ସୀମାବୃତ ଉତ୍ତୁଙ୍ଗ ପର୍ବତମାଳା ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି ଉଚ୍ଚ ମାଳଭୂମି ଦିଗନ୍ତ ବିସ୍ତାରୀ ଶୁଷ୍କ ମରୁଭୂମି ନିବିଡ଼ ବନରାଜି ମନୋହର ହ୍ରଦ ଗଭୀର ସାଗର ଆଉ ମହାସାଗର ଉର୍ବର ଉପକୂଳ ସୁବିସ୍ତୃତ ନଦୀ ଅବବାହିକା ଏସବୁକୁ ନେଇ ଗଢ଼ା ଆମ ମାଟି ମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ ଏହାର ଭୂଗୋଳ ସେତିକି ସୁଶୋଭିତ ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ ଏହାର କଳା

ସାମ୍ରାଜ୍ୟ କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ ଜ୍ଞାନ ଗରିମାରେ ଏ ମାଟି ଯେତିକି ବିଖ୍ୟାତ ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ ସାମ୍ରାଜ୍ୟ ଆଉ ଆଭିଜାତ୍ୟ ତେଣୁ ଏ ମାଟିର କଥା ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରିଛୁ କାର୍ଯ୍ୟକ୍ରମ ମୋ ଦେଶ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସ 21 ଦିନ ଇଂରାଜୀ 2026 ମସିହା ମେ ମାସ 11 ତାରିଖ ସମୟ ବର୍ତ୍ତମାନ ସକାଳ 5:58:36। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଆଜିର ଏହି ସୁନ୍ଦର ପ୍ରଭାତରେ ଆପଣଙ୍କ ସହ ମୁଁ ଆପଣଙ୍କ ସାଥୀ ସ୍ମୃତି। ତେବେ ସାଥୀ, ଆଜିର ଏହି ସକାଳ କେବଳ ସକାଳ ନୁହଁ, ଏହା ଭକ୍ତିର କନ୍ଧରେ ଭରା ଏକ ଦିବ୍ୟ ଅନୁଭୂତି। ନୀଳାଚଳ ଧାମରୁ ଆସୁଛି ଘଣ୍ଟ, ଶଙ୍ଖ ଏବଂ ହରିବୋଲର ସ୍ୱର। ହଁ ବନ୍ଧୁ, ଏହି ସୃଷ୍ଟିରେ ଅନେକ ଦେବାଦେବୀ ଅଛନ୍ତି, କିନ୍ତୁ ଜଗତର ନାଥ ଶ୍ରୀଜଗନ୍ନାଥ ସେ ହେଉଛନ୍ତି ଅଲଗା ନିଆରା। ସେ କେବଳ ଠାକୁର ନୁହନ୍ତି, ସେ ଭକ୍ତର ବନ୍ଧୁ, ଦୁଃଖୀର ସାଥୀ, ଓଡ଼ିଆର ଭାବନା। ଆଉ ସେହି ନୀଳଚକ୍ର ତଳରେ ଲୁଚିଛି କୋଟି କୋଟି ଭକ୍ତଙ୍କ ଆଶା। ବନ୍ଧୁ, ପୁରୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ନୀତି, ପ୍ରତ୍ୟେକ ପର୍ବରେ ଲୁଚିଥାଏ ଆଧ୍ୟାତ୍ମିକତା। ଆଉ ସେହି ପରମ୍ପରା ମଧ୍ୟରୁ ଗୋଟିଏ ପରମ୍ପରା ହେଉଛି ଭଉଁରୀ ଯାତ୍ରା।

ଶ୍ରୋତାବନ୍ଧୁ, ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପବିତ୍ର ଉତ୍ସବକୁ କୁହାଯାଏ ଭଉଁରୀ ଯାତ୍ରା। ଏହା ମୂଳତଃ ଚନ୍ଦନ ଯାତ୍ରାର ଏକ ଅଂଶ। ଏହି ସମୟରେ ଶ୍ରୀମନ୍ଦିରର ଚଳନ୍ତି ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଥାନ୍ତି। ଭଉଁରୀ ଯାତ୍ରାର ସବୁଠୁ ସୁନ୍ଦର ମୁହୂର୍ତ୍ତ ହେଉଛି ଦୁଇଟି ସୁସଜ୍ଜିତ ନୌକା ପାଣି ମଝିରେ ଭଉଁରୀ ଭଳି ଘୁରି ବୁଲିବା। ଆଉ ଏହି ଦୃଶ୍ୟ ଦେଖିବା ଲାଗି ଅନେକ ଭକ୍ତ ନରେନ୍ଦ୍ର ପୁଷ୍କରିଣୀ ପାଖରେ ରୁଣ୍ଡ ହୋଇଥାନ୍ତି। ଏହି ଦୃଶ୍ୟ ଦେଖିଲେ ଲାଗେ ଯେପରି ସାକ୍ଷାତ ବୈକୁଣ୍ଠ ପୃଥିବୀକୁ ଅବତରଣ କରିଛି।

କୁହାଯାଏ ଏହି ନୌକା ବିହାର ମନୁଷ୍ୟ ଜୀବନର ପ୍ରତୀକ। ଜୀବନ ମଧ୍ୟ ସମୁଦ୍ର ଭଳି, କେବେ ଶାନ୍ତ କେବେ ଝଡ଼। କିନ୍ତୁ ଯଦି ଜୀବନର ନୌକାରେ ଜଗନ୍ନାଥ ଅଛନ୍ତି, ତେବେ ଭୟ କାହାକୁ, ଡର କାହାକୁ। ଭଉଁରୀ ଯାତ୍ରା ଆମକୁ ଶିଖାଏ, ଭକ୍ତି ହେଉଛି ଜୀବନର ସବୁଠୁ ବଡ଼ ଶକ୍ତି।

ଆରମ୍ଭ କରୁଛୁ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କଳିକୁ ମାରିବାକୁ ଯିବାରୁ ସେ ରାଜାଙ୍କ ପାଦ ତଳେ ପଡ଼ିଗଲା। ରାଜା କହିଲେ, ତୁ ଯଦି ବଞ୍ଚିବାକୁ ଚାହୁଁ ତେବେ ମୋ ରାଜ୍ୟରେ ପଶିବୁ ନାହିଁ। କଳି ଡରିଯାଇ କହିଲା, ତେବେ ମୋତେ ତମ ରାଜ୍ୟରେ ଗୋଟିଏ ସ୍ଥାନରେ ରହିବାକୁ ଦିଅ। ରାଜା ତାକୁ ମିଥ୍ୟା ଥିବା ସ୍ଥାନ ଜୁଆଖେଳ, କାମର ସ୍ଥାନ ସୁରା ଓ ଗଣିକା ଗୃହ, ରଜଗୁଣର ଆସ୍ଥାନ ଜୀବହତ୍ୟା ହେଉଥିବା କଂସେଇଖାନାରେ ରହିବାକୁ ଅନୁମତି ଦେଲେ। କଳି ଆଉ ଗୋଟିଏ ସ୍ଥାନ ମାଗିବାରୁ ତାକୁ ରିପୁମାନଙ୍କ ରହିବା ସ୍ଥଳ ସୁବର୍ଣ୍ଣଠାରେ ରହିବୁ ବୋଲି ଆଜ୍ଞା ଦେଲେ। ଅରଣ୍ୟକୁ ଯିବାବେଳେ ରାଜା ଯୁଧିଷ୍ଠିର ପରୀକ୍ଷିତଙ୍କୁ ଯେପରି ରାଜଧର୍ମ ଶିକ୍ଷା ଦେଇଥିଲେ, ସେ ସେହିପରି ରାଜ୍ୟ ପାଳନ କରୁଥିଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି। ସଙ୍ଗୀତ ସଂଯୋଜନା ରାଖାଲ ଚନ୍ଦ୍ର ମହାନ୍ତି।

ସକାଳୁ ସକାଳୁ ଯେତେବେଳେ ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ କନେକ୍ଟ ହୋଇଯାଇଛନ୍ତି ଏଫ୍ଏମ୍ ରେନ୍ବୋ ସହିତ ଏବଂ ସମୟ ବର୍ତ୍ତମାନ ସକାଳ 6:51 ଅଲରେଡି ହୋଇଗଲାଣି, ତେବେ ଚାଲନ୍ତୁ ଏଫ୍ଏମ୍ ରେନ୍ବୋରେ ଆଜିର ୱେଦର ଅପଡେଟ୍ ନିହାତି ଭାବରେ ଆପଣଙ୍କୁ କହିଦେବୁ। ସମୁଦ୍ର ପତନଠାରୁ ପ୍ରାୟ 5.8 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ଘୂର୍ଣ୍ଣିବଳୟ ପ୍ରଭାବରେ ମେ 11 ତାରିଖ ମାନେ ଆଜି ସୋମବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଲଘୁଚାପର ରୂପ ତୀବ୍ରତା କ'ଣ ରହିବ ଏବଂ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେ ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ଏପଟେ ମଧ୍ୟ ଏବଂ ଉପରିସ୍ଥ ସ୍ତରର ପଶ୍ଚିମା ବାୟୁ ପ୍ରଭାବରେ ଏକ ନିମ୍ନ ଚାପରେଖା ସମୁଦ୍ର ପତନଠାରୁ 7.6 କିଲୋମିଟର ଉପରେ ରହିଛି। ଏହା ବର୍ତ୍ତମାନ ଉତ୍ତର ପୂର୍ବ ବିହାରଠାରୁ ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଛତିଶଗଡ଼ ଦେଇ ଉପକୂଳ ଆନ୍ଧ୍ରପ୍ରଦେଶର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଏପର୍ଯ୍ୟନ୍ତ ହୋଇସାରିଛି। ଗତ 24 ଘଣ୍ଟାରେ ବରଗଡ଼ ଏବଂ ଘସିପୁରାରେ ସର୍ବାଧିକ 4 ସେଣ୍ଟିମିଟର ଲେଖାଏଁ ବର୍ଷା ହୋଇସାରିଛି। ଉତ୍ତର ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକର ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳିଛି। ଏହାପରେ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମେ 11-13 ମଧ୍ୟରେ ଦକ୍ଷିଣ ପଶ୍ଚିମରୁ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ, ଯାହାକି ମେ ମଧ୍ୟଭାଗରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ତେବେ ବାତ୍ୟା ହେବା ନେଇ ଏହି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଓଡ଼ିଶା ପାଇଁ ବର୍ତ୍ତମାନ ଏକ ବାତ୍ୟା ଅପେକ୍ଷା ଅସ୍ଥିର ମାନେ ପାଣିପାଗ ରହିଛି ବୋଲି ଚିତ୍ର ଅସ୍ପଷ୍ଟ ରହିଛି ବୋଲି କୁହାଯାଇଛି। ମେ ମଧ୍ୟଭାଗରେ ରାଜ୍ୟରେ କାଳବୈଶାଖୀ, ବିଜୁଳି, ଘଡ଼ଘଡ଼ି ଏବଂ ପ୍ରବଳ ପବନ ସହ ବର୍ଷା ପରିମାଣ ବଢ଼ିବା, ଉପକୂଳ ଜିଲ୍ଲାଗୁଡ଼ିକରେ ସମୁଦ୍ର ଅଶାନ୍ତ ସହ ପବନର ଗତି ବଢ଼ିପାରେ। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ଏହା ଏକ ବର୍ଷା କରାଉଥିବା ପ୍ରଣାଳୀ ଭାବେ କାର୍ଯ୍ୟ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ କୌଣସି ବଡ଼ ବାତ୍ୟାର ସମ୍ଭାବନା ଦେଖାଯାଉନି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପ୍ରକାଶ। ତଥାପି ମେ 12 ପରେ ପ୍ରଣାଳୀର ଗତିପଥ ଅଧିକ ସ୍ୱଷ୍ଟ ହେବ ବୋଲି ସେ କହିଛନ୍ତି। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 6:55। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

10 ମିନିଟରେ ଆଜି ଏଥିରେ ବିଷୟ ରହିଛି ଖାଦ୍ୟ ହିଁ ଔଷଧ। ଆଲୋଚନା କରିବେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ। ପରେ ପରେ ସକାଳ 7:25ରେ ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ। ତେବେ ମର୍ଣ୍ଣିଂକୁ ଆଉ ଟିକେ ମେଲୋଡିୟସ୍ କରିବା ପାଇଁ କାର୍ଯ୍ୟକ୍ରମ ନେଇ ଆସିବୁ ସକାଳ 8:30ରେ ମର୍ଣ୍ଣିଂ ମେଲୋଡି। ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୋ ଯେଉଁଥିରେ ଆପଣମାନେ ଡାଇରେକ୍ଟ ଲାଇଭ୍ ଆମ ସହିତ କଥା ହେଇପାରିବେ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ, ଆମ ସହିତ କନେକ୍ଟ ହେଇପାରିବେ। ପରେ ପରେ ଆପଣମାନଙ୍କର ମନ ପସନ୍ଦର ଗୀତର କାର୍ଯ୍ୟକ୍ରମ ନେଇ ହାଜିର ହେଇଯିବୁ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ସକାଳ 10:00। ଦିନ 11:00ରେ ଶୁଣିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଶୁଣିପାରିବେ କାର୍ଯ୍ୟକ୍ରମ ଦିନ 11:30। ମଧ୍ୟାହ୍ନ 12:00ରେ ଆଣିବୁ କିଛି କଥା କିଛି ଗୀତ ଯେଉଁଥିରେ ଆପଣମାନେ ଶୁଣିବେ କିଛି ସୁପରହିଟ୍ ହିନ୍ଦୀ ଆଣ୍ଡ ଓଡ଼ିଆ ଫିଲ୍ମ ସଙ୍ଗ। କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 9:50ରେ ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ରଖିପାରିବେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ। ପରେ ପରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମୋ ଦେଶ ପ୍ରଚାର କରିବୁ ଅପରାହ୍ନ 3:00। ପରେ ପରେ ଆଫ୍ଟରନୁନ୍କୁ ସୁରିଲା କରିବା ପାଇଁ ଶୁଣିପାରିବେ ସୁରିଲା ଆଫ୍ଟରନୁନ୍ ଏଫ୍ଏମ୍ ରେନ୍ବୋରେ ଅପରାହ୍ନ 4:00। ଅପରାହ୍ନ 5:02ରେ ପୁଣି ଥରେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୋ ଯେଉଁଥିରେ କି ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ ମାଧ୍ୟମରେ ଆମ ସହିତ ସେୟାର କରିପାରିବେ, ଲାଇଭ୍ କଥା ହୋଇପାରିବେ। ତେବେ ସନ୍ଧ୍ୟାକୁ ଭକ୍ତିମୟ କରିବା ପାଇଁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 14ତମ ଭାଗ ଆଜି ଶୁଣିପାରିବେ ସନ୍ଧ୍ୟା 6:10ରେ। ପରେ ପରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ନେଇ ହାଜିର ହୋଇଯିବୁ ଶୁଣିପାରିବେ ସନ୍ଧ୍ୟା 6:30ରେ। ସନ୍ଧ୍ୟା ଆସର ଶୁଣିପାରିବେ ଏଫ୍ଏମ୍ ରେନ୍ବୋରେ ସନ୍ଧ୍ୟା 6:25ରେ। ରାତି 8:02ରେ ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍ମୃତିକୁ ନେଇ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି ଯେଉଁଥିରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଗୀତର ସମ୍ମିଳିତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 9:15ରେ। ଏବଂ ଶେଷରେ ଆପଣମାନଙ୍କର ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:00। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 7:05। ଶୁଣନ୍ତୁ ଆମ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: एनर्जी सिक्योरिटी का क्या महत्व है, ये आज दुनिया का हर व्यक्ति महसूस।

0: फोकस कर रहा है। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही है। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंचा। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
1: प्रधानमंत्री नरेन्द्र मोदी आज ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସ୍ର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରୀ ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ୍ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବାବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣନ୍ତୁ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।
3: ଖାଦ୍ୟ ଓ ପାନୀୟ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟ ଦ୍ୱାରା ଶରୀରର ଧାତୁମାନଙ୍କର ପୋଷଣ, ଶରୀରର ବୃଦ୍ଧି, ବିଭିନ୍ନ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ଶରୀର ରକ୍ଷା ପାଇଥାଏ। ଏହି ଖାଦ୍ୟ ଶରୀର ପକ୍ଷେ ଉପକାରୀ ଓ ଅପକାରୀ ମଧ୍ୟ ହୋଇଥାଏ। ସନ୍ତୁଳିତ ଆହାର ଔଷଧ ତୁଲ୍ୟ କାର୍ଯ୍ୟ କରିଥାଏ। आवश्यक

0: ପରିମାଣରେ ମୁଗ, କୋଳଥ, ହରଡ଼ ଡାଲି, ଶାଗ, ସବୁଜ ପନିପରିବା, କନ୍ଦ, ନାଡ଼ ଓ ଡଙ୍କ, ତଟକା ଫଳ, କମ୍ ଚର୍ବିଯୁକ୍ତ କ୍ଷୀର, ଘୋଳ ଦହି, ଅଣ୍ଡାର ଧଳା ଅଂଶ, ମାଛ, କୁକୁଡ଼ା ମାଂସ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ନଡ଼ିଆ ତେଲ, ଚିନି ଓ ଗୁଡ଼, ତଟକା ଫଳରସ, ଚା ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେହ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜୁରୀ କୋଳି, ଆହାତ, ନେହୁଆ, ଲେମ୍ବୁ, ପାଚିଲା ଅମୃତଭଣ୍ଡା, ସପୁରୀ, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ ରକ୍ତଚାପ, ବୃକକ୍, ଯକୃତ ଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ ଓ ଶୁଖୁଆ, ପାମ୍ପଡ଼, ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝାଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡକ୍ଟର ରବୀନ୍ଦ୍ରନାଥ ପ୍ରଧାନ।

0: ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ଶ୍ରୀ ମୋଦି ଜାମନଗରରୁ ବିମାନ ଯୋଗେ ସୋମନାଥରେ ପହଞ୍ଚବେ। ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ। ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍କାରକୀ ଡାକ ଟିକଟ ଏବଂ 75 ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍କାରକୀ ମୁଦ୍ରାକୁ ମଧ୍ୟ ଉନ୍କୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମଥର ପାଇଁ ସୋମନାଥ ମନ୍ଦିରରେ 11 ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ। ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଯୋ ଏନର୍ଜି ପ୍ରଡକ୍ଟ ହମ୍ ବିଦେଶୋ ସେ ମଙ୍ଗାତେ ହେଁ ହମେ ପ୍ରୟାସ କରନା ହେ କି ଜିତନି ଜରୁରତ ହେ ଉତନା ହି ଉପଯୋଗ କରେ। ଇସସେ ବିଦେଶୀ ମୁଦ୍ରା କି ଭି ବଚତ ହୋଗି ଔର ଯୁଦ୍ଧ କେ ସଂକଟ ସେ ହୋନେ ୱାଲେ ଦୁଷ୍ପ୍ରଭାବ କୋ ଭି କମ୍ କିଆ ଜା ସକେଗା।
0: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126 ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ଇରାନ ୟୁରାନିୟମ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି

ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ୍ କ୍ଷମତା ପାଖାପାଖି ଦୁଇଗୁଣ ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 ଗିଗାୱାଟ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 ଗିଗାୱାଟ୍କୁ ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 ଗିଗାୱାଟ୍ରୁ 25 ଗିଗାୱାଟ୍ରେ ପହଞ୍ଚିଛି। ରିପୋର୍ଟ କହିଛି ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ର ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 ଗିଗାୱାଟ୍ରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ 2 ଚିତାବାଘ ଛାଡ଼ିବେ। 2022 ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ମସିହାରେ ଦକ୍ଷିଣ ଆଫ୍ରିକାରୁ 12 ଏବଂ ଗତ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆସିଥିବା 9 ଚିତାବାଘକୁ ମଧ୍ୟ ସେଠାରେ ଛଡ଼ାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4 ୱିକେଟ୍ ଅକ୍ତିଆର କରିଥିଲେ। 167 ରନ୍ର ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ୍ ଓ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଆଫ୍ଟର ଦିସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିଛନ୍ତି ଆପଣମାନେ ଆପଣମାନଙ୍କର ପ୍ରିୟ ଏଫ୍ଏମ୍ ଷ୍ଟେସନ୍କୁ ୟେସ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟା କାଣ୍ଡ ସୋ ଆରମ୍ଭ ହୋଇଯାଇଛି ୟେସ୍ ଆଜିର ସକାଳରେ ଆପଣମାନଙ୍କର ସୁନ୍ଦର ସୋ ଶୁଭ ସକାଳ ଆଜିର ସକାଳଟା ବହୁତ ସ୍ପେଶିଆଲ କାରଣ ଆଜି ହେଉଛି ନ୍ୟାସନାଲ୍ ଟେକ୍ନୋଲୋଜି ଡେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ବନ୍ଧୁ ଟେକ୍ନୋଲୋଜି କେବଳ ମୋବାଇଲ ଇଣ୍ଟରନେଟ୍ କିମ୍ବା ସୋସିଆଲ୍ ମିଡିଆ ନୁହେଁ ଟେକ୍ନୋଲୋଜି ହେଉଛି ଆମ ଜୀବନର ଏମିତି ଏକ ଅଂଶ ଯାହା ବିନା ଆଜିର ଦୁନିଆକୁ ଇମାଜିନ୍ କରିବା ମୁସ୍କିଲ ଟିକେ ଭାବନ୍ତୁ ତ ସକାଳ ଆଲାର୍ମ ଠାରୁ ଆରମ୍ଭ କରି ଅନ୍ଲାଇନ୍ ପେମେଣ୍ଟ ପର୍ଯ୍ୟନ୍ତ ଗୁଗଲ୍ ମ୍ୟାପ୍ ଠାରୁ ଫୁଡ୍ ଡେଲିଭରି ପର୍ଯ୍ୟନ୍ତ ଅନ୍ଲାଇନ୍ କ୍ଲାସ୍ ଠାରୁ ଆରମ୍ଭ କରି ୱାର୍କ ଫ୍ରମ୍ ହୋମ୍ ପର୍ଯ୍ୟନ୍ତ ସବୁଠି ଟେକ୍ନୋଲୋଜି ଟେକ୍ନୋଲୋଜିଆ ୟେସ୍ ଆଉ ଆଗରୁ ଚିଠି ଆସିବାକୁ 5 ଦିନ ଲାଗୁଥିଲା ଆଜି ଭିଡ଼ିଓ କଲ୍ରେ ହଜାର ହଜାର କିଲୋମିଟର ଦୂରରେ ଥିବା ଲୋକମାନଙ୍କୁ ମିନିଟ୍ରେ ଆମେ ଦେଖିପାରୁଛୁ ଯଦି ଇଚ୍ଛା ହେଉଛି ଟେକ୍ନୋଲୋଜି ଆମକୁ ଫାଷ୍ଟ କରିଛି ଫ୍ରେଣ୍ଡ ସ୍ମାର୍ଟ କରିଦେଇଛି ଆଉ କନେକ୍ଟେଡ୍ ମଧ୍ୟ କରିଦେଇଛି ଯେମିତି କନେକ୍ଟେଡ୍ ଆମେ ରହିଛୁ ଦିଲ୍ ସେ ଦିଲ୍ ତକ୍ ସୋ ଆଜି ହେଉଛି 11th May ଆଣ୍ଡ ଆଜି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ତେଣୁ ଟେକ୍ନୋଲୋଜି ଆମ ଲାଇଫ୍ରେ କେତେ ଇମ୍ପୋର୍ଟାଣ୍ଟ ସେଇଟା କହିବାକୁ ପଡ଼ିବନି ଟେକ୍ନୋଲୋଜି ବହୁତ ଇମ୍ପୋର୍ଟାଣ୍ଟ ଆଣ୍ଡ ଭାରତର ଯେଉଁ ମାନେ ଆମର ଯେଉଁ ନ୍ୟାସନାଲ୍ ଟେକ୍ନୋଲୋଜି ଡେ ଭାରତରେ ପାଳନ ହେଉଛି 11 May କାରଣ 1998 ଏଇ ଦିନ ଇଣ୍ଡିଆ କରିଥିଲା ପୋଖରାନ୍ ନ୍ୟୁକ୍ଲିୟର୍ ଟେଷ୍ଟ ଆଉ ସମସ୍ତ ଦୁନିଆକୁ ଦେଖାଇ ଦେଇଥିଲା ଯେ ଭାରତର ସାଇଣ୍ଟିଷ୍ଟମାନେ କେତେ ପାୱାରଫୁଲ୍ ଆଉ ସେଥିପାଇଁ ଏହି ଦିନକୁ ଟେକ୍ନୋଲୋଜି ଇନୋଭେସନ୍ ଆଣ୍ଡ ସାଇନ୍ସକୁ ସେଲିବ୍ରେଟ୍ କରିବାର ଦିନ କଥା ହେବା ଏ ବିଷୟରେ ଆଗକୁ କିନ୍ତୁ ଚାଲନ୍ତୁ ଶୁଭ ସକାଳରେ ସମୟ ବର୍ତ୍ତମାନ ଆଉ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆସୁଛି ଆପଣମାନଙ୍କ ପାଖକୁ ଏଞ୍ଜୟ କରୁଥାନ୍ତୁ ଏଫ୍ଏମ୍ ରେନ୍ବୋକୁ ଶୁଣୁଥାନ୍ତୁ ସ୍ମୃତି ସହିତ ରହିଥାନ୍ତୁ ଚିପକିକି

ସୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ବି ଆପଣମାନେ ଆମ ସହ କନେକ୍ଟେଡ୍ ଅଛନ୍ତି। ସାଥି ସମୟ ବର୍ତ୍ତମାନ ସକାଳ 7:42 ଆଣ୍ଡ ସୋ ଶୁଣିଛନ୍ତି ଶୁଭ ସକାଳ। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥି ସ୍ମୃତିକୁ। ତେବେ ପୋଖରାନ୍ ପରମାଣୁ ପରୀକ୍ଷଣକୁ ସ୍ମରଣୀୟ କରିବା ପାଇଁ 1999 ମସିହା ମେ 11 ତାରିଖରୁ ପ୍ରଥମ କରି ଆମ ଦେଶରେ ପାଳନ କରାଗଲା ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସକୁ। ତେବେ ଏଇଠି କହି ରଖୁଛୁ ତାର ଠିକ୍ ବର୍ଷକ ତଳେ ମାନେ 1998 ମେ 11 ତାରିଖରେ ରାଜସ୍ଥାନର ପୋଖରାନ୍ଠାରେ ଭାରତୀୟ ସ୍ଥଳସେନା ପକ୍ଷରୁ 5ଟି ପରମାଣୁ ପରୀକ୍ଷଣ କରାଯାଇଥିଲା ଏବଂ ତା'ର ଆଉ 2 ଦିନ ପରେ ଆଉ 2ଟି ପରମାଣୁବିକ ଗଣନା ବା ଫ୍ୟୁଜନ୍ର ସଫଳ ପରୀକ୍ଷଣ କରାଇ ଭାରତ ନିଜକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ପରମାଣୁ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ସଫଳତା ଏହି କଥାକୁ ଗୁରୁତ୍ୱପୂର୍ଣ୍ଣ ଏହି ଯେଉଁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ମାନେ ଜାତୀୟ ପ୍ରଯୁକ୍ତି ବିଦ୍ୟା ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ଏଭଳି ଦିବସକୁ ପାଳନ କରାଯାଉଛି ମେ 11 ତାରିଖରେ।

ନ୍ୟାସନାଲ୍ ଟେକ୍ନୋଲୋଜି ଡେ, ଆଉ ଆଜିର ଦିନରେ ଆମେ ଟେକ୍ନୋଲୋଜିର ଇମ୍ପୋର୍ଟାନ୍ସ କେତେ ସେଇଟା କହିବାକୁ ପଡ଼ିବନି। ଆମେ ସମସ୍ତେ ଜାଣିଛୁ ଯେ ଆଜିର ଦୁନିଆରେ ବିନା ଟେକ୍ନୋଲୋଜିରେ କିଛି ବି ସମ୍ଭବ ନୁହେଁ। ଟେକ୍ନୋଲୋଜି ଆଜି କେବଳ ମେସିନ୍ ହୋଇକି ନାହିଁ, ଏହା ହେଉଛି ଡ୍ରିମ୍ସ ରିଆଲିଟି କରିବାର ଶକ୍ତି। ଗୋଟିଏ ଛୋଟ ଗାଁର ଗୋଟିଏ ଷ୍ଟୁଡେଣ୍ଟ ଆଜି ଅନ୍ଲାଇନ୍ରେ ଆଇଆଇଟି ପ୍ରିପାରେସନ୍ କରୁଛି। ଗୋଟିଏ ଚାଷୀ ତା ମୋବାଇଲରେ ୱେଦର ଅପଡେଟ୍ ଦେଖି ଫାର୍ମିଂ କରୁଛି। ଡକ୍ଟର୍ସ ଅନ୍ଲାଇନ୍ କନ୍ସଲଟେସନ୍ ଦେଉଛନ୍ତି, ଆଉ ଆର୍ଟିଷ୍ଟ ସୋସିଆଲ ମିଡିଆରେ ନିଜ ଟ୍ୟାଲେଣ୍ଟକୁ ସମସ୍ତ ଦୁନିଆକୁ ଦେଖାଉଛନ୍ତି। କିନ୍ତୁ ଫ୍ରେଣ୍ଡସ୍, ଟେକ୍ନୋଲୋଜି ଯେତେ ୟୁଜ୍ଫୁଲ୍ ସେତେ ରେସ୍ପନ୍ସିବୁଲ୍ ମଧ୍ୟ। ୟାକୁ ଯଦି ଆମେ ସଠିକ୍ ଭାବରେ ୟୁଜ୍ କରିବା ତାହେଲେ ହିଁ ଆମର କଲ୍ୟାଣ କରିବ, ଆଉ ଯଦି ଆମେ ଟିକିଏ ବି ଯଦି କେୟାରଲେସ୍ ରହିବା ତାହେଲେ ଏହି ଟେକ୍ନୋଲୋଜି ସର୍ବଶାନ୍ତ କରିଦେବ। କାରଣ ଆଜିକାଲି ମୋବାଇଲରେ ଆମେ ସମସ୍ତେ କନେକ୍ଟେଡ୍, କିନ୍ତୁ ଇମୋସନାଲି ଡିସ୍କନେକ୍ଟେଡ୍ ହୋଇଯାଉଛୁ। ସେଥିପାଇଁ ଟେକ୍ନୋଲୋଜିକୁ ୟୁଜ୍ କରନ୍ତୁ ଲାଇଫ୍କୁ ଇଜି କରିବା ପାଇଁ, ଲାଇଫ୍କୁ ରିପ୍ଲେସ୍ କରିବା ପାଇଁ ଜମା ବି ନୁହଁ।

ଗୋଟିଏ ସୁନ୍ଦର ସମ୍ପର୍କଟିଏ ବାନ୍ଧିଛି, ତେବେ ଚେଷ୍ଟା କରନ୍ତୁ ତାକୁ ଯେମିତି ସନ୍ଦେହ କିମ୍ବା ଅହଙ୍କାର ଦ୍ୱାରା ତାକୁ ଭାଙ୍ଗି ନ ଦେବା ପାଇଁ। ତେଣୁ ସେ ସମ୍ପର୍କକୁ ଚେଷ୍ଟା କରନ୍ତୁ ଯେତେ ପାରୁଛନ୍ତି ତାକୁ ସାଇତି ରଖିବା ପାଇଁ, ଯେମିତି ସମ୍ପର୍କ ଆପଣଙ୍କର ଆଉ ଆମର। ଏବେ ରେନ୍ବୋ ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ବାଜୁଛି, ଆଉ ଆପଣମାନେ ବି ପ୍ରତ୍ୟେକ ଦିନ ସେମିତି ସ୍ନେହ ଭଲ ପାଇବା ଦ୍ୱାରା ଆମ ସହିତ କନେକ୍ଟେଡ୍ ହୋଇଯାଉଛନ୍ତି। 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ ଡାଇରେକ୍ଟ ଦିଲ୍ ସେ ଦିଲ୍ ତକ। ସୋ ସମୟ ବର୍ତ୍ତମାନ 8 ବାଜିବ 30 ମିନିଟ୍ ଅଲରେଡି ହୋଇଗଲାଣି, ଆଣ୍ଡ ମର୍ଣ୍ଣିଂ ଯେହେତୁ ହୋଇସାରିଲାଣି, ତେବେ ଚାଲନ୍ତୁ ତାକୁ ଆଉ ଟିକେ ମେଲୋଡିୟସ୍ କରିବା ପାଇଁ ଆରମ୍ଭ କରୁଛୁ। ସୋ ମର୍ଣ୍ଣିଂ ମେଲୋଡି ଏ ବ୍ୟୁଟିଫୁଲ୍ ଟ୍ରାକ୍ରୁ ଆରମ୍ଭ କରିବା ବର୍ତ୍ତମାନର ଶୋକୁ। ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ ଆଜିର ସକାଳରେ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ। କଥା ହଉଛୁ ଯେ ଯଦି ଛାତିରେ ଯନ୍ତ୍ରଣା ହଉଛି ତାହେଲେ ଏଇଟା ହୃଦଘାତ ଜନିତ ଯନ୍ତ୍ରଣା ବା ଗ୍ୟାସ୍ ଜନିତ ଯନ୍ତ୍ରଣା, କେମିତି ଆପଣ ଡିଫରେନ୍ସ ଜାଣିପାରିବେ? ଯଦି ହୃଦଘାତ ପାଇଁ ଛାତିରେ ଯନ୍ତ୍ରଣା ହଉଛି ତାହେଲେ ହୃଦଘାତ ଯନ୍ତ୍ରଣା ଛାତିର ମଧ୍ୟ ଭାଗରେ କିମ୍ବା ବାମ ପାର୍ଶ୍ୱରେ ଅନୁଭୂତ ହୋଇଥାଏ। ଏହି କଥାଟିକୁ ଯେମିତି ହେଲେ ବି ମନେ ରଖିବେ ବା ଅନୁମାନ କରିବେ। ଛାତିରେ ଚାପ କିମ୍ବା ଭାରି ଅନୁଭବ ହୋଇଥାଏ, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ, ଥଣ୍ଡା ଝାଳ ବାହାରିବା ଆରମ୍ଭ ହୋଇଥାଏ, ବାନ୍ତି ଲାଗିଥାଏ ଆଉ ତାପରେ ବାନ୍ତି ମଧ୍ୟ ହୋଇଥାଏ। ହାର୍ଟ ଆଟାକ୍ ଯନ୍ତ୍ରଣା ହଠାତ୍ ଚିନ୍ତା କିମ୍ବା ଆତଙ୍କିତ ହେବା ସହିତ ଆରମ୍ଭ ହୋଇଥାଏ। ଯଦି ଆପଣ କୌଣସି କଥାକୁ ପୁରା ଡିପ୍ଲି ଭାବି ନେଇଛନ୍ତି ବା ହଠାତ୍ ଭାବରେ ଆପଣ କୌଣସି କଥାକୁ ନେଇକି ଡରି ଯାଇଛନ୍ତି, ଆତଙ୍କ ସୃଷ୍ଟି ହୋଇଛି ଆପଣଙ୍କ ଭିତରେ, ତାହେଲେ ହିଁ ଆଟାକ୍ ହେବାର ଚାନ୍ସେସ୍ ରହିଛି। ହଠାତ୍ ଶାରୀରିକ ଦୁର୍ବଳତା ଅନୁଭବ ହୁଏ, ଗୋଟିଏ କିମ୍ବା ଉଭୟ ବାହୁରେ ଆପଣଙ୍କର ଯନ୍ତ୍ରଣା ମଧ୍ୟ ଅନୁଭବ ହେବ, ବାହୁରୁ ବେକ ଏବଂ ପିଠିକୁ ଯନ୍ତ୍ରଣା ବ୍ୟାପିଥାଏ। ଏହି ଯନ୍ତ୍ରଣା 5 ମିନିଟ୍ରୁ ଅଧିକ ସମୟ ପାଇଁ ରହିଥାଏ ଏବଂ ଆପଣ ଯେତେବେଳେ ରେଷ୍ଟ ନିଅନ୍ତି ସେହି ରେଷ୍ଟ ନେବା ପରେ ସେଟା କମି ନଥାଏ। ତେବେ ଏହିସବୁ ଯଦି ସିମ୍ପଟମ୍ସ ଆପଣ ଜାଣୁଛନ୍ତି ତାହେଲେ ଏହାକୁ ଜମା ବି ଅଣଦେଖା କରନ୍ତୁନି, ହାଲକା ଭାବରେ ନିଅନ୍ତୁନି, ଏଇଟା ହୃଦଘାତର ଯନ୍ତ୍ରଣା ହୋଇପାରେ। ତେଣୁ ତୁରନ୍ତ ଡାକ୍ତରଙ୍କର ସହିତ ସାକ୍ଷାତ କରନ୍ତୁ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଦିଲସେ ଦିଲ ତକ୍ ସୋ ଚାଲିଛି ମର୍ଣ୍ଣିଂ ମେଲୋଡି ଆପଣମାନେ ଶୁଣିଛନ୍ତି ଆଜିର ଏହି ସକାଳରେ ଆପଣଙ୍କ ସାଥି ସ୍ମୃତିକୁ ସୋ ଇଏ ତ ଥିଲା ହୃଦଘାତ ଜନିତ ଯନ୍ତ୍ରଣାର ସିମ୍ପଟମ୍ସ ଯଦି ଗ୍ୟାସ୍ ପାଇଁ ଯନ୍ତ୍ରଣା ହେଉଛି ତାହେଲେ ଗ୍ୟାସ୍ କିମ୍ବା ଏସିଡିଟି ଯୋଗୁଁ ଯେଉଁ ଯନ୍ତ୍ରଣା ହୋଇଥାଏ ସେଇଟା ପେଟରୁ ଆରମ୍ଭ ହୋଇ ଛାତି ପର୍ଯ୍ୟନ୍ତ ଯାଇଥାଏ ଆଉ ଏହି ଯନ୍ତ୍ରଣା ସହିତ ଆପଣଙ୍କର ଛାତି ଜଳାପୋଡ଼ା ହୋଇଥାଏ ଏବଂ ଖାଇବା ପରେ ଏହି ଜିନିଷଟି ଅଧିକ ତୀବ୍ର ହୋଇଥାଏ ପେଟରେ ଗ୍ୟାସ୍ ଜମା ହେବା ଆରମ୍ଭ ହୁଏ ଛାତିରେ ଜଳାପୋଡ଼ା ଅନୁଭବ ହୁଏ ପାଟିରେ ଖଟା ସ୍ୱାଦ ଅନୁଭବ ହୁଏ ଯେଉଁ ଢକା ରାଶି କୁହାଯାଏ ତ ସେମିତି ଖଟା ଢକା ରାଶି ଥାଏ ହେକୁଟି ମାରିବା ପରେ କିମ୍ବା ଔଷଧ ଖାଇବା ପରେ ଯନ୍ତ୍ରଣା କମିବା ଆରମ୍ଭ ହୋଇଥାଏ ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ତୁରନ୍ତ ସେ ଗ୍ୟାସ୍ ହେଉ ଏସିଡିଟି ହେଉ ବା ହୃଦଘାତ ଜନିତ ହେଉ ଯଦି ଆପଣ ଜାଣିପାରୁନାହାନ୍ତି କେବେ ବି ଅଣଦେଖା କରନ୍ତୁନି ବା ଗ୍ୟାସ୍ ଏସିଡିଟି ଭାବିକି ସାଧାରଣ ଔଷଧ କିମ୍ବା ଘରୋଇ ଯେଉଁ ଉପଚାର ରହିଛି ତାକୁ ନ ଆପଣେଇ ଆପଣ ଟିକେ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ ଯେଉଁଟାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବା ପରବର୍ତ୍ତୀ ସମୟ ପାଇଁ ବହୁତ ଫାଇଦାମନ୍ଦ ହେବ ଉପକାରଯୁକ୍ତ ହେବ ବିଲକୁଲ କାରଣ ହୃଦୟ ଯଦି ଠିକ ରହିବ ତାହେଲେ ତ ଧଡ଼କିବ ନା ଧକ୍ ଧକ୍ ହବ କାହା ପାଇଁ

0: ତାହେଲେ ଆଉ ଡେରି କାହିଁକି, ଫଟାଫଟ କଲ୍ ବୁଲାନ୍ତୁ ଆମ ସହିତ କନେକ୍ଟେଡ୍ ହେଇଯାଆନ୍ତୁ। ତେବେ ଆଜି ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ସେଥି ଏଇ ଯେଉଁ ଟେକ୍ନୋଲୋଜି ଆମ ଲାଇଫରେ କେତେ ଇମ୍ପୋର୍ଟାଣ୍ଟ ସେଟା ଆମେ ସମସ୍ତେ ଜାଣିଛୁ। ବର୍ତ୍ତମାନ ଆପଣଙ୍କ ଆଖପାଖରେ ଯୁଆଡ଼େ ଆପଣ ଚାହିଁବେ ଟେକ୍ନୋଲୋଜି ହିଁ ଟେକ୍ନୋଲୋଜି। ଏଇ ଯେମିତି ମୋ କଥା ଆପଣମାନେ ଶୁଣିଛନ୍ତି ଟେକ୍ନୋଲୋଜି, ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି ଫୋନ୍ ମାଧ୍ୟମରେ ଟେକ୍ନୋଲୋଜି। ଓକେ, ସୋ ଆଜିର ପ୍ରଶ୍ନ ମଧ୍ୟ ସେଇ ଉପରେ ହିଁ ଆଧାରିତ, ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଏବଂ କାହିଁକି ସେଇଟା ଆପଣଙ୍କର ଫେଭରେଟ୍। ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ ସେଇଟା କାହିଁକି ଆପଣଙ୍କର ଫେଭରେଟ୍, ସେ ବିଷୟରେ ଆପଣମାନେ ମୋ ସହିତ କନେକ୍ଟ ହେଇ କଥା ହେଇପାରିବେ। ତେବେ ଗୋଟିଏ କଥା ରିକ୍ୱେଷ୍ଟ କରିବି, ଯେଉଁମାନେ ନୂଆ କରିକି ଶୁଣିଛନ୍ତି ସେମାନେ ଆମକୁ ଟ୍ରାଏ କରନ୍ତୁ, ନିହାତି ଭାବରେ ଆପଣଙ୍କର କଲ୍ ଲାଗିବ, ଆମ ସହିତ ଆପଣମାନେ କନେକ୍ଟ ହୋଇପାରିବେ 0671-2303-153। ଦେଖିବା ହ୍ୟାଲୋ
1: ହ୍ୟାଲୋ
0: ହଁ କିଏ କହୁଛନ୍ତି?
1: ଗୁଡ୍ ମର୍ଣ୍ଣିଂ, ମୁଁ ପ୍ରଫୁଲ୍ଲ କୁମାର ସାହୁ କହୁଥିଲି କେଉଁଝର।
0: କେଉଁଝରରୁ ପ୍ରଫୁଲ୍ଲ କୁମାର ସାହୁ ଆମ ସହିତ କନେକ୍ଟ ହେଇଛନ୍ତି। ଗୁଡ୍ ମର୍ଣ୍ଣିଂ, ଭେରି ଗୁଡ୍ ମର୍ଣ୍ଣିଂ, କେମିତି ଅଛନ୍ତି? ଆଚ୍ଛା, କ'ଣ କରନ୍ତି ପ୍ରଫୁଲ୍ଲ ଭାଇ ଆପଣ? ହ୍ୟାଲୋ,
1: ମୁଁ ଏବେ ଯାଉଛି ପରା।
0: ଆଚ୍ଛା, କୁଆଡେ ଯାଉଛନ୍ତି?
1: ଆଜିର
0: ଫାଷ୍ଟ କଲର ହଉଛନ୍ତି ଆପଣ, ଆଣ୍ଡ ଆପଣ ଗଲାବେଳେ ଯାହା ହଉ ଶୁଣୁଛନ୍ତି ସେଇଟା ବହୁତ ବଡ କଥା। ଯାହା ହଉ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବେ। ତେବେ ଆଜି ହଉଛି ଆମର ନ୍ୟାସନାଲ ଟେକ୍ନୋଲୋଜି ଡେ, ଆମେ ବି ଆଜି ପଚାରୁଛୁ ଆପଣଙ୍କୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ।
1: ବିନା ଟେକ୍ନୋଲୋଜିରେ ଲାଇଫ ବର୍ତ୍ତମାନ ପସିବୁଲ ନୁହେଁ। ବର୍ତ୍ତମାନ କ'ଣ ମାନେ ଆଗରୁ ବି ଆମର ପୂର୍ବପୁରୁଷରୁ ଯୋଉ ଅଛି ଆମର ଟେକ୍ନୋଲୋଜି, ଭାରତୀୟ ଟେକ୍ନୋଲୋଜି ବହୁତ ଆଡଭାନ୍ସ ଥିଲା। ତାକୁ ମଝିରେ ଆମେ ତାକୁ ଲୁପ୍ତ, ଆମ ପାଖରୁ ଲୁପ୍ତ ହେଇଗଲା, ପୁଣି ଏବେ ପୁଣି ଆମେ ସେ ଟେକ୍ନୋଲୋଜି ଆଡକୁ ଗତି କରୁଛନ୍ତି। ଏବଂ ଟେକ୍ନୋଲୋଜି ନେଇକିରି ଆପଣ ଟେକ୍ନୋଲୋଜି ଯେତେ ଆଡଭାନ୍ସ କରିବ ଆପଣ ଦେଶ ସେତେ ଆଡଭାନ୍ସ କରିବ।
0: ବିଲକୁଲ,
1: ତେଣୁ ଟେକ୍ନୋଲୋଜିଟା ନିହାତି ମାନେ ଟେକ୍ନୋଲୋଜି ଭିତରେ ସମସ୍ତେ ଟିକେ ଟିକେ ମାନେ ତା ସହିତ ଆମେ ତ ବ୍ୟବହାର କରୁଛନ୍ତି ନିତ୍ୟ ଜୀବନରେ। ଟେକ୍ନୋଲୋଜିଟାକୁ ସମସ୍ତେ ବି ଆଦର କରିବା ଆଉ ବ୍ୟବହାର କରିବାଟା ଉଚିତ।
0: ତେବେ ପ୍ରଫୁଲ୍ଲ ଭାଇ, ଯୋଉ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି ସେଟା? ଟେକ୍ନୋଲୋଜି ମାନେ ଆମେ ଗ୍ୟାଜେଟ୍ ହିଁ ୟୁଜ୍ କରୁଛୁ ନା, ବିଭିନ୍ନ ପ୍ରକାର ଯନ୍ତ୍ରପାତି ହଉ କିମ୍ବା ଯେ ଯାହା ବି ହଉ ଆମର ଆଖପାଖରେ, ଏଇ ଯେମିତି ଆପଣ ଫୋନ୍ ମାଧ୍ୟମରେ ଆମ ସହିତ କଥା ହଉଛନ୍ତି ବର୍ତ୍ତମାନ,
1: ତେଣୁ
0: ହଁ ସେଇଟା ତ ସତ, ମୋବାଇଲ ବି ପ୍ରିୟ ସମସ୍ତଙ୍କର, ବିନା ମୋବାଇଲରେ ତ ଆଉ ରହି ହବନି।
1: ମୋବାଇଲଟା ବି ମୋର ବି ପ୍ରିୟ।
0: ଆଚ୍ଛା,
1: କିନ୍ତୁ ତାକୁ ଯଦି ଆମେ ଅପବ୍ୟବହାର କରିବା ତାର ପରିଣାମ ବି ପାଇବା
0: ନିହାତି ଭାବରେ। ଆଚ୍ଛା,
1: ତେଣୁ ଯୋଉଟା ସବୁ ଜିନିଷର ଗୋଟେ ଲିମିଟେସନ ଅଛି, ଆପଣ ସମୟ ଠିକ ଲିମିଟରେ ଯଦି ତାକୁ ୟୁଜ୍ କରିବେ ତାର ସୁପରିଣାମ ପାଇବେ। ଯଦି ତାର ଲିମିଟ ବାହାରେ ତାକୁ ୟୁଜ୍ କଲେ ତାର କୁପରିଣାମ ବି ଅଛି
0: ନିହାତି ଭାବରେ। ବିଲକୁଲ, ଟେକ୍ନୋଲୋଜି
1: ସବୁ ଜିନିଷର ସୁପରିଣାମ ବୁଝାଏ, ସରି ଲିମିଟ ଭିତରେ ତାକୁ ଯଦି ଆମେ ବ୍ୟବହାର କରିବା ତାର ସୁପରିଣାମ ଆମେ ପାଇପାରିବା ଏବଂ ତାକୁ କରିବା ବି ଉଚିତ।
0: ବହୁତ ବଢିଆ କଥା, ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ।
1: ଧନ୍ୟବାଦ, ଧନ୍ୟବାଦ।
0: ଟେକ୍ନୋଲୋଜିଆ ସେ ବିଷୟରେ ଆଜି ଆମେ କଥା ହଉଛୁ, ବିକଜ ଆଜି ହଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ, ନ୍ୟାସନାଲ ଟେକ୍ନୋଲୋଜି ଡେ ଆଜି ଆମେ ସେଲିବ୍ରେଟ୍ କରୁଛୁ। ପୋଖରାନ ଯୋଉ ପରୀକ୍ଷା ହେଇଥିଲା ସେବେଠାରୁ ଆମର ଶ୍ରୀଯୁକ୍ତ ମାନନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମାନନୀୟ ଅଟଳ ବିହାରୀ ବାଜପେୟୀ ଆଜିର ଦିନକୁ ଘୋଷଣା କରିଥିଲେ ପ୍ରଯୁକ୍ତି ବିଦ୍ୟା ଦିବସ ହିସାବରେ, ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଆମେ ଆଜିର ଏହି ଦିନକୁ ସେଲିବ୍ରେଟ୍ କରୁଛୁ। ଆଉ ଟେକ୍ନୋଲୋଜି ସହିତ ଆମେ କେତେ ଜଡ଼ିତ, ଟେକ୍ନୋଲୋଜି ଉପରେ ଆମେ କେତେ ଡିପେଣ୍ଡାଣ୍ଟ ବର୍ତ୍ତମାନ ସେଇଟା ଆମେ ସମସ୍ତେ ଜାଣିଛେ, ତେଣୁ ଆଜି ଆମେ ମଧ୍ୟ ସେହି ରିଲେଟେଡ୍ କିଛି କ୍ୱେଶ୍ଚିନ୍ ପଚାରୁଛୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି।

0: ରୋଷେଇ ଘରଠାରୁ ଆରମ୍ଭ କରି ପାଠପଢ଼ା, ପିଲାଙ୍କ ପାଠପଢ଼ା, ସ୍କୁଲ, କଲେଜ, ସବୁ ଜାଗାରେ ଟେକ୍ନୋଲୋଜି। ଓକେ, ସୋ ରୋଷେଇ ଘରେ ଯଦି ଆଗରୁ ଶିଳରେ ଆମେ ବାଟୁଥିଲୁ, ବର୍ତ୍ତମାନ ଗ୍ରାଇଣ୍ଡର, ବିନା ଗ୍ରାଇଣ୍ଡର ରୋଷେଇ ପସିବଲ ହିଁ ନୁହଁ। ଓଭିୟସ୍ଲି ସେଇଟା ବି ଗୋଟେ ଗ୍ୟାଜେଟ୍, ଆଣ୍ଡ ସେଇଟା ଆମ ମା ମାନଙ୍କର, ଆମର ଘରେ ଯେଉଁମାନେ ଓମେନ୍ ମାନେ ଅଛନ୍ତି ସେମାନଙ୍କ ପାଇଁ ତ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ସୋ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ସେ ବିଷୟରେ କୁହନ୍ତୁ, ଆଣ୍ଡ ଟିକେ ବଢ଼ିଆ ଫନି କଥା ରହିବ, ଆଣ୍ଡ ଆପଣମାନେ ସମସ୍ତେ ଭେରାଇଟି ଭେରାଇଟି କଥା ବି କହିପାରିବେ, ଆମ ସହିତ କନେକ୍ଟ ହୋଇପାରିବେ 0671-23-03-153 ଏଇ ନମ୍ବରରେ। ଦେଖିବେ ଆଉ ଜଣେ କଲର୍ ଆସିଲେଣି କି ଅଛନ୍ତି। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍‌ବୋକୁ।
1: ଆପଣ କେମିତି ଅଛନ୍ତି?
0: ମୁଁ ତ ଭଲ ଅଛି, ଆଉ ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ।
1: ଆପଣଙ୍କ ହସ ତ ମନ ଉଲ୍ଲସିତ କରିଦଉଛି।
0: ଥ୍ୟାଙ୍କ ୟୁ ସୋ ମଚ୍, ଆପଣମାନଙ୍କ ସହିତ କନେକ୍ଟ ହେଇପାରୁଛି ଗୋଟିଏ ପ୍ଲାଟଫର୍ମରେ, ସେଇଟା ହିଁ ଖୁସି ଆଣୁଛି ମନକୁ, ଆଉ ସେଥିପାଇଁ ହସ ବାହାରୁଛି।
1: ମୋର ପ୍ରିୟ ହଉଛି ରେଡିଓ, ଆଉ ଏଫ୍ଏମ୍ ରେନ୍ବୋ ହଉଛି ସବୁଯାଇ ପ୍ରିୟ।
0: ଆଚ୍ଛା,
1: ମୋର ରେଡିଓ ସବୁବେଳେ ସକାଳ 6ଟାରୁ ଆରମ୍ଭ ହେଇକି ରେଡିଓ ଶୁଣିବି ମୁଁ ରାତି ପର୍ଯ୍ୟନ୍ତ, ରେଡିଓ ମୋର ନନ୍ ଷ୍ଟପ୍ ବାଜୁଥିବ। ଆଉ ଦ୍ୱିତୀୟ ରହୁଛି ମୋବାଇଲ।
0: ମୋବାଇଲ, ଓକେ,
1: ଆଜ୍ଞା,
0: ଦିଟା ଯାକ ଗ୍ୟାଜେଟ୍ ବିନା ଆପଣଙ୍କର ଦିନ ମାନେ ସୁରୁଆତ ହେଇନଥାଏ, ଆରମ୍ଭ ହିଁ ହେଇନଥାଏ, ନାଇ କି?
1: ନା।
0: ଆଚ୍ଛା, ଓକେ, ସୋ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ, ବହୁତ ବହୁତ ଧନ୍ୟବାଦ।
1: ଆପଣ ତ ମୋ ପାଇଁ ଲକି, ଆପଣ ଆସିଲେ ମୋର କଲ୍ ଲାଗିଯାଉଛି। ଆଉ
0: କ୍ୟା ବାତ୍ ହେ, ଥ୍ୟାଙ୍କ ୟୁ, ଆଉ ଏମିତି ଲକି ହେଇକି ଆମେ ରହିଥାଉ ଆପଣଙ୍କ ପାଇଁ, ଆଉ ଆପଣ ଆମ ସହିତ କନେକ୍ଟ ହଉଛନ୍ତି ଏଫ୍ଏମ୍ ରେନ୍ବୋରେ, ବହୁତ ଭଲ ଲାଗୁଛି, ବହୁତ ବହୁତ ଧନ୍ୟବାଦ। କଥାବାର୍ତ୍ତା ଏମିତି ଜାରି ରହିବ, ବଟ୍ ତା ସହିତ ସ୍ମୃତି ଯେତେବେଳେ ଆସିଛି ଆପଣ ମାନଙ୍କୁ କେମିତି ନଚେଇବନି। ଓକେ, ସୋ ଚାଲନ୍ତୁ ଏଣ୍ଟରଟେନମେଣ୍ଟର ଦୁନିଆରେ ଆଉ ଟିକେ ଭିଜିବା, ଆଉ ଟିକେ ବବାଲ କରିବା, ମସ୍ତି କରିବା। ଆସୁଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଏଞ୍ଜୟ କରୁଥାନ୍ତୁ।

0: ପାସ୍ ସବୁଠି ତ ଚାଲିଛି ଟାଇମ୍ ପାସ୍ ଏଇ ଦେଖୁନାହାନ୍ତି ଏଫ୍ଏମ୍ ରେନ୍ବୋକୁ ଶୁଣିକି ମଧ୍ୟ ଆପଣମାନେ ଟାଇମ୍ ପାସ୍ କରୁଛନ୍ତି ଓକେ ସୋ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋକ୍ ଆଟାକ୍ 100.4 ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ ସାଥୀ ସ୍ମୃତିକୁ ଆଜିର ଏହି ସକାଳରେ ଶୁଣିଛନ୍ତି ଆଣ୍ଡ ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ କୋଉ ଗ୍ୟାଜେଟ୍ ଆପଣଙ୍କର ଫେଭରେଟ୍ ଆପଣ ସବୁବେଳେ ବ୍ୟବହାର କରନ୍ତି ଆଣ୍ଡ କାହିଁକି 0671-23-03-153 ଏଇ ନମ୍ବରରେ ଆପଣମାନେ ମୋ ସହିତ କନେକ୍ଟ ହେଉଛନ୍ତି ହ୍ୟାଲୋ ଓ ଓ ଦେଖିଲେ ନା କଟିଗଲା ଟେକ୍ନୋଲୋଜି ଏଇ ଟେକ୍ନୋଲୋଜି ମାଧ୍ୟମରେ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି ଆଉ ଏଇ ଟେକ୍ନୋଲୋଜି ଯଦି କଟିଯାଉଛି ତାହେଲେ ଆପଣମାନେ କଟିଯାଉଛନ୍ତି ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି
1: ଆରେ ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି
1: ହ୍ୟାଲୋ ଶୁଭୁଛି
0: ହଁ ଶୁଣାଯାଉଛି
1: ହ୍ୟାଲୋ ଭାବ ଅଛେ ବୋଲି ଭାବ ଦିଆ ନିଆ ଆରେ ଭାବ ଅଛେ ବୋଲି ଭାବ ଦିଆ ନିଆ ଆରେ ଭାବେ ମୁଇଁ କଥା ହେସି ଆରେ ମନ କବାର ବୁତା ବଞ୍ଜବର ପଛା ପଡ଼ିଥିସି ମନ ନାଇଁ ବୁଝେ ମୋର ଗେଲେ ନାନି ହେଲେ ସ୍ମୃତି କଥା ପଚାରେ ମୁଇଁ ହେସି ଆରେ କେତେ ଦିନୁ ଆମେ ଆମର ଭାବ ମଧୁର କେତେ ଦିନୁ ଆମ କେତେ ଭାବ ମଧୁର ଆରେ ଲାଗି ରହିଛେ ଇ ଥିଲେ ବି ଯେତେ ଦୂର ଆରେ ଲାଗି ରହିଛେ ଭାବ ଥିଲେ ବି ଯେତେ ଦୂର ଆରେ ମନ ନାଇଁ ବୁଝିଲେ କାଇଁ ହେବା ନ ମନ ନାଇଁ ବୁଝିଲେ କାଇଁ ହେବା ନ କିଏ କାହାକେ କାଣା ଦଉଛେ ଆରେ ଇ କଥା ପଦେ ବନେ ବନେ ହେଲେ ଆରେ ମନ ସବୁବେଳେ ଧରିକି ଯାଇସି ମୋର ଗେଲେ ନାନି ସ୍ମୃତି ଘାଏ ଆଇଲେ
0: ଜୁହାର ଜୁହାର ସଦେ ଭାଇ କେନ୍ତା ଅଛ ମୁଇଁ ବି ବହୁତ ଭଲ ଅଛେ ସଦେବ ଭାଇ ବହୁତ ସୁନ୍ଦର କବିତା ଟିକେ କହିଲ ବହୁତ ବଢିଆ ଲାଗିଲା ମଝିରେ ମଝିରେ କୁଆଡେ ଗାଏବ ହେଇଯାଉଛ ଏସଏମଏସ ଫେସଏମଏସ ଆସୁନି ଆପଣଙ୍କର ମୁଇଁ ତ ଦେଖୁନି ତମର ମେସେଜ କେବେ ବି ଆସବାର ବହୁତ ଭଲ ଅଛି ସଦେବ ଭାଇ ଆଉ ତମେ କେମିତି ଅଛ ଭଲ ଅଛ ନା
1: ହଁ ମୁଇଁ ବି ଭଲ ଅଛେ ସବେ ଘରେ ସିଆନି ତାପରେ ଆମର ଛୁଆ ବି ଦିହିଟା ଭଲ ସବୁ ମା ବୁଆ ସବେ
0: ଭଲ ଅଛେ ଭଲ ଭଲ କଥା
1: ଖରା ତ ବହୁତ ହଉଛି ନାନୀ
0: ଖରା ତ ବହୁତ ହଉଛି ଆଚ୍ଛା ଆଜି ହଉଛି ନ୍ୟାସନାଲ ଟେକ୍ନୋଲୋଜି ଡେ ପ୍ରଯୁକ୍ତି ବିଦ୍ୟା ଦିବସ ତାହେଲେ ସେଇ ଅବସରରେ ଆମେ ପଚାରୁଛୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି
1: ହ୍ୟାଲୋ
0: ହଁ ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି
1: ଏ ଟେକ୍ନୋଲୋଜି ଯୁଗରେ ତ ମୋର ତ ପହିଲା ତ ଏଇଟା ବିଜ୍ଞାନ ଟେକ୍ନୋଲୋଜି ଯୁଗରେ ମୋର ତ ଭାବସି ଯେ ପହିଲା ରେଡିଓ କେ ମୋର ଫେଭରାଇଟ୍
0: ଆଚ୍ଛା ମୁଁ ଗୋଟେ କଥା ଅନୁରୋଧ କରିବି ସମସ୍ତଙ୍କୁ ଆପଣଙ୍କ ମାଧ୍ୟମରେ ଏଇଟା ଆମେ ଜାଣିଛୁ ଯେ ରେଡିଓ ଆଉ ମୋବାଇଲ ଏଇ ଦୁଇଟା ଯାକ ତ କମନ ମାନେ ସମସ୍ତେ ଆମେ ୟୁଜ୍ କରୁଛୁ ସମସ୍ତେ କିନ୍ତୁ ତାକୁ ଛାଡିକି ବି ଆହୁରି ବହୁତ ଗୁଡ଼ିଏ ଗ୍ୟାଜେଟ୍ ଅଛି ୟାର ଆପଣଙ୍କ ଆଖପାଖରେ ଆପଣ ବର୍ତ୍ତମାନ ଯଦି ଧରନ୍ତୁ ଚାଷ କରୁଛନ୍ତି ଫାର୍ମିଂ କରୁଛନ୍ତି ତ ସେଇ ରିଲେଟେଡ୍ ବି ବହୁତ ଗୁଡ଼ିଏ ଗ୍ୟାଜେଟ୍ ଆପଣଙ୍କ ପାଖରେ ଅଛି ତ କୁହନ୍ତୁ ସେଇ ସବୁ ଜିନିଷରେ କୋଉଟା ଆପଣଙ୍କର ଫେଭରେଟ୍ ଅଛି
1: ନାଇଁ ସେଟା ତ ଅଛି ମୋର ଫେଭରେଟ୍ ହଉଛେ ଆମର ପମ୍ପ ଯେନ୍ଟା କିରୋସିନ ଡିଜେଲରେ ଚାଲିଛି
0: ଆଚ୍ଛା
1: ହଁ ସେଥିରେ ମତେ ମାନେ ଭଲ ଲାଗ୍ସି ପାନ୍ ବୁଲାବାର ଲାଗି ଆଉ ପାନ୍ ଆଣବା ଆମେ ତ ଚାଷୀ ଲୋ ନାନି ସବୁବେଳେ ଜାଣି ହଁ ଆଉ ଜହ କରି କହିବାରକେ ଗଲା ତ ମୁଇଁ ଛୋଟ ଦିନ ମୁଇଁ ଯେତେବେଳେ ମତେ 10-12 ବର୍ଷ ହଉଥିଲା ନ ରେଡିଓ କେ ପହିଲା ମୁଇଁ ଜାଣିଥିଲି ଯେ ରେଡିଓ ହିଁ ସେତେବେଳେ ଶୁଣିକିରି ମୁଇଁ ମାନେ ଏତେ ଦିନ ମୋର ପୁରା ଫେଭରାଇଟ୍ ବନେଇ ଯାଏ ଯେନ୍ତା କି ରେଡିଓ ମୋର ପାଖେ ଯାହା ନାଇଁ ନ ମତେ ବହୁତ

0: ଖରାପ ଲାଗ୍ସି, ସେ ରେଡିଓ ମିଲବାର ନାହିଁ ମାର୍କେଟ କେ ଗଲେ। ତଥାପି ମୋବାଇଲ ଯୁଗ ଯେତେବେଳେ ହେଇଗଲା ସୋସିଆଲ ମିଡିଆରେ ତାର ମାନେ ତ ଶୁଣବାର ଲାଗି ଆମେ ତ ପାଉଛୁ ଦୁରିଆନୁ ଥିଲେ ବି ଦେଖ ସେତେବେଳେ ମୁଁ ସମ୍ବଲପୁର ଭବାନୀପାଟନା ବଲାଙ୍ଗୀର ଶୁଣୁଥିଲି, କିନ୍ତୁ ଏହାନି ଯେତେବେଳେ ମୁଁ ଶୁଣିପାରୁଛେ କଟକ ନୁ ଯେତେବେଳେ ପ୍ରୋଗ୍ରାମ କ୍ଲିୟର ପୁରା ସ୍ପଷ୍ଟ ଭାବରେ ଆପ୍ସ ମାଧ୍ୟମରେ ଯେତେବେଳେ ଶୁଣୁଛେ, ଏଇଟା ବି ଟେକ୍ନୋଲୋଜି ମାନେ ଆଗକେ ବଢି ଚାଲିଛି ଠିକ। ବାକି ରେଡିଓଟା ଯେତେବେଳେ ବ୍ୟାଟେରୀରେ ଚାଲୁଥିଲା ପୁରା ଭାବରେ ଲେପ୍ଟିପ୍ ରହିଲା ତାଙ୍କର ହେତିରୁ ହେଇକିରି ମୁଇଁ ମାନେ ଗୋଟେ ମ୍ୟାରେଜ କରିଛେ, ଗୋଟେ ବିହା ହେଇଛେ, ଆଉ ସେନୁ ବି ମୋର ଘର ସଂସାର ହେଇଛି ଯୁଡେ, ଏହାନି ଛୁଆ ବି ମୋର ଯୁଡେ ପିଲା ଯୁଡେ ଲୋ, ମୁଇଁ ଭାବୁଛେ ଯେ ମୋର ଗୋଟେ ଛୁଆକେ ମାନେ ଏଇ ରେଡିଓ ମାଧ୍ୟମରେ ଫେର
1: ନିଶ୍ଚୟ ଖାପି ଦବ
0: ହେଲା। ମୁଇଁ ଯେନ୍ତା ହାନି ଦେଖୁନ ଆମର କଟକ ସାଇଡ ରେ ବି ଅଛନ୍, ମୁନା ଭାଇ ଅଛି ଆମର, ଅଛନ୍ ଅରୁଣ ଭାଇ, ଏମାନେ ମାଙ୍କର ନୁ ଯେନ୍ତା ସବୁବେଳେ ମୋର ଅଛି, ସଂଗ୍ରାମ ଭାଇ ଆମର ବହୁତ ଅଛନ୍ ଯେତେ ଅଛନ୍ ବି। ତାପରେ ଆମର ବାସନ୍ତୀ ନାନୀ, ସେ ନାନୀ ତ କଥା କହିଲେ କହି ନାଇଁ ହୁଏ, ସେ ଯେତେବେଳେ କହିଲା ଆରେ ସହଜ କେନ୍ତା ଅଛୁ ପିଲା ଛୁଆ କେନ୍ତା ତମର କେବାଡେ କେ ଅଛ ବୋଲୁଛ, ମାନେ ଦେଖା ହେଇଗଲେ ରେଡିଓଟା ହିଁ ତାମାନେ ମୋର ଏତେ ଭାବ ହେଇଯାଇଛି,
1: ନାନୀ ଶୁଣୁଥିଲେ ଗାଲି ବି ଦଉଥିବେ କାଇଁ କହି ନାଇଁ
0: ହୁଏ। ଆଚ୍ଛା ଠିକ୍ ଅଛି ସଦେବ ଭାଇ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଉ ଜହ କରି ତ ନାନୀ ତମର କଥା କହିଲେ ସରି ନାଇଁ, ମୁଁ ତ ମାନେ କହିଲେ ବି ଦୁନିଆରେ ଏତେ ମୋର ମାନେ ଜଣେ ମୁଇଁ ଖାଲି ଭଲ ବୋଲୁଛି ଯେ ମୋର ନାନୀ ହଉଛେ ସ୍ମୃତି ନାନୀ।
1: କ୍ୟା ବାତ୍ ହେ, ଥ୍ୟାଙ୍କ ୟୁ ସୋ ମଚ୍ ସଦେବ ଭାଇ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍। ଏମିତି ମଝିରେ ମଝିରେ କଥା ହଉଥିବ ଆଉ ତମ କଥା ଶୁଣିଲେ ନା ବହୁତ ବଢିଆ ଲାଗୁଛି, ଯେନ୍ ଖାପି ଦେଲ କଥାଟା କହିଲ ନା ହେଟା ମଜା ଲାଗିଲା। ଠିକ ଅଛି ଖାପି ଦବ ନା ଆର କାଣ,
0: ଆମେ ତ ସବୁଦିନ ଦେଖୁ ଚିର ଦିନ ଲାଗି ତ ସବୁଦିନ ଲାଗି ନାଇଁ ରହିପାରୁ, ଆମେ ତ ଅଛୁ କାଲକେ, ଆମେ ବି ମାନେ ଯେନ୍ ମାଟି ଜନମ ହେଇଛ ସେ ମାଟିରେ ଯିମା ମିଶିଲି, ନୂଆ ପିଢି ଲୋକ ମୋର ବୁଆର ଜିନିଷଟା ମୁଁ ବଞ୍ଚେଇକି ରଖିଛେ ବୋଲ, ଆମର ବୁଆର ହେତୁ ହିଁ ତାମାନେ ଆମେ ଆଜି ନା ସବୁଆଡେ ଅଛି, ମୋର ବୁଆର ନାଁ ଅଛି, ମୋର ନାଁ ରହିବା, ମୁଇଁ ଫେର ହେନ୍ତା ପିଲାମାନଙ୍କୁ ଏନ୍ତା ନୂଆ ଲୋକକେ ଶିଖାମି, ସେ ଯୁଡି ହେମି, ଦୁରିଆ ଦୁରିଆ ଲୋକ ବାଗ ଭହ ଭହ ମହ ମହ ଲାଗବା, ତାହା ଗୋଟେ ଅଲଗା ଲାଗବା ନି ତାହାକେ ନାନି।
1: ନିଶ୍ଚୟ ନିଶ୍ଚୟ ଲାଗବା, ଥ୍ୟାଙ୍କ ୟୁ ସୋ ମଚ୍ କଲ କରିଥିବାରୁ।
0: କହିଲି ନାନି ଜୁହାର ନାନି
1: ଜୁହାର। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ର ଆଣ୍ଡ ଆଜି ଆମେ ଲାଇଭ୍ କଥା ହଉଛୁ ଯେ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି। ସେଇ କଥା ମୁଁ କହୁଥିଲି ସଦେ ଭାଇଙ୍କ ସହିତ କଥା ହେଲାବେଳେ ଯେ କେବଳ ମୋବାଇଲ୍ ଆଣ୍ଡ ରେଡିଓ ତ ଓବିୟସ୍ଲି ସେଇଟା ଆପଣ ସମସ୍ତଙ୍କର ଫେଭରେଟ୍ ହେଇଥିବ ହବ ନିହାତି ଭାବରେ, କାରଣ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି ସେହି ମାଧ୍ୟମରେ। ଆଉ ମୋବାଇଲ୍ ବର୍ତ୍ତମାନ ମୁଁ ଯେମିତି ସବୁବେଳେ କୁହେ ଖାଦ୍ୟ ବସ୍ତ୍ର ବାସଗୃହ, ତାପରେ ଯଦି ଚତୁର୍ଥ ଆବଶ୍ୟକତା ରହିଛି ସେଇଟା ବର୍ତ୍ତମାନ ମୋବାଇଲ୍, କିନ୍ତୁ ତାକୁ ଛାଡ଼ିକି ମଧ୍ୟ ଟେକ୍ନୋଲୋଜି ଆହୁରି ବହୁତ କ୍ଷେତ୍ରରେ ଆମ ସହିତ ରହିଛି। ଶିକ୍ଷା ହଉ, କୃଷି ହଉ, ଆପଣଙ୍କର ଘରକରଣା ଜିନିଷ ହଉ, ବିୟୁଟି ରିଲେଟେଡ୍ ଜିନିଷ ହଉ, ସବୁ ଜିନିଷରେ ଟେକ୍ନୋଲୋଜି ଆମ ସହିତ କନେକ୍ଟେଡ୍। ଦେଖୁନାହାନ୍ତି ଗୋଟିଏ ସାମାନ୍ୟ ଡିଆସିଲି କାଠି ବଦଳରେ ବର୍ତ୍ତମାନ ଲାଇଟର ଆସିଯାଇଛି ଆମ ପାଖରେ, ଯେଉଁଟାକି ଆପଣଙ୍କ ପ୍ରାୟ ଆପଣମାନଙ୍କ ପକେଟ୍ରେ ହାତ ମାରନ୍ତୁ ଆପଣଙ୍କ ପାଖରେ ଥିବ। ତ ଏମିତି ବହୁତ ଗୁଡ଼େ କଥା, ତ ଦିସ୍ ଅଲ୍ ଆର୍ କଲ୍ ଟେକ୍ନୋଲୋଜି। ତ ଆପଣଙ୍କର ଫେଭରେଟ୍ ଟେକ୍ନୋଲୋଜିଟି କ'ଣ, ମାନେ ଗ୍ୟାଜେଟ୍ଟି କ'ଣ ଆଣ୍ଡ କାହିଁକି। ଦେଖିବେ ଆଉ ଜଣେ କଲର୍ ଆସିଗଲେଣି କି ଅଛନ୍ତି। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ କିଏ କହୁଛନ୍ତି?
2: ସନ୍ତୋଷ ମଲ୍ଲିକ କହୁଛି, ମାକଳପଡ଼ା ଭରତପୁର ଜିଲ୍ଲା ଯାଜପୁର।
1: ସନ୍ତୋଷ ଭାଇ ଯାଜପୁର ମହାକାଳପଡ଼ାରୁ ଆମ ସହିତ କନେକ୍ଟ ହେଇଛନ୍ତି, ଭରତପୁର ନାଇଁ କି?
2: ଆଜ୍ଞା।
1: ଆଚ୍ଛା ସନ୍ତୋଷ ଭାଇ ଫାର୍ଷ୍ଟ ଟାଇମ୍ କଲ୍ କଲେ?
2: ନାଇଁ ନାଇଁ ବହୁତ ଥର କଲ୍ ବି କରିଛି
1: କରିଛନ୍ତି, ବଟ୍ ମୁଁ ଭାବୁନି ଯେ ମୁଁ ଆପଣଙ୍କ ସହିତ କଥା ହେଇଛି ଆଗରୁ। ସ୍ମୃତି ସହିତ କଥା ହେଇଛନ୍ତି?
2: ଆଜ୍ଞା ମୁଁ ତମ ସହିତ ବହୁତ କଥା ହେଇଛି।
1: ଆଚ୍ଛା କଥା ହେଇଛନ୍ତି, ମୁଁ କେମିତି ଭୁଲି ଯାଉଛି ୟାର, ମୋର ମେମୋରି ଫେଲ୍ ହେଇଗଲାଣି ବୋଧେ। ଆଚ୍ଛା ହଉ କେମିତି ଅଛନ୍ତି?
2: ସେମିତି କିଛି ନାହିଁ, ସେମିତି କିଛି ହେଇନି।
1: ଆଚ୍ଛା
2: ମାନେ ମନ ଏମିତି ନାହିଁ ଆଉ,
1: ମାନେ ମନ ଟିକେ ପଡିଲାନି, ଆପଣ ଗ୍ୟାପ ହେଇଯାଇଛନ୍ତି ଟିକେ ବୋଧେ ଆଉ। ଆଚ୍ଛା କୁହନ୍ତୁ କେମିତି ଅଛନ୍ତି?
2: ବହୁତ ବଢିଆ ଅଛି। ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। ତେବେ ସନ୍ତୋଷ।

0: ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଣ୍ଡ ସୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ର ଦେଖିବା ବର୍ତ୍ତମାନ ଲାଇଭ୍ରେ ଆମ ସହିତ କନେକ୍ଟେଡ୍ ହେଇଗଲେଣି ଜଣେ ଫ୍ରେଣ୍ଡ କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ଗୁଡ୍ ମର୍ଣ୍ଣିଂ
0: ଗୁଡ୍ ମର୍ଣ୍ଣିଂ ମଧୁ କହୁଛ ଭୁବନେଶ୍ୱରରୁ ଓକେ ମଧୁ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ କେମିତି ଅଛ ଛିଡା ହେଇକି କଥା ହଉଛ ଆଚ୍ଛା ବସ୍ରେ ସିଟ୍ ମିଳିନି ତାହେଲେ
1: ନାଇଁ
0: ତେବେ ମଧୁ ଆମ ସହିତ କନେକ୍ଟ ହେଇଛ ତାହେଲେ କୁହ ଆଜି ହଉଛି ଟେକ୍ନୋଲୋଜି ଡେ ଆଜି ଆମେ ପଚାରୁଛୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କଣ ଆଣ୍ଡ କାହିଁକି
1: ୟୁଜଫୁଲ ହଉଛି ଯେମିତି ସ୍ମାର୍ଟ ଚେନ୍ ହଉ କିମ୍ବା ଆମର ଅନ୍ୟାନ୍ୟ ଜିନିଷ ସ୍ମାର୍ଟ ଫୋନ ସ୍ମାର୍ଟ କମ୍ପ୍ୟୁଟର ବଗେରା ବହୁତ ଜିନିଷ କିନ୍ତୁ ଫ୍ୟାସନ ହିସାବରେ ମୋର ସତ କଥା ଫେଭରେଟ ଯେସବୁ ତ ଫେଭରେଟ ବଟ୍ ମତେ ମୋର ଗୋଟେ ପର୍ସନାଲ ଫେଭରେଟ ସେଇଟା ହଉଛି ସ୍ମାର୍ଟ ୱାଚ
0: ସ୍ମାର୍ଟ ୱାଚ ଓକେ
1: କାରଣ ସେଥିରେ ମାନେ ଫୋନ କରିବା ତାପରେ ପଲ୍ସ ରେଟ୍ ଚେକ୍ କରି ହୁଏ ତାପରେ ଏମିତି ବହୁତ ଜିନିଷ ତା ଦେହରେ ଥାଏ ଯୋଉଟା କି ମତେ ବହୁତ ଭଲ ଲାଗେ
0: ନିଶ୍ଚୟ ନିଶ୍ଚୟ ବହୁତ ବଢିଆ ଆଚ୍ଛା ତାହେଲେ ସ୍ମାର୍ଟ ୱାଚଟା ଆପଣ ସବୁବେଳେ ପିନ୍ଧନ୍ତି ହାତରେ ମାନେ ରାତିରେ ଶୋଇଲା ବେଳେ ବି ଆପଣ ପିନ୍ଧିକି ଶୁଣି ଯେ ସ୍ଲିପିଂ ଟାଇମିଂଟା ମାନେ ଜାଣିପାରିବେ
1: ନାଇଁ ସ୍ମାର୍ଟ ୱାଚ ବର୍ତ୍ତମାନ ମୋ ପାଖରେ ଆଭେଲେବଲ ନାହିଁ କିନ୍ତୁ ମୋର କିଣିବାରେ ବହୁତ ମାରା
0: ଅଛି ଆଚ୍ଛା ଓକେ
1: ମୋ ନିଜ ପଇସା ଯେତେବେଳେ ହେଇଯିବ ପକେଟ ମନି ମୁଁ ଦେଖୁଛି ଯେତେବେଳେ ମୋର ହେଇଯିବ
0: ଆଜିକାଲି ବହୁତ କମ୍ ରେଟ୍ରେ ବି ସ୍ମାର୍ଟ ୱାଚ୍ ସବୁ ଆସିଲାଣି ଯୋଉଥିରେ କି ଆପଣଙ୍କର ଟକିଂ ଯୋଉଟା କଲିଂ ଫାସିଲିଟି ବି ରହୁଛି ଆପଣ ଟ୍ରାଏ କରନ୍ତୁ ନିହାତି ଭାବରେ ପାଇବେ ଓକେ ମଧୁ ଆମର ଯୋଉ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ଯୋଉ ଯିବା ଆସିବା ସମୟରେ ତ କଥାବାର୍ତ୍ତା ଠିକ୍ରେ ସ୍ପଷ୍ଟ ଶୁଭୁନି ତ ଆଜିର ତ ଆନ୍ସର ଆମକୁ ମିଳି ସାରିଲାଣି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଲାଇଭ୍ ଶୁଣିଛନ୍ତି ସ୍ମୃତିକୁ ବର୍ତ୍ତମାନ ଏଫ୍ଏମ୍ ରେନ୍ବୋ କଟକରେ ଆଣ୍ଡ ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି 9:30 ଅଲରେଡି ହେଇଗଲାଣି 0671-230-3153 ଏ ନମ୍ବରରେ ଆପଣମାନେ କନେକ୍ଟ ହେଉଛନ୍ତି ଧୀରେ ଧୀରେ ଦେଖିବା ପୁଣି ଥରେ ରିଙ୍ଗ ହେବା ଷ୍ଟାର୍ଟ ହେଲାଣି କିଏ ଅଛନ୍ତି କଲର୍ ହ୍ୟାଲୋ
2: ହ୍ୟାଲୋ
0: କିଏ କହୁଛନ୍ତି
2: ସୁଷମା ଗୁଡ୍ ମର୍ଣ୍ଣିଂ
0: ଗୁଡ୍ ମର୍ଣ୍ଣିଂ
2: ମୁଁ ଆଲୋକ ଚନ୍ଦ୍ର ଜେନା ଜାଣିଲେ କଟକରୁ କହୁଛି
0: ଆଲୋକ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
2: ଧନ୍ୟବାଦ ମ୍ୟାଡମ୍
0: ଆଚ୍ଛା ଭଲ ଅଛନ୍ତି
2: ସେମିତି
0: ରୁହନ୍ତି ସବୁବେଳେ ଫିଟ୍ ଆଣ୍ଡ ଫାଇନ୍ କୁହନ୍ତୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି
2: ମ୍ୟାଡମ୍ ଆମର ତ ପ୍ରାୟ ଚାଷ କାମ ହୁଏ ଯେତେବେଳେ ହଳ ନଥିଲା ତାକୁ ଟ୍ରାକ୍ଟର ଆସିଲା ବିଭିନ୍ନ ଟେକ୍ନୋଲୋଜି ଡେଭଲପମେଣ୍ଟ ହେଲା କିନ୍ତୁ ଧାନ ଅମଳ ଟାଇମ୍ରେ ଗୋଟେ ମୁସ୍କିଲ କ'ଣ ହୁଏ ନା ଧାନ ଯୋଉ ମେସିନ୍ଟା ଆଗେ ଆସେ ସେ ଧାନକୁ କୁଟା କରିଦିଏ ଆଉ ଧାନ ଅଲଗା ବାଟେ ବାହାରିଯାଏ କିନ୍ତୁ ଆମେ ନଡ଼ା ପାଇପାରୁନୁ ଏଇ 12 ବର୍ଷ 1.5 ବର୍ଷ ପରେ ମେସିନ୍ ବାହାରିଛି ନଡ଼ା ବିଡ଼ା ବନ୍ଧା ହେଇଗଲା ସେ ଧାନ ମେସିନ ଭିତରେ ପୁରା ହେଇଯିବ ସେ ଧାନକୁ ବାହାର କରିଦେବ ନଡ଼ାକୁ ବାହାର
0: କରିଦେବ
2: ଅଲଗା ବିଡ଼ା ସେମିତି ଥିବ ନଡ଼ା
0: ବିଜ୍ଞାପନ କୁଟା ହବନି ଆଉ ସେଟା
2: କୁଟା ହବନି ସିଏ ନଡ଼ା ବିଡ଼ା ରହିବ ଧାନ ବାହାରିଯିବ
0: ବଢିଆ ତ
2: ଧାନ ନଡ଼ା ବି 4-5 ଟଙ୍କାରେ ବିକ୍ରି ହବ ରୋଇ ଖାଇବେ କିଏ ୟୁଜ୍ କରିବେ ଆଉ କୁଟା ସେମିତି ଜଳା ହେଇଯାଉଥିଲା ବିଲରେ
0: ଛଣ ମାନେ ମିଳୁନଥିଲା ଯାହାକୁ
2: ନିଆଁ ଲଗେଇ ପୋଡ଼ି ପୋଡ଼ି ପୋପଡ଼ା ହେଇଯାଉଥିଲା ତାପରକୁ ଏଇଟା ଡେଭଲପ ହେଲା ଆଉ ବିରି ମୁଗୁଳ ଅମଳ ଟାଇମ୍ରେ ଯୋଉ ଓପାଡ଼ିବାକୁ ପଡୁଛି ସେଟା ବହୁତ ବାଧୁଛି ମୂଲ୍ୟ ମାନେ ଯୋଉ କଷ୍ଟ ନେଉଛନ୍ତି ଅଟୋ ଭଡ଼ା ତାଙ୍କୁ ଆଣିକି ମୂଲିଆ ପକେଇ ଅମଳ କରିବା ଭାଇ ଅମଳ ତ ସହଜ ମେସିନ୍ ପକେଇ ଅମଳ ହେଇଯିବ ଯୋଉ ଓପାଡ଼ିବାକୁ ବିଲରେ ବସି ଯୋଉ ଓପାଡ଼ୁଛନ୍ତି ସେ

0: ବହୁତ ମାନେ ଅଳ୍ପ ସମୟ ଆଗ ଉପରେ ଦେଇକି ପଳେଇ ହୁଅନ୍ତି ଚାରି ଶହ ପାଞ୍ଚ ଟଙ୍କା ନେଇକି ଦିଅ ଜଣକା ସାର ପକେଇବା ସାର ଆଉ ବିଷ ସ୍ପ୍ରେ ସାର ପକେଇବା ମେସିନ ନାହିଁ କିନ୍ତୁ ବିଷ ସ୍ପ୍ରେ ଏବେ ଡ୍ରୋନ ଆସିଗଲାଣି ଆମର ତ ୟୁଜ୍ ନାହିଁ ଆମର ବ୍ୟାଟେରୀ ଚାର୍ଜ ମାନେ ଚାର୍ଜ ବାଲା ବିଷ ସ୍ପ୍ରେ ହୁଏ ଥରେ ଚାର୍ଜ କରି ଚାରି ଘଣ୍ଟା ସେ ଚାର୍ଜ ରଖିବ ଖାଲି ଚିପିକି ରଖିବେ ସ୍ପ୍ରେ କରିବ ସେ ଏଇଟା ୟୁଜ୍ ହଉଛି ତାପରେ ମୁଁ ଗୋଟେ ଟେକ୍ନୋଲୋଜି ବ୍ୟବହାର କରୁଛି ମୁଁ ଯେହେତୁ ଆଇଟି ଇଲେକ୍ଟ୍ରୋନିକ୍ସ କରିଥିଲି ମୁଁ ଗୋଟେ ଇଲେକ୍ଟ୍ରୋନିକ୍ ମୋର ଲାଇନ ଗଲେ ବାତ୍ୟା ମରି ହେଲେ ବି କିଛି ନାହିଁ ମୁଁ ଆକାଶବାଣୀ କଟକକୁ ସବୁବେଳେ ଶୁଣିପାରିବି ବିନା କୌଣସି ଡିସି ସୋର୍ସରେ କୌଣସି ସୋର୍ସରେ
1: କେମିତି କଣ
0: ଆକାଶବାଣୀ କେବଳ ସେଇଟା ଆପଣ ଶୁଣିପାରିବେ କୌଣସି ମାଧ୍ୟମ କିଛି ବନ୍ୟା ବାତ୍ୟା ମରୁଡି ଯାହା ହେଲେ ଆକାଶବାଣୀ କଟକ ବାଜିବ
1: ଭବାନୀପାଟଣା
0: ପଡ଼େ ସେଠି ଭବାନୀପାଟଣା ସେଣ୍ଟର ବାଜିବ
1: ବଟ୍ ଏଇଟା ସମସ୍ତଙ୍କୁ କହିବା ମାନେ ଏଇଠି କହୁନି ବଟ୍ ଏଇଟା ଡିସ୍କ୍ଲୋଜ୍ କରିବା କଥା ଯାହାଦ୍ୱାରା କି ଯେମିତି ଯୋଉ ବାତ୍ୟା ବନ୍ୟା ସମୟରେ ଯେମିତି ଲାଇଟ୍ ରହେନି ବା ବ୍ୟାଟେରୀର ପ୍ରୋବ୍ଲେମ୍ ହୁଏ କି ଯାହା ବି ହୁଏ ତ ସେଇ ସମୟରେ ଆପଣଙ୍କର ଏଇ ଟେକ୍ନୋଲୋଜିଟା ତ ବଢିଆ କାମରେ ଆସିବ
0: ତା କିଛି ନାହିଁ ଗୋଟେ ଆଣ୍ଟିନା ରହିବ ଆଉ ଗୋଟେ ଆର୍ଥିଂ ରହିବ ତା ଟେକ୍ନୋଲୋଜି ସର୍କିଟଟା ମୁଁ କହୁ ନାହିଁ
1: ହଁ ଠିକ୍ ଅଛି ତ ସେମିତି ସେଇ ସବୁ ୟୁଜ୍ କରିକି ଆପଣ ଗୋଟେ ବାହାର କରିଛନ୍ତି ଯାହା ହଉ ମାନେ ଆପଣଙ୍କୁ ସାଲ୍ୟୁଟ୍ ଆଜି ଆପଣ ମତେ କଲ୍ କରିଛନ୍ତି ଆଜିର ଯୋଉ ଦିନଟି ଆପଣଙ୍କ ପାଇଁ ପ୍ରକୃତରେ ଆପଣ ମାନଙ୍କ ଭଳିଆ ଛୋଟ ଛୋଟ ଇଞ୍ଜିନିୟର ମାନେ ଯୋଉମାନେ ଆମର ପୁରା ଆଖପାଖରେ ଅଛନ୍ତି ଚାରିଆଡେ ସେଇମାନଙ୍କ ପାଇଁ ପ୍ରଯୁକ୍ତି
0: ବଢିଆ
1: ଓକେ ବହୁତ ବଢିଆ ଲାଗିଲା ଆଲୋକ ଭାଇ ଆଜି ଆପଣ ଆମ ସହିତ କନେକ୍ଟ ହେଲେ ଏତେ ବଢିଆ ବଢିଆ ସୁନ୍ଦର ସୁନ୍ଦର କଥା କହିଲେ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବା ଦିନ ମାନେ ଯେତେ ଯେତେ ଆଗକୁ ବଢୁଛି ସମୟ ସେତେ ସେତେ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି ଆଉ କେତେ ସୁନ୍ଦର ସୁନ୍ଦର କଥା କେତେ ବଢିଆ ବଢିଆ ମଣିଷ ଆମ ସହିତ କନେକ୍ଟ ହେଉଛନ୍ତି ଆଜିର ଯୋଉ କ୍ୱେଶ୍ଚିନ୍ ମତେ ଲାଗୁଛି ଯେ ପୁରାପୁରି ଆଜିର ଦିନ ପାଇଁ ପୁରାପୁରି ଫିଟ୍ ଆଣ୍ଡ ଆପଣମାନେ ବି ପୁରା ଫିଟ୍ ଲିସନର୍ ହିଁ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି 0671-230-3153 ଏଇ ନମ୍ବରରେ ସ୍ମୃତି ପଚାରୁଛି ଆପଣଙ୍କୁ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି ବିକଜ୍ ଆଜି ଆମେ ସେଲିବ୍ରେଟ୍ କରୁଛୁ ନ୍ୟାସନାଲ୍ ଟେକ୍ନୋଲୋଜି ଡେ କୁ ଦେଖିବା ଆଉ ଜଣେ କଲର୍ ଆସିଲେଣି କିଏ ଅଛନ୍ତି ହ୍ୟାଲୋ
2: ଅପା ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ ରାଧେ ରାଧେ
1: ରାଧେ ରାଧେ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ କହିଦିଅନ୍ତୁ ପରିଚୟ ହ୍ୟାଲୋ
2: ମୋର ଆଜ୍ଞା
1: ପରିଚୟ ଟିକେ କହିଦିଅନ୍ତୁ
2: ଆଜ୍ଞା ବଳରାମ ବେହେରା ଜେଜି ଅଫିସ ଷ୍ଟାଫ ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ
1: ବଳରାମ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ ଭଲ ଅଛନ୍ତି ତ
2: ବହୁତ ଭେରି ଗୁଡ୍ ବହୁତ ଭଲରେ ଅଛି
1: ଆଚ୍ଛା ଏବେ କୋଉଠି ଅଛନ୍ତି ମାନେ ଅଫିସ ଆସିଗଲେଣି ନା ଘରେ
2: ନାଇଁ ମୁଁ ଟିକେ ଛୁଟିରେ ଅଛି ଟିକେ ଛୁଟିରେ ଅଛି ଯାଇ ଗୁରୁବାର ଦିନ ଜଏନ୍ କରିବି ତିନି ଦିନ ଛୁଟିରେ ଅଛି
1: ଓକେ ଓକେ ଆଚ୍ଛା
2: କୁହନ୍ତୁ ପଳେଇ ଆସିଛି
1: ଆଚ୍ଛା କୁହନ୍ତୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି
2: ମୋର ପ୍ରଥମତଃ ହେଲା ମୁଁ ଆପଣଙ୍କର ଆକାଶବାଣୀ କଟକର ନିୟମିତ ଶ୍ରୋତା ତାପରେ ଦ୍ୱିତୀୟରେ ହେଲା ଏଫ୍ଏମ୍ ହେଇଗଲା ପରେ ଆପଣଙ୍କ ନିୟମିତ ଶ୍ରୋତା ହେଇଗଲି ତାପରେ ସେଠୁ ମୋର ଫେଭରେଟ୍ ହେଲା ସକାଳୁ ଉଠିବା ଆଉ ଠାକୁର ପୂଜାଟା କରିବା ନିହାତି ଦରକାର ହଁ ଘରେ କେହି ଉଠନ୍ତୁ ନହେଲେ ମୁଁ ଆଗ ଉଠିବି ଆଗ ଠାକୁର ପୂଜା କରିବି ସୂର୍ଯ୍ୟଙ୍କୁ ପାଣି ଦେବି ତୁଳସୀରେ ପାଣି ଦେବି ଠାକୁର ପୂଜା କରିବି ମନ୍ତ୍ର ପଢିବି ତାପରେ ଯାଇକି ଯାହା ଚେକିଂ କରିବି ଅଫିସ କି ପଳେଇ ଯାଏ ମୋର ଏଇଟା ନିୟମିତ ଜିନିଷ ଏଇଟା ହଉଛି ମୋର ଠାକୁର ପୂଜା କରିବାଟା ଆଗ ନିହାତି ଦରକାର
1: ବଟ୍ ମାନେ ଗ୍ୟାଜେଟ୍ କ'ଣ ୟୁଜ୍ କରନ୍ତି ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଯନ୍ତ୍ରପାତି ଯୋଉ ଆମର ଟେକ୍ନୋଲୋଜି ଆଜିକାଲି ଆମର ଚାରିଆଡେ ଆଜି ଆମେ ନ୍ୟାସନାଲ୍ ଟେକ୍ନୋଲୋଜି ଡେ କୁ ସେଲିବ୍ରେଟ୍ କରୁଛୁ ତେଣୁ ସେଇ ହିସାବରେ ଆମେ ଆଜି ପଚାରୁଛୁ ଆପଣଙ୍କୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଉ କାହିଁକି
2: ମୋର ତ ଟେକ୍ନୋଲୋଜି ଉପରେ ମୋର ସେ ରେଡିଓ ମେକାନିକ ଉପରେ ମୋର ବହୁତ ଇଚ୍ଛା ଥିଲା କିନ୍ତୁ ସେଟା କରିପାରିଲିନି ବୁଝିଲା ଆଜ୍ଞା ମୁଁ ଇଆଡେ ଚାକିରି ମିଳିଗଲା କୋର୍ଟ ସିଆଡେ ଚାକିରି କରିଦେଲି ନହେଲେ ମୋର ରେଡିଓ ମେକାନିକ ହେବାର ବହୁତ ଇଚ୍ଛା ଥିଲା ଇଞ୍ଜିନିୟରିଂ ପାଠ ପଢିବାର ଥିଲା ରେଡିଓ ମେକାନିକ ଟିଭି ମେକାନିକ ଏଇଟା ମୋର ବହୁତ ଇଚ୍ଛା ଥିଲା କରିବାକୁ ତା ଭିତରେ ଚାକିରି ଆସିଗଲା ଚାକିରି କରିଦେଲି ସେଟାକୁ ଟିକେ କ୍ଲୋଜ୍ କରିଦେଲି ଆଉ କ'ଣ ଜିନିଷ ହେଲା ଆଜ୍ଞା ଆଉ କ'ଣ
1: ଆଚ୍ଛା ତେବେ ଏବେ କଣ ବ୍ୟବହାର ଆପଣଙ୍କର ଆଖପାଖରେ ତ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଆପଣ ବ୍ୟବହାର କରୁଥିବେ, ଯେମିତିକି ଅଫିସରେ ଆପଣ କମ୍ପ୍ୟୁଟର ୟୁଜ୍ କରୁଛନ୍ତି, ଠିକ ଅଛି, ତ ମାନେ ଗାଡି ଚଲେଇକି ଯାଉଛନ୍ତି ସେଇଟା ବି ଗୋଟେ ଟେକ୍ନୋଲୋଜି, ଫୋନରେ କଥା ହେଉଛନ୍ତି ସେଇଟା ବି ଗୋଟେ ଟେକ୍ନୋଲୋଜି, ଘରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଅଛି।

0: ରୋଷେଇ ଘରେ ଆପଣଙ୍କର ଡ୍ରଇଂ ରୁମ୍ରେ ବେଡ୍ରୁମ୍ରେ, ତେଣୁ କୋଉ ଯନ୍ତ୍ରପାତିଟା ଆପଣଙ୍କୁ ବହୁତ ଭଲ ଲାଗେ, ଆକର୍ଷିତ କରେ, ବହୁତ ମାନେ ଫନ୍ ଇଏ ଲାଗେ, କୋଉଟା?
1: ମତେ ବେଶୀ ଲାଗେ ବେଶୀ ଆମର ସାଟେଲାଇଟ୍ ଉପରେ ଯୋଉ ଜିନିଷଟା, ସାଟେଲାଇଟ୍ ଜିନିଷଟା ମତେ ବହୁତ ଭଲ ଲାଗେ। ସାଟେଲାଇଟ୍ ଯେତେ ଜିନିଷ ୟୁଜ୍ କରାଯାଏ ସେଇଟା ମୋର ବେଶୀ ପସନ୍ଦ।
0: ସାଟେଲାଇଟ୍ ରୁ ଯୋଉଟା ଆସେ ଆପଣଙ୍କ ପାଇଁ ନିହାତି ଭାବରେ, ସାଟେଲାଇଟ୍ ଗୋଟେ ବହୁତ ବଡ ଜିନିଷ ଯାହାଦ୍ୱାରା କି ପାଣିପାଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କଥା ଆମେ ସାଟେଲାଇଟ୍ ମାଧ୍ୟମରେ ଜାଣିପାରୁଛୁ। ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ ଆପଣ।
1: ରାଧେ ରାଧେ, ରାଧେ ରାଧେ, ନମସ୍କାର।
0: କଥା ହେବା ଜରୁରୀ, ବଟ୍ ବର୍ତ୍ତମାନ ଜରୁରୀ ଗୋଟେ ବ୍ୟୁଟିଫୁଲ ଗୀତର।

0: ଟେକ୍ନୋଲୋଜି ଡେ ଦେଖିବା ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
1: ନମସ୍କାର
0: ନମସ୍କାର ଆଚ୍ଛା କୁହନ୍ତୁ
1: ପରିଚୟ
0: ଯେ ବଟ୍ ଟେକ୍ନୋଲୋଜି ନା ନିୟମ ସବୁକିଛି କୁହନ୍ତୁ
1: ଟେକ୍ନୋଲୋଜିରେ ସୁଇଚ୍ ମାରିଦେଲେ ନା ବାହାରିଯିବ କହିଦିଅନ୍ତି
0: କୁହନ୍ତୁ ରଶ୍ମି ଭାଇ ଆମ ସହିତ ତ୍ରିନାଥ ବଜାର ଫୁଲନଖରା କଟକରୁ ଆମ ସହିତ କନେକ୍ଟ ହେଇଛନ୍ତି ତେବେ ରଶ୍ମି ଭାଇ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଣ୍ଡ କାହିଁକି
1: ମୋର ସବୁ ଫେଭରେଟ୍
0: ତ ଆପଣ ଜାଣିଛୁ ମୋବାଇଲ ଦୋକାନଟେ କରିଛନ୍ତି ବଟ୍ ତାକୁ ଛାଡିକିରି ଆଉ କଣ ଫେଭରେଟ୍ ଅଛି କୁହନ୍ତୁ
1: ଆକ୍ଚୁଆଲି ମୋବାଇଲ ଯେହେତୁ ଆମେ ତା ଦେହରେ ଇଏ ଆମର ସେଇଟା ହିଁ ଫେଭରେଟ୍ ବର୍ତ୍ତମାନ ଯୁଗ ଚାହୁଁଛି ସେଇଟା ବର୍ତ୍ତମାନ ଖାଇବା ପିଇବା ଟିକେ ଯଦି କମିଯିବ ଚଳିଯିବ କିନ୍ତୁ ସେଇଟା କମିଲେ ଚଳିବନି ନା
0: ଆଚ୍ଛା ମୋବାଇଲରେ ସବୁ ପ୍ରକାର ସବୁ ଜିନିଷ ମୋବାଇଲରେ ହିଁ କରୁଛନ୍ତି ମାନେ ବ୍ୟବହାର ପୁରା ଫୁଲ୍
1: ଟିଭି ବି ସେଇଥିରେ ରହିଗଲାଣି ନା ମୋବାଇଲରେ ସବୁକିଛି
0: ମୋବାଇଲରେ ତ ସବୁକିଛି ଆସିଗଲାଣି ହଁ ସେଇଟା ସତ କଥା
1: ଆଉ କିଛି ବାକି ନାହିଁ ଯଦି କାହାକୁ ଦେଖିବାକୁ ସ୍ମୃତି ରେଖା ମ୍ୟାଡାମ ଦେଖିବାକୁ ଚାହିଁଲେ ବି ମାରିଦେଲେ ବାହାରିଗଲେ
0: ମାନେ ଆଚ୍ଛା ଓକେ ଫେସବୁକରେ
1: ତେଣୁକରି ମୋବାଇଲ ହିଁ ମୋର ହିଁ ଫେଭରେଟ୍
0: ଆପଣ ଯୋଉ ଅନଲାଇନ୍ ପେମେଣ୍ଟ ହେକା ସବୁ ଯାକ ମାନେ ମୋବାଇଲରେ
1: କରୁଛନ୍ତି ଆଉ ଆପଣ ଆଥର ଯୋଉ ଆସିଥିଲେ ଲାଷ୍ଟକୁ ଆପଣଙ୍କ ଏରିଆ ନାଁ କହିଲେନି ଯାହା ହଉ ଠିକ ଭଲ କଲେନି ଟିକେ କହିଦେଇଥିଲେ ଭଲ ହେଇଥାନ୍ତା ଆପଣ ଫେଭରେଟ୍
0: ଆଚ୍ଛା ଫେଭରେଟ୍ ପ୍ଲେସ୍ କଥା ଆପଣ ମତେ ପଚାରିଥିଲେ ତ ମୋର ଆକ୍ଚୁଆଲି ଫେଭରେଟ୍ ପ୍ଲେସ୍ ତ ଓଡ଼ିଶା ଭିତରେ ମୋର ଜନ୍ମ ଜାଗା ଯୋଉଟା ସେଟା ତ ପୁରୀ ସେଟା ଆପଣ ଜାଣିଛନ୍ତି କିନ୍ତୁ ତାକୁ ଛାଡିକିରି ମତେ ଆକ୍ଚୁଆଲି ବନାରସ ବହୁତ ଭଲ ଲାଗେ କାଶୀ ବିଶ୍ୱନାଥଙ୍କର ଜାଗା ବନାରସ କାଶୀ ମତେ ବହୁତ ପସନ୍ଦ ସେଇ ଜାଗାଟି ଓକେ ଓକେ ଥ୍ୟାଙ୍କ ୟୁ ରଶ୍ମି ଭାଇ ଆଜି କଲ୍
1: କରିଥିଲେ ମୁଁ ଗତକାଲି ଫୋନ କରିଥିଲି ଦେବମିତ୍ରା ମ୍ୟାଡାମଙ୍କ ସୋରେ ଯେହେତୁ କାଲି ମାଙ୍କର ଦିବସ ଥିଲା ଫୋନ କରିଥିଲି କିନ୍ତୁ ଆଜି କରିବା କଥା ନୁହଁ ଯେହେତୁ ଆପଣ ଆସିଲେ ନା
0: ତେଣୁକରି
1: ମାନେ ଡିମାଣ୍ଡ ମାନେ
0: ନିହାତି ଭାବରେ ଠାକୁରଙ୍କୁ କିଏ ଭୁଲିପାରିବ ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ସୋ ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ ଆମ ସହିତ 9:45 ଅଲରେଡି ହେଇଗଲାଣି 0671230315 ଏଇ ନମ୍ବରରେ ଆପଣମାନେ କନେକ୍ଟ ହେଉଛନ୍ତି ଆଣ୍ଡ ମୁଁ ପଚାରୁଛି ଆପଣମାନଙ୍କୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି ଗ୍ୟାଜେଟ୍ ମାନେ ହେଉଛି ଯନ୍ତ୍ରପାତି ଟେକ୍ନୋଲୋଜି ଯେଉଁଟାକି ପ୍ରତ୍ୟେକ ମୁଭମେଣ୍ଟରେ ପ୍ରତ୍ୟେକ ସମୟରେ ଯଦି ଆପଣ ପାଦ ପକାଉଛନ୍ତି ତାହେଲେ ବି ବର୍ତ୍ତମାନ ଯୁଗରେ ଏଇଟା ହେଉଛି ଟେକ୍ନୋଲୋଜି ତେଣୁ ବିଭିନ୍ନ ଜିନିଷ ରହିଛି ଆପଣମାନେ ଆମ ସହିତ କନେକ୍ଟ ହୁଅନ୍ତୁ ସେଇ ସବୁ ପ୍ରକାର ଗ୍ୟାଜେଟ୍ ବିଷୟରେ ଆମେ ଆଲୋଚନା କରୁଛୁ ଆପଣମାନେ ବି କନେକ୍ଟ ହୁଅନ୍ତୁ ଆଣ୍ଡ ଆମ ସହିତ କଥା ହୁଅନ୍ତୁ ହ୍ୟାଲୋ
2: ହ୍ୟାଲୋ ସ୍ମୃତି ମ୍ୟାମ୍ ଶୁଭ ସକାଳର ଶୁଭେଚ୍ଛା ଅଭିନନ୍ଦନ
0: ଶୁଭ ସକାଳର ଶୁଭେଚ୍ଛା ଅଭିନନ୍ଦନ ଆପଣଙ୍କୁ ମଧ୍ୟ ପରିଚୟ ଦେଇଦିଅନ୍ତୁ
2: ଆଜ୍ଞା ମୁଁ ସମୀର ଖଟୁଆ କହୁଛି ନରସିଂହପୁର
0: ଡେରାବିସ୍ କେନ୍ଦ୍ରାପଡ଼ାରୁ ସମୀର ଭାଇ ଆମ ସହିତ କନେକ୍ଟ ହେଇଛନ୍ତି ସମୀର ଭାଇ କୁହନ୍ତୁ ଆପଣଙ୍କ ଫେଭରେଟ୍ ଗ୍ୟାଜେଟ୍ କ'ଣ ଆଣ୍ଡ କାହିଁକି
2: ଆଜ୍ଞା ଆମେ ତ ମେଡିସିନ ଲାଇନ ଲୋକ ସେ ମେଡିସିନ ଉପରେ ଟିକେ କହିବି ଏବେ ଥରେ ମୋର ବନ୍ଧୁ ଜଣେ ଅଛନ୍ତି ସେଇ ଟେକ୍ନିକାଲ ଇଞ୍ଜିନିୟର ଗୋଟେ କମ୍ପାନୀରେ ଆଲକେମି କମ୍ପାନୀରେ ମୁଁ ଥରେ ଯାଇଥିଲି ସିଆଡେ ବୁଲିବା ପାଇଁ ସେଠୁ ମୁଁ ଦେଖିଲି ସେ ତାଙ୍କର ସବୁ ମେସିନ ଇନଷ୍ଟାଲେସନ ହଉଛି ମାନେ ମେସିନ ଗୁରା ସବୁ ଆମେରିକାରୁ ମଗା ହଉଛି ସେ ମେସିନର କାମ ହଉଛି ବହୁତ ଭାଲୁଏବୁଲ ବହୁତ ଦାମୀ ମେସିନ ଗୁରାକ ତାର ମୁଁ ଦେଖିଲି ସେଠି ସେ କାରଖାନାରେ ଧର ଗୋଟେ ମେଡିସିନ ତିଆରି ହଉଛି ଧର ସିନାରେଷ୍ଟ ସିନାରେଷ୍ଟରେ କମ୍ପୋଜିସନ ଗୁରାକ ସେ ମାନେ ଚକଟା ହେଇକି ସବୁ ଦିଆ ହଉଛି ଅଟା ଚକଟା ଭଳିଆ
0: ଆଚ୍ଛା
2: ସେ ଯେମିତି ଧାନ ଡାଲାରେ ଧାନ ପଶେ ଚାଉଳ ବାହାରେ କୁଣ୍ଡା ବାହାରେ ସେମିତି ସେ କମ୍ପୋଜିସନ ଫିଡିଂ ହେଇକି ଦିଆ ହେଲା ସବୁ ଗୋଳା ହେଇକି ସେ ମେସିନର କାମ ହଉଛି ତାର ଯୋଉ ଟାବଲେଟ ତିଆରି କରିବ ତାକୁ ଷ୍ଟ୍ରିପ କରିବ ଷ୍ଟ୍ରିପ କରିକି ମାନୁଫ୍ୟାକ୍ଚର ଡେଟ୍ ଏକ୍ସପାରି ଡେଟ୍ ଟୋଟାଲ ଡିଟେଲ ଲେଖିକି ଆଉ ଗୋଟେ କରେ ସବୁ ଜଣ ବାହାର ଷ୍ଟ୍ରିପ ହେଇକି ବାହାର କରିବ
0: ଓକେ ପୁରା ପ୍ୟାକିଂ ହେଇକି ପୁରା ଯେମିତି
2: ପ୍ୟାକିଂ ହେଇ ଷ୍ଟ୍ରିପ ହେଇକି ଧାରିକି ଯେମିତି

0: ସଫା ବାହାରେ କାଇଁ ଧାରି ଧାରି ଆଡେ ଖାଲି କମ୍ପୋଜିସନ ଲୋଡ ହବ କାଦୁଆ ହେଇକି ସିଏ ତାର ଟାବଲେଟ ତିଆରି କରି ତାକୁ ଶୁଖେଇ ତାକୁ ପ୍ୟାକିଂ କରି ମାନୁଫାକ୍ଚର ଡେଟ୍ ଏକ୍ସପାରି ଡେଟ୍ ସବୁ ଡିଟେଲ ଲେଖିକି ଷ୍ଟ୍ରିପ ୱାଇଜ କରି ବାହାର କରୁଛି ଆଉଟା କରେ ଟେକ୍ନୋଲୋଜି କେତେ ଡେଭଲପ କରିଗଲା
1: ନିହାତି ଭାବରେ ସେଇଟା ଦେଖିକି ଆଶ୍ଚର୍ଯ୍ୟ ଲାଗୁଥିବ ନାଇଁ କି ମାନେ ଯୋଉ ମେଡିସିନ ଆମେ ସବୁବେଳେ ବ୍ୟବହାର କରୁଛୁ ଛୋଟରୁ ଦେଖି ଆସୁଛୁ ସେଟା କେମିତି ଭାବରେ ତିଆରି ହଉଛି ସେଇଟା ଗୋଟେ ସତରେ ନିଆରା ଅନୁଭୂତି
0: ଆମର ଇଣ୍ଡିଆର ଯୋଉ ମେଡିସିନ କମ୍ପାନୀ ଗୁଡାକ ସେମାନେ ଫରେନରୁ ସେ ମେସିନ ଗୁଡା କିଣା ହଉଛି ତା ଦାମ ହଉଛି କୋଟି କୋଟି ଟଙ୍କା ତେଣୁ ସେ ଯୋଉ ଆମର ଯିଏ ବନ୍ଧୁ ଅଛନ୍ତି ତା ଦେହରେ ଟେକ୍ନିକାଲ ଇଞ୍ଜିନିୟର ତାଙ୍କର କାମ ହଉଛି ଏକ୍ସପୋର୍ଟ କରିବେ ସେ ଯୋଉ କମ୍ପାନୀରେ ଅଛନ୍ତି ଆମେରିକା କମ୍ପାନୀରେ ସେ ମେସିନ ଗୁଡାକ ଫରେନରୁ ଏକ୍ସପୋର୍ଟ ହବ ଆମ ଇଣ୍ଡିଆକୁ ଇମ୍ପୋର୍ଟ ହବ ହେଲା ପରେ ସିଏ ଆମର ଯୋଉ ମେଡିସିନ କମ୍ପାନୀ ସବୁ ଇଣ୍ଡିଆରେ ଅଛି ସେ ମେଡିସିନ କମ୍ପାନୀ କି ତାଙ୍କୁ ଭେଟିକି ସେ ମେସିନ ବିକେଇବା ଦାୟିତ୍ୱ ହଉଛି ତାଙ୍କର
1: ତ ସେଇଥିଲାଗି ବନ୍ଧୁଙ୍କ ଜରିଆରେ ଆପଣ ଏଇ ପ୍ରକାର ଦେଖିବାର ସୁଯୋଗ ପାଇପାରିଲେ ଯେ କୋଉଭଳି ଭାବରେ ମେଡିସିନ ଟି ତିଆରି କରାଯାଉଛି ବହୁତ ବହୁତ ଧନ୍ୟବାଦ ସମୀର ଭାଇ ଆଜି କଲ୍ କରିଥିବାରୁ କନେକ୍ଟ ହେଉଛନ୍ତି ଡାଇଲ ଇନ୍ ଲାଇଭ୍ ସୋ ଚାଲିଛି ସମୟ ବି ସରିସରି ଆସିଲାଣି 9:49 ଅଲରେଡି ହେଇଗଲାଣି 10 ପର୍ଯ୍ୟନ୍ତ ଚାଲିବ ଡାଇଲ ଇନ୍ ଲାଇଭ୍ ସୋ ଆଣ୍ଡ ତାପରେ ପରେ ଆପଣମାନଙ୍କର ଯୋଉଟା ଅନୁରୋଧ ରୋଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ ହୋଇଯିବ ଯେଉଁଥିରେ କି ବହୁତ ସାରା ରିକ୍ୱେଷ୍ଟେଡ୍ ସଙ୍ଗ ମଧ୍ୟ ବର୍ତ୍ତମାନ କମ୍ପ୍ୟୁଟର ସ୍କ୍ରିନ୍କୁ ଆସିଗଲାଣି ଆଉ କିଛି ସମୟ ପରେ ଆପଣଙ୍କ ଅନୁରୋଧର ଗୀତ ପ୍ଲେ ହେବ 10:11 ତେବେ ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ 0671230315 ନମ୍ବରରେ ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି ଦେଖିବା ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
1: ନମସ୍କାର ରଶ୍ମିତା ଭଉଣୀ ଆପଣ ଆମ ସହିତ କନେକ୍ଟ ହେଇଛନ୍ତି କଟକରୁ କେମିତି ଅଛନ୍ତି ଏମିତି ଭଲରେ ଥାନ୍ତୁ ରଶ୍ମିତା ଭଉଣୀ ତେବେ କୁହନ୍ତୁ ଆଜି ହଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ନ୍ୟାସନାଲ ଟେକ୍ନୋଲୋଜି ଡେ ଆମେ ପଚାରୁଛୁ ଆପଣଙ୍କୁ ଯେ ଆପଣଙ୍କର ଫେଭରେଟ୍ ଗ୍ୟାଜେଟ୍ କଣ ଆଉ କାହିଁକି
2: କିନ୍ତୁ ମୁଁ ରେଡିଓ ଶୁଣିବା ଆଉ ଭଲ ପାଇଁ କାହିଁକିନା ସବୁବେଳେ ମନଟା ମୋର ଟିକେ ଭଲ ରୁହେନି ଏମିତିକା ମନ ଗୋଟାଏ କେତେବେଳେ ଗୋଟେ ମନ ରହିନଥିବ ଗୋଟାଏ କଥା କଣ ହେଇଥିବ ସେଇ କଥାଟା ଖାଲି ମନରେ ରହିଯାଇକିନି ମୁଁ ସେଥିପାଇଁ ଯେତେବେଳେ ବସେ ମୁଁ ରେଡିଓଟା ହିଁ ଶୁଣେ ଦୋକାନରେ ବସିଲେ ବି ମୁଁ ରେଡିଓ ଶୁଣିକିନି ବସେ
1: ଆଉ
2: ସେଥିପାଇଁ କୁହନ୍ତି ମତେ ଇଏ ରେଡିଓଟା ଗେଳା ବୋଲି
1: ମାନେ ରେଡିଓ ଶୁଣିଲେ ଆପଣଙ୍କର ମନଟା ଟିକେ ହାଲକା ହେଇଯାଏ ନାଇଁ କି ଆଚ୍ଛା ମନ କାହିଁକି ସବୁବେଳେ ଦୁଃଖ ହୁଏ ଆପଣଙ୍କର ଦୁଃଖ କଥା କହିବା ପାଇଁ ତ କେବେ ବି କହିବିନି କାରଣ ପବ୍ଲିକ ପ୍ଲାଟଫର୍ମ ରହିଛି ଆଣ୍ଡ ମୁଁ ସବୁବେଳେ କହିବି ଯେ ଯେତେ ଦୁଃଖ ସମସ୍ତଙ୍କର ଦୁଃଖ ରହିଛି ଆମ ସମସ୍ତଙ୍କର ଦୁଃଖ ରହିଛି ତେବେ ଯେତେବେଳେ ବି ଦୁଃଖ ଆସୁଛି ସେତେବେଳେ ନିଜଠାରୁ ଆହୁରି ଜଣେ ଦୁଃଖୀ ଲୋକକୁ ଯଦି ଆପଣ ଦେଖନ୍ତି ତାଙ୍କ ଜୀବନକୁ ଅନୁଧ୍ୟାନ କରନ୍ତି ତର୍ଜମା କରନ୍ତି ଯେ ସିଏ କେମିତି ବଞ୍ଚିଛି ତାହେଲେ ଆପଣଙ୍କ ଦୁଃଖଟି କମ୍ ଲାଗିବ ଆପଣଙ୍କୁ
2: ଲାଗେ କଣ ନା କି କାହାର ଗୋଟେ ଭଲ କରିକି ସବୁବେଳେ ପାଇଁ ଯେତେ ଗୋଟେ ନିନ୍ଦା ଶୁଣିଲା ବେଳକୁ ଏଇ ଗୋଟିକ ମାନେ ବେଶୀ ଦୁଃଖ ଏଇ ଗୋଟିକ ଲାଗେ
1: ଆଚ୍ଛା ଓକେ
2: ଆମେ ଲୋକଙ୍କର ଭଲ କରିକି ଖାଲି ନିନ୍ଦା ଶୁଣି ସେଇ ଗୋଟିକ ମନ ଭିତରେ ବେଶୀ ଦୁଃଖ ଲାଗେ ଲୋକଙ୍କର ଭଲ କରିକି ଭଲ କୁହନି ଆମେ କରିଛୁ ବୋଲି କୁହନି କି ଭଲ ହେଇଛି ବୋଲି କୁହନି ନିନ୍ଦାଟା ସବୁବେଳେ ଦଉଛନ୍ତି ସେଇ ଗୋଟିକ ସବୁବେଳେ ପାଇଁ ମନ ଭିତରେ ଗୋଟେ ଦୁଃଖ ହିଁ ରୁହେ
1: ନିହାତି ଭାବରେ ରହିବ ସେଇଟା ତ ସତ କଥା ଯେତେବେଳେ ଆମେ କିଛି ଗୋଟେ ଭଲ କାମ କରୁ ଆଉ ତା ପାଇଁ ଆମକୁ ପ୍ରଶଂସା ବଦଳରେ ଆମକୁ ନିନ୍ଦା ଶୁଣିବା ପାଇଁ ପଡେ ତ ସେଇଟା ଦୁଃଖ ତ ଲାଗିବ କିନ୍ତୁ ଗୋଟିଏ କଥା ଏଇଠି କହିବି ନିଜକୁ ବି ବଞ୍ଚେଇବା ଦରକାର ନିଜ ମନ ଯଦି ଖରାପ ରହୁଛି ତାହେଲେ ଅନ୍ୟମାନେ ତ ଆସିବେନି ସେଇ ମନକୁ ବା ଆଖିର ଲୁହକୁ ପୋଛିବା ପାଇଁ ତେଣୁ ନିଜେ ହିଁ ଖୁସି ହେବାକୁ ପଡିବ ତେଣୁ ସେତେବେଳେ ଚେଷ୍ଟା କରନ୍ତୁ ଯେ ଯେତେବେଳେ ଅନ୍ୟକୁ ସାହାଯ୍ୟ କରୁଛନ୍ତି ଆପଣ ମନ ଭିତରେ ଭାବନ୍ତୁ ଯେ ମୋ ଦ୍ୱାରା ଗୋଟେ ଆତ୍ମାର ବା ଗୋଟେ ମନୁଷ୍ୟର ଉପକାର ହେଲା ଯଦି ସିଏ ମତେ ପ୍ରତିବଦଳରେ ପ୍ରଶଂସା ନ ଦଉଛନ୍ତି ବା ନିନ୍ଦା ଦଉଛନ୍ତି ତାକୁ ମଧ୍ୟ
2: ଦରକାର ନାହିଁ ପ୍ରଶଂସା ଦରକାର ନାହିଁ ଇଏ ଦରକାର ନାହିଁ ଯେ ଆମେ ତାଙ୍କୁ କରିଛୁ ଯେ ସେମିତି କିଛି।

0: ଅଭିଜ୍ଞତା ବି ଆମେ ଚାହିଁବୁ ଯେ ଆମକୁ ଆମେ କାହାର ଭଲ କରିଛୁ କି କଣ କରିଛୁ ସେ ଆମକୁ ପ୍ରଶଂସା କରୁ, ସେଥିପାଇଁ କି ଆମେ କେତେବେଳେ ଆମ ମନରେ ଚାହିଁନୁ, କିନ୍ତୁ ନିନ୍ଦାଟା କିନ୍ତୁ ସବୁବେଳେ ଯାହାର ଭଲ କରିଛୁ ଭଲଟା ଶୁଣିଲୁ, କିନ୍ତୁ ନିନ୍ଦାଟା ହିଁ ଶୁଣିଛୁ।
1: ଠିକ ଅଛି, ନିଜ ମନକୁ ବୁଝାନ୍ତୁ, ଦେଖିବେ ନିଶ୍ଚୟ ବୁଝିଯିବ। ଆଉ ରେଡିଓ ତ ଅଛି ଆପଣଙ୍କ ପାଇଁ ଆଉ। ଠିକ ଅଛି,
0: ଥ୍ୟାଙ୍କ ୟୁ। ଆପଣଙ୍କର ରେଡିଓ ଅଛି, ଆଉ କିଛି ଦରକାର ନାହିଁ।
1: ଥ୍ୟାଙ୍କ ୟୁ ସୋ ମଚ।
0: ମୋ ପାଇଁ ବହୁତ ସାହାଯ୍ୟ କରେ, ମୋ ସାହସ ସବୁବେଳେ ପାଇଁ ଦିଏ।
1: ନିହାତି ଭାବରେ ଆପଣଙ୍କର ଦେହ ଭଲ ହେଇଯାଉ, ଆପଣ ସୁସ୍ଥ ରୁହନ୍ତୁ। ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ। ସମୟ ସରି ସରି ଆସୁଛି, ତେଣୁ ବେଶୀ ସମୟ କଥା ବି ହେଇ ହଉନି। ତେବେ 9:54 ଅଲରେଡି ହେଇଗଲାଣି, ଆଣ୍ଡ ଏଇଠୁ ରାଉଣ୍ଡ ଅଫ୍ କରିବା ବର୍ତ୍ତମାନର ଡାଇଲ୍ ଇନ୍ ଲାଇଫ୍ ଶୋକୁ। ଆପଣମାନେ ଆମ ସହିତ କନେକ୍ଟ ରହିଥାନ୍ତୁ। 0671-2303-153 ଏଇ ନମ୍ବରରେ ଆପଣମାନେ ଆମ ସହିତ ଡାଇଲ୍ ଇନ୍ ଲାଇଫ୍ ଶୋରେ କନେକ୍ଟେଡ୍ ହେଲେ ଏହା ପରେ ପରେ ଆଉ କିଛି ସମୟ ପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ SMS ଆସିଯିବ। ଏମିତି ଶୁଣୁଥାନ୍ତୁ ଆକାଶବାଣୀ FM ରେନ୍ବୋ କଟକକୁ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍, ଶୁଣିଛନ୍ତି ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍, ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ ଆଜିର ସକାଳରେ. ସୋ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କିଏ କରିଛନ୍ତି ଆମ ସହିତ କନେକ୍ଟ ହୋଇଛନ୍ତି. ରାଜେଶ, ରୀତିକା ଆଣ୍ଡ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ, ରାଜେଶ, ରୀତିକା ଆଣ୍ଡ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ କନେକ୍ଟ ହୋଇଛନ୍ତି. ଶୁଣିବା ପାଇଁ ଚାହୁଁଛନ୍ତି ଗ୍ୟାଙ୍ଗଷ୍ଟର ମୁଭିର ଗୀତ ୟା ଅଲି, ଏ ଗୀତଟିକୁ ଡେଡିକେଟ୍ କରିଛନ୍ତି ଟୁ ଅଲ୍ ଲିସନର୍ସ ଆଣ୍ଡ ଅଲ୍ ଆର୍ଜେସ୍ ଅଫ୍ ଆକାଶବାଣୀ କଟକ.

ଓକେ, ସୋ ସମୟ ସରି ସରି ଆସୁଛି ଆଣ୍ଡ ଆପଣମାନଙ୍କର ବହୁତ ସାରା ରିକ୍ୱେଷ୍ଟେଡ୍ ଗୀତ କ୍ୟା କରେ ଟ୍ରାଏ କରିବା ସମସ୍ତଙ୍କର ଗୀତକୁ ପ୍ଲେ କରିବା ପାଇଁ, ମାନେ ମ୍ୟାକ୍ସିମମ୍ ଗୀତକୁ ପ୍ଲେ କରିବା ପାଇଁ. ଆମ ସହିତ କନେକ୍ଟ ହୋଇଛନ୍ତି ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ, ଦୀପୁ ସିପୁ, ପପୁ ଲୁସି ଖୁସି ସମସ୍ତେ ଏଭ୍ରିୱାନ୍. ଓକେ, ଲେଖିଲେ ନମସ୍କାର ସ୍ମୃତି ଅପା, କେମିତି ଅଛ? କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ୍. କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ, ତେବେ ଓଡ଼ିଆ ଚଳଚ୍ଚିତ୍ର ଦଣ୍ଡା ବାଳୁଙ୍ଗାର ଟାଇଟଲ୍ ଟ୍ରାକ୍ଟିକୁ ଶୁଣିବା ପାଇଁ ଚାହିଁଛନ୍ତି. ମୁଁ ଦଣ୍ଡା ବାଳୁଙ୍ଗା ପହଞ୍ଚୁଛି ଆପଣମାନଙ୍କ ପାଖକୁ ଆପଣଙ୍କ ମନପସନ୍ଦର ଗୀତ.

ନେଇ ପ୍ରସ୍ତୁତ ହୋଇଥିଲା। ଯେହେତୁ ଆଜି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ, ପ୍ରଯୁକ୍ତି ବିଦ୍ୟା ମଣିଷ ସମାଜ ପାଇଁ ଆଶୀର୍ବାଦ ବି ଅଭିଶାପ ବି ଲେଖିଛନ୍ତି। ଯିଏ ଯେମିତି ପ୍ରଯୁକ୍ତିର ଉପଯୁକ୍ତ ଉପଯୋଗ କଲା ତା'ର ସୁଫଳ ଅଥବା କୁଫଳ ପାଇଲା। ଗୋଟିଏ କଥା, ଏତେ ସୁନ୍ଦର ଆଉ ଉପାଦେୟ ବିଷୟବସ୍ତୁ ଆଣୁଛନ୍ତି, ଆପଣଙ୍କୁ ଧନ୍ୟବାଦ। ମାତ୍ର କିଛି ଶ୍ରୋତା ଟପିକ୍ ନ ବୁଝି ଏଣୁ ତେଣୁ ଗପ ମାରୁଛନ୍ତି, ଯାହା ଦ୍ୱାରା କି ମାନେ କାଲା ଆଗରେ ମୂଳା ଚୁବେ ଭଳି ହେଉଛି, ଆଉ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଲେଖିଛନ୍ତି। ଠିକ୍ ଅଛି, ନୋ ପ୍ରୋବ୍ଲେମ୍, କାରଣ ଆକାଶବାଣୀ ଗୋଟେ ଏମିତି ପ୍ଲାଟଫର୍ମ ଯାହାଦ୍ୱାରା କି ଆମେ ସମସ୍ତଙ୍କୁ କିଛି ନା କିଛି କଥା କହିଥାଉ, କିଛି ଇନଫର୍ମେସନ୍ ଦେଇଥାଉ, ଯାହାଦ୍ୱାରା କି ଅନ୍ୟମାନେ ବି ଯେଉଁମାନେ ଜାଣିନାହାନ୍ତି ସେମାନେ ବି ଜାଣିପାରନ୍ତି। ଆଣ୍ଡ ବହୁତ ବହୁତ ଧନ୍ୟବାଦ, ଆଜି ଆପଣ ମଧ୍ୟ ଆପଣଙ୍କର ମତାମତ ରଖିଛନ୍ତି। ମା ଓ ମମତା ଚଳଚ୍ଚିତ୍ରର କିଏ ସାତ କିଏ ସତର ପହଞ୍ଚୁଛି ଆପଣଙ୍କ ପାଖକୁ।

ଓକେ, ତ ଚଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କନେକ୍ଟ ହେଇଛନ୍ତି। ଓକେ, କିଏ କନେକ୍ଟ ହେଇଛନ୍ତି ପରେ କଥା ହବା, ନାଇଁ କହିଦେଉଛି। ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଆମ ସହିତ କନେକ୍ଟ ହେଇଛନ୍ତି। ମା ଓ ମମତା ଚଳଚ୍ଚିତ୍ରର ଗୀତ କିଏ ସାତ କିଏ ସତର ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ। ଲେଖିଲେ ସ୍ମୃତି ମ୍ୟାମ୍ ନମସ୍କାର, ଆଜିର ଡାଇଲିନ୍ ଟେକ୍ନୋଲୋଜି

ସୋ ନେକ୍ସଟ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ରେ ଆମ ସହିତ କନେକ୍ଟ ହୋଇଛନ୍ତି ସନ୍ଧ୍ୟାରାଣୀ ସୁତାର ମଠସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଲେ ଗୁଡ୍ ମର୍ଣ୍ଣିଂ ସ୍ମୃତି ମ୍ୟାଡମ୍ ଶୁଣିବାକୁ ଚାହୁଁଛନ୍ତି ଦୁନିଆ ମେ କିତନା ଗମ୍ ହେ ଅମୃତ ଫିଲ୍ମର ଏ ବ୍ୟୁଟିଫୁଲ୍ ଟ୍ରାକ୍ଟିକୁ।

10:48 ଅଲରେଡି ହେଇଗଲାଣି। ରେନ୍ବୋ ଏସ୍ଏମ୍ଏସ୍ ସୋ ଚାଲିଛି, ସ୍ମୃତି ପଢ଼ୁଛି ଆପଣମାନଙ୍କର ମିଠା ମିଠା ଏସ୍ଏମ୍ଏସ୍ କୁ। ଆମ ସହିତ ବହୁତ ଜଣ ଶ୍ରୋତା ଆମ ସହିତ ଯୋଡ଼ି ହେଇଛନ୍ତି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆମକୁ ସବୁବେଳେ ସେ ଶୁଣନ୍ତି, ତ ହମସେ ଯୋଡ଼େ ହୁଏ ହେଁ। ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ଆବ୍ବାସ ସେନ, ରୋହିତ ସେନ, ମନୀଷ ଶର୍ମା, ଅମିତ ସେନ ଟାଟା ଷ୍ଟିଲ୍ ପ୍ଲାଣ୍ଟ ସେ ହମସେ ଯୋଡ଼େ ହୁଏ ହେଁ। ଲେଖିଛନ୍ତି, ହମ ଦୋ ପ୍ରେମୀ ଛତ୍ କେ ଉପର ଫିଲ୍ମର ଗାନା ତୁ ଚୋର ମେ ସିପାହୀ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ଦେନ୍ ଗୁଡ୍ ମର୍ଣ୍ଣିଂ ଲେଖିଲେ ସ୍ମୃତି, ଗୁଡ୍ ମର୍ଣ୍ଣିଂ ସ୍ମୃତି ଅପା, ନମସ୍କାର। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆଜି ଅର୍ଘ୍ୟ ଥାଳିରେ ଚନ୍ଦନ ଯାତ୍ରାର ଭଉଁରୀ ଯାତ୍ରା ବିଷୟରେ ବହୁତ ଭଲ ଲାଗିଲା। ଆମର ସବୁ ଷ୍ଟାଫ୍ ନନ୍ ଓଡ଼ିଆ ଟିକେ ଟିକେ ବୁଝି ହେଲା ଅପା, ଆମ ପ୍ଲାଣ୍ଟରୁ କେବେ ଓକେ ପ୍ଲାଣ୍ଟକୁ କେବେ ବୁଲିବାକୁ ଆସନ୍ତୁ ବୋଲି ସେ ଲେଖିଛନ୍ତି। ନିହାତି ଭାବରେ ସୁଯୋଗ ମିଳିଲେ ନିହାତି ଭାବରେ ଆମେ ଯିବୁ। ବହୁତ ବହୁତ ଧନ୍ୟବାଦ, କାର୍ଯ୍ୟକ୍ରମ ଶୁଣିକି ଆପଣଙ୍କୁ ଆପଣ ପ୍ରଶଂସା କରିଛନ୍ତି ଆଣ୍ଡ ଲେଖିଛନ୍ତି ଆପଣଙ୍କୁ ଭଲ ଲାଗିଛି ବୋଲି, ସେଥିପାଇଁ ଦିଲସେ ଧନ୍ୟବାଦ ଜଣାଉଛୁ।

ଓକେ ଓକେ ସୋ ସମୟ ସରି ସରି ଆସୁଛି ତ ଆମ ସହିତ ଜଣେ ଶ୍ରୋତା କନେକ୍ଟ ହୋଇଛନ୍ତି ଟୁକୁ ଚୁକୁ ପାପୁ ଶିବାନୀ ଟିକି ମିକି ମାଣ୍ୟବନ୍ଧ ସନ୍ତ୍ରାବଲି ବଡମ୍ବାରୁ ଆମ ସହିତ କନେକ୍ଟ ହୋଇଛନ୍ତି ଲେଖିଲେ ଜୟ ଜଗନ୍ନାଥ ସମସ୍ତ ଶ୍ରୋତାମାନଙ୍କୁ ଦିଲ୍ହେ ତୁମାରା ଫିଲ୍ମର ଗୀତ ଓ ସାହେବା ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି।

0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
2: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ପୁରିଲା, ତ ତାରି ପାଇଁ ଉପହାର ନବାକୁ ଆସିଥିଲି।
1: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ, ଏବଂ ଆମ ସରକାର ଏହାକୁ 14 ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
2: ଟୀକା ନବା ପରେ କିଛି ଅସୁବିଧା ହେଲା କି?
1: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ୍ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
2: ଠିକ୍ ଅଛି ଦିଦି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

କଳାକାର ମୁଁ, କଳାକାର ମୁଁ, କଳା ମୋ ଜୀବନ ଧନ, କଳା ବିନା ମୁଁ ବଞ୍ଚିପାରିବିନି ମୁହୂର୍ତ୍ତେ ବା ପ୍ରତିକ୍ଷଣ। କଳାକୁ ଜୀବନ କରିଥିବା, କଳାକୁ ନେଇ ଜୀବନ ଜିଉଥିବା, କଳାର କଳାରେ କଳଙ୍କିତ ହେଉ ବା ନ ହେଉ, କିନ୍ତୁ କଳାର କଳା ରଙ୍ଗରେ ଇନ୍ଦ୍ରଧନୁର ପ୍ରତିଛବି ଦେଖୁଥିବା ସବୁ କଳାକାର ଆଉ କଳାକାରର କଳାତ୍ମକ ଗୁଣକୁ ହୃଦୟ ଦେଇ ଭଲ ପାଉଥିବା ସବୁ କଳାପ୍ରେମୀଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କଳାକାର କାର୍ଯ୍ୟକ୍ରମ।

ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଳାକାରଙ୍କ କୀର୍ତ୍ତି ଆଉ କୃତିକୁ ନେଇ ଚର୍ଚ୍ଚା କରିବାକୁ ମୁଁ ପହଞ୍ଚାଇଛି ଆପଣଙ୍କ ସାଥୀ ବନ୍ଧୁ ଜୟଦେ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସଦାଶିବ ଆମ୍ରପୁରକର 1950 ମସିହାରେ ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ପ୍ରକଟ କରିଥିଲେ। ପୁନେ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଲାପରେ ନାଟକ ଜଗତରେ ପୂର୍ଣ୍ଣ ଭାବରେ ମନୋନିବେଶ କରିଥିଲେ। ମଞ୍ଚ କଳାକାର ହିସାବରେ ସେ ଅନେକ ପୁରସ୍କାରପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ଗୋବିନ୍ଦ ନିହାଲିଙ୍କ ଅର୍ଦ୍ଧସତ୍ୟରେ 1983 ମସିହାରେ ପ୍ରଥମ କରି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହି ପ୍ରଥମ ଅବଦାନ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରିଥିଲେ। କେବଳ ବଲିଉଡ୍ ନୁହେଁ, ବହୁ ଅନ୍ୟାନ୍ୟ ଭାଷାରେ 300ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଛନ୍ତି। ସେ ହିନ୍ଦୀ ଛଡ଼ା ନିଜ ଭାଷା ମରାଠୀ, ବେଙ୍ଗଲୀ, ଓଡ଼ିଆ, ହରିୟାଣା, ତେଲୁଗୁ ଆଉ ତାମିଲ ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଛନ୍ତି। ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟ ଅଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା। ସେ ଆଖି ଚଳଚ୍ଚିତ୍ରରେ ଇନ୍ସପେକ୍ଟର ପ୍ୟାରିମୋହନ ଭୂମିକା କରି ଦର୍ଶକଙ୍କୁ ବହୁଳ ପ୍ରଶଂସା ମଧ୍ୟ ପାଇଥିଲେ। ସେଭଳି ସଡ଼କ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଭାବେ ସେ ମଧ୍ୟ 1991 ମସିହାରେ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ଖଳନାୟକ ଭୂମିକା ସହିତ ସହ ଚରିତ୍ର ଅଭିନେତା, ହାସ୍ୟ ଅଭିନେତା ଭାବରେ ପାରଦର୍ଶିତାର ସହିତ ଅଭିନୟ କରିପାରୁଥିଲେ ମଧ୍ୟ।

ସଦାଶିବ ଖାଲି ଜଣେ ଅଭିନେତା ଭାବେ ଯେ ଅଭିନୟ କରିଛନ୍ତି ତାହା ନୁହେଁ, ସେ ଜଣେ ସାମାଜିକ କର୍ମୀ ତଥା ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ଅନେକ ସହରେ ପରିଚିତ ଥିଲେ। ନରେନ୍ଦ୍ର ଧାବଲକର, ବାବା ଆଦବୀ, ଅଭିନେତା ଡାକ୍ତର ଶ୍ରୀରାମ ଲାଗୁଙ୍କ ସହିତ ମିଶି ସେ ସମାଜର ନିଷ୍ପେଷିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ 50 ଲକ୍ଷ ଟଙ୍କା ସଂଗ୍ରହ କରି ଗୋଟିଏ ଟ୍ରଷ୍ଟ ସୃଷ୍ଟି କରିଥିଲେ। ଅନ୍ଧତ୍ୱ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ। ନିଷ୍ପେଷିତ ପତିତ ନାରୀମାନଙ୍କ ପାଇଁ ସେ ଅହମ୍ମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗାଇ ଦେଇଥିଲେ। ନର୍ମଦା ବଞ୍ଚାଅ ଆନ୍ଦୋଳନରେ ବି ସେ ସକ୍ରିୟ ଭୂମିକା ନିଭାଇଥିଲେ। ଅଭିନୟ ଆଉ ସମାଜସେବା ଏସବୁକୁ ବାଦ ଦେଲେ ମରାଠୀ ଆଉ ହିନ୍ଦୀରେ ଜଣେ ନିବିଡ଼ ପାଠକ ଥିଲେ ସଦାଶିବ। ନିଜେ ଅନେକ ପତ୍ରିକା ଆଉ ସମ୍ବାଦପତ୍ରରେ ନିୟମିତ ଲେଖା ଲେଖୁଥିଲେ। ତାଙ୍କ ରଚିତ ପୁସ୍ତକ କିମା ଜଗାର ହେନରି କେଲେନ୍ଙ୍କ ଉପରେ ଆଧାରିତ ଏବଂ ସିକ୍ସ ଲେସନ୍ ଇନ୍ ଆକ୍ଟିଂ ମଧ୍ୟ ପ୍ରକାଶିତ। ଫଟୋଗ୍ରାଫି ଆଉ ଚିତ୍ରାଙ୍କନରେ ମଧ୍ୟ ତାଙ୍କର ଦଖଲ ଥିଲା। ତାଙ୍କ ଅଭିନୀତ ପ୍ରସିଦ୍ଧ ଫିଲ୍ମ ମଧ୍ୟରେ ରହିଛି ଅର୍ଦ୍ଧସତ୍ୟ, ନାସୁର, ଖାମୋଶ, ହୁକୁମତ, କାଲଚକ୍ର, ଖତ୍ରୋଁ କେ ଖିଲାଡ଼ି, ଦାନା ପାନି, କସମ ସୁହାକି, ଈଶ୍ୱର, ସଡ଼କ, ବମ୍ବେ ବ୍ଲାଷ୍ଟ, ବାରିଶ, ମୋହରା, ଜନତା କି ଅଦାଲତ, ଆଗ, ଦ ଡନ୍, ସବସେ ବଡ଼ା ଖିଲାଡ଼ି, ହସିନେ ଔର ନାଗିନ, ଜଙ୍ଗ, ଅଙ୍ଗାର, ପୋଲିସ ଷ୍ଟେସନ, ଗୁପ୍ତ, ଇସ୍କ, ରଫୁ ଚକ୍କର, ଖୁଦା କସମ, ବମ୍ବେ ଟକିଜ୍ ପ୍ରମୁଖ। ଏଛଡ଼ା ସେ ହାସ୍ୟ ଅଭିନେତା ଭାବେ ମଧ୍ୟ ଆଙ୍କେ, କୁଲି ନମ୍ବର ୱାନ୍, ହମ୍ ସାଥ ସାଥ ହେ ଆଦିରେ ଅଭିନୟ କରିଛନ୍ତି। ସେ ସ୍ୱୟଂ ନାମକ ଚଳଚ୍ଚିତ୍ରରେ ବୁଦ୍ଧ ଭୂମିକାରେ ଗୋଟିଏ ବୃଦ୍ଧ ଭୂମିକାରେ ଅଭିନୟ କରି ଚମତ୍କାର ଅଭିନୟ କରିଥିଲେ, ଯାହା ସମାଲୋଚକମାନେ ତାଙ୍କୁ

0: ଖାଲି ବଲିଉଡ କିମ୍ବା ମରାଠୀରେ ନୁହେଁ, ଓଲିଉଡରେ ମଧ୍ୟ ପ୍ରବେଶ ହୋଇଛି ସଦାଶିବଙ୍କର ଓଡ଼ିଆ ଚଳଚ୍ଚିତ୍ର ରଖିବ ଯଦି ସେ ମାରିବ କିଏରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଫେୟାର ପୁରସ୍କାର ଭାବେ ଦେଖିଲେ ସେ 1984 ମସିହାରେ ଅର୍ଦ୍ଧସତ୍ୟ ପାଇଁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟରର ସମ୍ମାନ ପାଇଥିଲେ। ସେହିଭଳି ବେଷ୍ଟ ଭିଲିଆନ ଭାବେ ସଡ଼କରେ ମଧ୍ୟ ମହାରାଣୀ ଭୂମିକାରେ 1991 ମସିହାରେ ସମ୍ମାନିତ ହୋଇଥିଲେ। ତେବେ ଦୁଇଥର ସେ ନୋମିନେଟ୍ ହୋଇଛନ୍ତି, ଯେମିତି ବେଷ୍ଟ ଭିଲିଆନ ଭାବେ କାଳଚକ୍ରରେ 1988 ପାଇଁ ଆଉ ବେଷ୍ଟ ଭିଲିଆନ ଭାବେ ଇସ୍କରେ ମଧ୍ୟ 1998 ସେ ମନୋନୀତ ହୋଇଛନ୍ତି। ନାଟ୍ୟ ଜଗତରେ ସେ ସ୍ମିତା ପାଟିଲ, ଶ୍ରୀରାମ ଲାଗୁ, ସୁଭାଷ ଯୋଶୀଙ୍କ ପରି ନାମୀ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି। ଟିଭି ସିରିଏଲ୍ ରାଜ ସେ ସ୍ୱରାଜ, ଭାରତ ଏକ ଖୋଜ, ଗୁଜାବାଡୁ, ଶୋଭା ସୋମନାଥ କି ଆଦିରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏହା ସହିତ ପ୍ରଚ୍ଛଦ ଭଟ୍ଟ ଗାୟକ ବାଦେ ହଉ ଦେ ଜରା ସା ଉସିର, ଅଗ୍ନିକାଣ୍ଡରେ ମଧ୍ୟ ଗୀତ ଗାଇଛନ୍ତି। 2014 3 ନଭେମ୍ବରରେ ଯକୃତ ରୋଗରେ ପୀଡ଼ିତ ହୋଇ ତାଙ୍କର ଜୀବନ ଚାଲିଯାଇଥିଲା 64 ବର୍ଷ ବୟସରେ। ସେ ମହାନ କଳାକାର ସଦାଶିବ ଅମରକରଙ୍କୁ ଏଫ୍ଏମ୍ ରେନ୍ବୋ ପରିବାରର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଏଠି ଶେଷ କରୁଛୁ ଆଜିର कलाकार कार्यक्रम आमर परवर्ती कार्यक्रम सुनंतु कतरी हिंदी कथा चित्र
1: जान लेते हैं उनसे तो भला मेरा बंदर है जो अपना और अपने उस्तादों का पेट भरता है और चैन की जिंदगी बसर करता है। तो बचा लो, बजाओ मेरे बंदर के नाम पे ताली।

ହଁ ବନ୍ଧୁ, ଆମ୍ବ ଗଛ, ଆମ୍ବ ଗଛରେ ପାଣି ଦେଲେ ସିନା ଫଳ ଫଳିବ, ବଉଳ ହେବ, ଆମ୍ବର ମିଠା ବାସ୍ନାରେ ମୋହିତ ହେବ ମନ। କଣ କହୁଛନ୍ତି ବନ୍ଧୁ, ଆମ୍ବ କଥା ଆଜି କାହିଁକି ଆରମ୍ଭ ହେଲା କିଛି କଥା କିଛି ଗୀତରେ? ତ ଏବେ ଆମ୍ବର ଋତୁ ଚାଲୁଛି, ସବୁଠି ଏବେ ଦେଖିବାକୁ ମିଳୁଛି ପାଚିଲା ଆମ୍ବର ସମ୍ଭାର। ହଁ ବନ୍ଧୁ, ରସ ରସାଳ ଫଳ ହେଉଛି ଆମ୍ବ, ଆମ ସମସ୍ତଙ୍କର ପ୍ରିୟ ଏହି ଭାରତୀୟ ଜାତୀୟ ଫଳ। ସେ କଞ୍ଚା ହଉ କି ପାଚିଲା, ଆମ୍ବ ଦେଖିଲେ ପାଟିରୁ ଲାଳ ବୋହିଯାଏ। କଞ୍ଚା ଆମ୍ବକୁ ଲୁଣ ଲଙ୍କା ଦେଇ କିଏ ବା ନ ଖାଇଛି କୁହନ୍ତୁ ତ? ଆଉ ପାଚିଲା ଆମ୍ବ ଦେଖିଲେ ତ ମନର ଲୋଭକୁ ଅଟକେଇ ହୁଏନି। ହଁ ବନ୍ଧୁ, ଭାରତୀୟ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡିତ ହେଉଛି ଆମ୍ବ, ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଫଳ। ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭ କାର୍ଯ୍ୟରେ ଆମ୍ବ ପତ୍ରକୁ ଖୋଜା ପଡିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ। ଭାରତୀୟ ଚିତ୍ରକଳାରେ ଆମ୍ବ କଷିର ଡିଜାଇନ୍ ବହୁତ ଭାବରେ ଆଦୃତ। କାଶ୍ମୀର ହେଉ କି ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବ କଷିର ମହତ୍ୱ ରହିଛି। ଆମ୍ବର ମଧୁର ସ୍ୱାଦର ଆକର୍ଷଣକୁ ସାଧାରଣ ମଣିଷ ସମେତ ବହୁ ମନୀଷୀ, ଯେମିତିକି ପ୍ରାଚୀନ କବି କାଳିଦାସ କୁହନ୍ତୁ, ଗ୍ରୀକ୍ ବୀର ଆଲେକ୍ଜାଣ୍ଡର କୁହନ୍ତୁ, କି ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ୍ସା, କେହି ବି ବାଦ ପଡ଼ିନାହାନ୍ତି। ଆଉ ଆମେ ତ ସାଧାରଣ ଲୋକ। ଏହା ହେଉଛି ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳୁଥିବା ଏମିତି ଏକ ଫଳ ଯେଉଁଥିପାଇଁ ଭାରତର ଜାତୀୟ ଫଳର ମାନ୍ୟତା ମିଳିଛି ଆମ୍ବକୁ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ, ଆଉ ପାଚିଲା ପରେ ତା ଏତେ ସୁଆଦିଆ ଲାଗେ ତାହା କହି ହେବନି ବନ୍ଧୁ, ନା କଣ କହୁଛନ୍ତି?

ହଁ ବନ୍ଧୁ, ଆମ୍ବ, ଆମ୍ବର ଅନ୍ୟ ନାଁ ହେଉଛି ଆମ୍ର, ଚୁତ, ସହକାର, ରସାଳ। ଓଡ଼ିଆରେ ଆମେ ଯେଉଁ ଫଳକୁ ଆମ୍ବ କହୁ ତାକୁ ବଙ୍ଗଳାରେ ଆମ୍ କହନ୍ତି, ଗୁଜୁରାଟରେ ଆମିରି, ହିନ୍ଦୀରେ ଆମ୍ବର ଆମ୍, କର୍ଣ୍ଣାଟକରେ ମାଭୁ, ମାଲାୟାଲମରେ ଆମ୍ରମ, କୁତ୍ତମ ମାଭୁ, ମରାଠିରେ ଆମ୍ବା, ସଂସ୍କୃତରେ ଆମ୍ରନ ଅରଲେ ଚୁତ, ତାମିଲରେ ମାମାରାଓ ଏବଂ ମାଓ, ତେଲୁଗୁରେ ମାମିଡ଼ି ଏବଂ ମାଭି କୁହାଯାଉଥିବା ବେଳେ ଇଂରାଜୀରେ ଏହାର ନାଁ ହେଉଛି ମ୍ୟାଙ୍ଗୋ। ଆମ୍ବର ରହିଛି ଅନେକ କିସମ। ପୃଥିବୀରେ ପ୍ରାୟ 100ରୁ ଉର୍ଦ୍ଧ ପ୍ରକାରର ଆମ୍ବ ଦେଖିବାକୁ ମିଳେ। ସେମାନଙ୍କର ଆକାର, ଆକୃତି, ରଙ୍ଗ, ମହକ, ସ୍ୱାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଜନପ୍ରିୟ ବହୁ ଆଦୃତ କିସମ ଭିତରେ ରହିଛି ଆଲଫୋନୋସ, ବାଇଗଣପଲ୍ଲୀ, ଟୋଟାପଲ୍ଲୀ, ଆମ୍ରପଲ୍ଲୀ, ଆକୁରସ, ନୀଲମ, ଦାସରୀ, ଲେଙ୍ଗଡ଼ା।

ଆଉ ସିନ୍ଦ୍ରମୁଣ୍ଡି ଆଦି। ତନ୍ମଧ୍ୟରୁ ଆଲ୍ଫୋସ୍ କିସମ ଆମ୍ବକୁ ଆମ୍ବ ଭିତରେ ଶ୍ରେଷ୍ଠ ବୋଲି କୁହାଯାଏ। ଆଉ ଏବେ ଜାପାନର ମିଆଜାକି ଅଞ୍ଚଳରୁ ମିଳିଥିବା ଏକ ଆମ୍ବକୁ ସବୁଠୁ ମୂଲ୍ୟବାନ ବା ଦାମୀ ଆମ୍ବର ଆଖ୍ୟା ମିଳିଛି। ଆମ୍ବର ମଧୁର ବାସ୍ନା, ଉତ୍ତମ ସ୍ୱାଦ ଆଉ ରସାଳପଣ ଭଳି ଦିବ୍ୟ ଗୁଣ ହେତୁ ଏହାକୁ ଦେବତାମାନଙ୍କର ପ୍ରିୟ ଫଳ ବୋଲି ମଧ୍ୟ କୁହାଯାଇଥାଏ।

શુણશુને 100.4 આકાશવાણી એફએમ રેનબોકડે દિલ સે દિલ તક ચાલી છે કાર્યક્રમ કિછ કથા કિછ ગીત। આમે કથા હોઉચે સેઈ રસ રસાળ ફળ આંબ સંપર્કરે। ବେଦରେ ଦେବତାମାନଙ୍କର ଭୋଜ୍ୟ ତାଲିକାରେ ଆମ୍ବ ସ୍ଥାନ ପାଇଛି। ଅନେକ ଧର୍ମରେ ପ୍ରଚଳିତ ଲୋକଗୀତ ଓ ଲୋକକଥାରେ ଆମ୍ବ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି। ହିନ୍ଦୁମାନେ ଆମ୍ବ ଗଛକୁ ସୃଷ୍ଟିର ଦେବତା ପ୍ରଜାପତି ରୂପେ ଗ୍ରହଣ କରିଥାନ୍ତି। ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଯେ ଅମୃତ ସନ୍ଧାନରେ ଦେବତା ଓ ଅସୁରଗଣ ସମୁଦ୍ର ମନ୍ଥନ କଲାବେଳେ ସମୁଦ୍ର ଗର୍ଭରୁ ଯେଉଁ କିଛି ବୃକ୍ଷ ଉତ୍ପନ୍ନ ହୋଇଥିଲା ସେଗୁଡ଼ିକ ମଧ୍ୟରେ ଆମ୍ବ ଓ ଅନ୍ୟ ବୃକ୍ଷ ଥିଲା ପାରିଜାତ ଓ ବଟ। ମତ୍ସ୍ୟ ପୁରାଣରେ ଥିବା ବର୍ଣ୍ଣନା ମଧ୍ୟରେ ବିଭିନ୍ନ ପ୍ରକାର ବ୍ରତ ପାଳନରେ ଆମ୍ବ ଗଛର ନାମ ଉଲ୍ଲେଖ ହୋଇଛି। କୁହାଯାଏ ଯେ ରାବଣର ଲଙ୍କାପୁରରେ ଆମ୍ବ ଗଛକୁ ହନୁମାନ ଭାରତ ଆଣିଥିଲେ ହେଇଥିବ। ଏହା ତ ଆମ ଶାସ୍ତ୍ରରେ ବର୍ଣ୍ଣନା ହୋଇଛି। ତ ବନ୍ଧୁ ଆପଣ କ'ଣ ଜାଣିଛନ୍ତି ଆମ୍ବ ସମ୍ପର୍କରେ ଭାବୁଥାନ୍ତୁ। ମୁଁ ଫେରୁଛି ଏହି ଗୀତରେ ପରେ ଆଉ କିଛି ଆମ୍ବର କଥା ଆପଣଙ୍କ ପାଇଁ ନେଇ।

ଆମେ ସୁପରଷ୍ଟାର ହିଁ ହୁଅନ୍ତୁ କି ସୁପରଷ୍ଟାର ନ ହୁଅନ୍ତୁ, କିନ୍ତୁ ଆମ୍ବ ଖାଇବାକୁ ଜମା ଭୁଲନ୍ତୁନି। ଆମ୍ବ ଭଳି ରସ ରସାଳ ଫଳକୁ ଆଉ ସିଜିନ୍ରେ ମିଳୁଛି ମାନେ ବର୍ତ୍ତମାନ ମିଳୁଛି ମାନେ ତାକୁ ଜମା ବି ହାତ ଛଡ଼ା କରନ୍ତୁନି। ହଁ ବନ୍ଧୁ, ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ 200 କିସମର ଆମ୍ବ ବାର୍ଷିକ ପ୍ରାୟ 18-20 ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ କରାଯାଏ। ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ସୁବର୍ଣ୍ଣପୁର ଆଉ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ଆମ୍ବ ଚାଷ କରାଯାଏ। ବିଳମ୍ବରେ ଫଳୁଥିବା କିଛି କିସମର ଆମ୍ବ ଯେମିତିକି କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ାରେ ଉତ୍ପାଦନ କରାଯାଏ। ଓଡ଼ିଶାରେ ମୁଖ୍ୟତଃ ଆମ୍ରପଲ୍ଲୀ, ଦଶେରୀ, ମଲ୍ଲିକା, ଆଖୁରସ, କେଶରୀ ଆଉ ଲେଙ୍ଗଡ଼ା କିସମର ଆମ୍ବ ବଗିଚାରେ ଚାଷ କରାଯାଇଥାଏ। ଭାରତରେ ବର୍ଷକୁ 21-23 ନିୟୁତ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ। ଦେଶର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଉ ଗୁଜରାଟ। ଭାରତ ବିଶ୍ୱରେ ଏକ ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଦେଶ ଭାବରେ ଜଣାଶୁଣା। ଭାରତୀୟ ଆମ୍ବର ଆଧିପତ୍ୟ ମଧ୍ୟପ୍ରାଚ୍ୟ, ଚୀନ ଆଉ ଆମେରିକା ଆଦି ଦେଶକୁ ମଧ୍ୟ ରହିଛି। ଏହିସବୁ ଦେଶକୁ ମଧ୍ୟ ଭାରତର ଆମ୍ବ, ଏମିତିକି ଓଡ଼ିଶାର ଆମ୍ବ ମଧ୍ୟ ରପ୍ତାନୀ ହୋଇଥାଏ।

89.4 आकाश पुणे एफएम रन बकर दिल से दिल तक कार्यक्रम चली छि किछि कथा किछि गीत आमे चर्चा करू छि से रस रसाळ आंब संपर्क रे आंब बा वृक्ष पूजार परंपरा आंब गच्छ को पूजा करिवार पर्व होछि बोल अमावस्या पौष मासर अमावस्या बकुल अमावस्या नाम ख्यात एहि तिथि रे दस अवतार मध्यरु तृतीय अवतार श्री बराह अवतार ग्रहण करथिले बोली କରିଥିଲେ ସ୍ୱୟଂ ଭଗବାନ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାକପୋଳାରୁ ଜାତ ହୋଇ ପ୍ରଭୁ ବରାହ ପ୍ରବଳ ପ୍ରତାପୀ ରାକ୍ଷସ ହିରାଣାକ୍ଷକୁ ବଧ କରି ଦନ୍ତାଗ୍ରରେ ପୃଥିବୀକୁ ଧାରଣ କରିଥିଲେ ଶ୍ରୀମନ୍ଦିରରେ ମଧ୍ୟ ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ ଅନ୍ୟପକ୍ଷରେ ବଉଳ ଅମାବାସ୍ୟା ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ବଉଳ ବସିବାର ପରମ୍ପରା ରହିଛି ଏହି ଦିନ ଝିଅମାନେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ୱତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି ବଉଳ ବସିବା ପରେ ଆଉ ନାଁରେ ନ ଡାକି ପରସ୍ପରକୁ ବଉଳ ବୋଲି ସମ୍ବୋଧନ କରନ୍ତି ଏହି ଦିନ ଆମ୍ବ ଗଛ ମୂଳରେ ପୂଜା କରି ବଉଳ ଗଇଁଠା ପୂଜା କରି ଆମ୍ବ ଗଛକୁ ଫିଙ୍ଗିଲେ ଆମ୍ବ ପ୍ରଚୁର ହୋଇଥାଏ ବୋଲି ବିଶ୍ୱାସ ରହିଛି ଅର୍ଥାତ୍ ଆମ୍ବ ଗଛର ପ୍ରାରମ୍ଭରେ ଆମ୍ବ ଗଛର ବଉଳ ଧରିଲେ ଆମ୍ବ ଗଛକୁ ପୂଜା କରାଯାଇ ପ୍ରଚୁର ପରିମାଣର ରସ ରସାଳ ଆମ୍ବ ଫଳୁ ଆଉ ଏ ବର୍ଷ ଆମ୍ବ ଆମେ ପ୍ରଚୁର ପାଉ ବନ୍ଧୁ ଏ ବର୍ଷ ବି ପ୍ରଚୁର ଆମ୍ବ ହୋଇଛି ନା କ'ଣ କହୁଛନ୍ତି ହଁ ଆପଣ ଶୁଣିଥାନ୍ତୁ ଯେମିତି ଗୋଟିଏ ପରେ ଗୋଟିଏ ଗୀତ ତାପରେ ମୁଁ ଫେରିବି ଆଉ କିଛି କଥା ଧରି ଆପଣଙ୍କ ନିକଟକୁ।

ଆମ୍ବ ତମେ କଥା ହଉଥିଲେ ଆମ୍ବର କଥା। ହିନ୍ଦୁ ଧର୍ମ ଧାର୍ମିକ ବିଶ୍ୱାସ ପରମ୍ପରାରେ ଆମ୍ବ ଆଉ ଆମ୍ବ ଡାଳର ବହୁତ ମହତ୍ଵ ରହିଛି। କଳସ ବା ଘଟ ସ୍ଥାପନ ଉପଲକ୍ଷେ ଆମ୍ବ ଡାଳ ଆଉ ପଇଡ଼ ଅପରିହାର୍ଯ୍ୟ ବସ୍ତୁ। ବିଭିନ୍ନ ମେଳାସ୍ଥଳୀ ସ୍ୱାଗତ ତୋରଣକୁ ଆମ୍ବ ଡାଳ ଦ୍ୱାରା ସଜାଯାଇଥାଏ। ଦୋଳଯାତ ବେଳେ ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବ ଡାଳ ଶୋଭା ପାଏ। ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟମାନଙ୍କରେ ଆମ୍ବ ପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯେମିତିକି ତୁଳସୀ, ବେଲ, ଅଁଳା, ଅଶ୍ୱସ୍ଥ, ବର, ପଳାଶ, କଦଳୀ ଇତ୍ୟାଦି ଭଳି ପୂଜନୀୟ। ଏହା ଭାରତ, ପାକିସ୍ତାନ, ବାଂଲାଦେଶ, ଫିଲିପାଇନ୍ସର ଜାତୀୟ ଫଳ।

ଶୁଣୁଥିଲେ 100.4 ଆକାଶବାଣୀ ଏଫଏମ୍ ରେନ୍ବୋଗଡ ଦିଲ୍ ସେ ଦିଲ୍ ତକ୍ ଚାଲିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆମେ କଥା ହଉଛେ ଆମ୍ଭକୁ ନେଇ ଗୀତ ଶୁଣୁଛେ ଆପଣଙ୍କ ମନକୁ ରସିଲା ଭଳି ହଁ ବନ୍ଧୁ ଆମ୍ବକୁ ଉଭୟ କଞ୍ଚା ପାଚିଲା ଅବସ୍ଥାରେ ଖିଆଯାଇଥାଏ କଞ୍ଚା ଆମ୍ବ ଓ ଡେମ୍ଫରେ ଉରିସିଓଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହାକୁ ଲସା କୁହାଯାଏ ଏହାର ସଂସ୍ପର୍ଶରେ ଆସିଲେ ଓଠ ଚର୍ମ ଜିଭ କ୍ଷତିଗ୍ରସ୍ତ ହୋଇ ବେଳେବେଳେ ଘାଆ ହୋଇଯାଏ ଅଧିକାଂଶ ଆମ୍ବ କଞ୍ଚା ଅବସ୍ଥାରେ ଖଟା ସ୍ୱାଦଯୁକ୍ତ ହୋଇଥାନ୍ତି ଆମ୍ବରେ ପ୍ରଚୁର ପରିମାଣର ଖାଦ୍ୟସାର ଆଉ ଜୀବନିକା ରହିଛି ଭିଟାମିନ୍ ଏ ସି ଇ ଛଡ଼ା ଭିଟାମିନ୍ B6 ତଥା ବି ଉପାଦାନ ଏବଂ ଭିଟାମିନ୍ କେ ମଧ୍ୟ ରହିଛି ଆମ୍ବରେ ଏହାଛଡ଼ା ଆମ୍ବ ରସରେ ପଲିଫେନଲ ପଟାସିୟମ ଜିଙ୍କ କ୍ୟାରୋଟିନ୍ ଏସିଡ୍ ଓମେଗା 3 ସ୍ନେହାମ୍ଳ ପ୍ରାୟ 17 ପ୍ରକାରର ଜୈବ ରାସାୟନିକ ପଦାର୍ଥ ରହିଛି ସେଗୁଡ଼ିକ ମଧ୍ୟରେ ରହିଛି ବିଟା କ୍ୟାରୋଟିନ୍ ଲୋଟିନ୍ ଆଲଫା କ୍ୟାରୋଟିନ୍ ଇତ୍ୟାଦି ଏବଂ କାମ୍ଫେରୋଲ ଗ୍ୟାଲିକ୍ ଏସିଡ୍ କାଫିକ୍ ଏସିଡ୍ କ୍ୟୁରେଟିନ୍ ଟେନିନ୍ ଆଦି ପଲିଫେନଲ ମଧ୍ୟ ସବୁ ରହିଛି ଆମ୍ବରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ମଗେଡ଼ିଆ ଫେରନ୍ ନାମକ ଏକ ସ୍ୱତନ୍ତ୍ର କଣିକା ଯାହା ଆମ୍ବକୁ ସୁଗନ୍ଧିତ କରିବା ସହିତ ଏହାକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ କାରୋଟିନିଏଟ୍ କଣିକାମାନଙ୍କର ଉପସ୍ଥିତିର ପରିମାଣ ଉପରେ ଆମ୍ବର ହଳଦିଆ ରଙ୍ଗ ନିର୍ଭର କରିଥାଏ ତ ଏମିତି ଆମ୍ବରେ ଏତେ ପରିମାଣର ଉପାଦାନ ଯେତେବେଳେ ରହିଛି ତାହେଲେ ଆମ୍ବ ନ ଖାଇବା କେମିତି କୁହନ୍ତୁ ବନ୍ଧୁ

ବନ୍ଧୁ ହିସାବ କହେ ମାନେ ବିଶେଷଜ୍ଞଙ୍କ ହିସାବ କହେ 100 ଗ୍ରାମ ପାଚିଲା ଆମ୍ବ ରସରେ କାର୍ବୋହାଇଡ୍ରେଟ 17 ଗ୍ରାମ ଥାଏ, ଶର୍କରା ଥାଏ 14.8 ଗ୍ରାମ, ସ୍ନେହସାର ଥାଏ 0.27 ଗ୍ରାମ, ଆଉ ତନ୍ତୁ ଅଂଶ ବା ଫାଇବର ଥାଏ 1.8 ଗ୍ରାମ, ପ୍ରୋଟିନ୍ ଥାଏ 0.51 ଗ୍ରାମ, ଭିଟାମିନ୍ ଏ, ଭିଟାମିନ୍ ବି ଏ, B1, B2, B3, B5, B6, ଭିଟାମିନ୍ ସି, ଇ, କେ ଏସବୁ ମିଶିକି ଥାଏ 0.37 ଗ୍ରାମ, ବିଟା କାରୋଟିନ୍ ଥାଏ 14.03 ଗ୍ରାମ, ଜିଙ୍କ ଆଉ ଅନ୍ୟାନ୍ୟ ଧାତବ ଲବଣ ଥାନ୍ତି 39.7 ମିଲିଗ୍ରାମ, କ୍ୟାଲସିୟମ 20 ମିଲିଗ୍ରାମ, ମ୍ୟାଗ୍ନେସିୟମ 18 ମିଲିଗ୍ରାମ, ପଟାସିୟମ 300 ମିଲିଗ୍ରାମ, ଆଉ କୋଲେଷ୍ଟ୍ରଲ ବା ସନ୍ତୃପ୍ତ ସ୍ଲେମର ପ୍ରାୟ ନଥାଏ କହିଲେ ଚଳେ। तो ये सब गुण अधिकारी आंब को कमि न खाइबा कहतु तो

0: नमस्कार सुनीता, केमिति अछ? आउ आज एठी केमिति?
1: नमस्कार दीदी, आज मो झियो को 14 वर्ष पुरिले त तारी पई उपहार नबाकु आसीथिली।
0: अनेक अभिनंदन, किंतु एबे उपहार सहित ताको एचपीवी टीका मध्य दे दियो। एही टीका मो झियो मानंकु सर्वाइकल कैंसर रो रक्षा करिथाय एवं आम सरकार एहा को 14 वर्ष रे झियो मानंक पई सरकारी स्वास्थ्य केंद्र गुडी करे संपूर्ण मागणा करि देइछंती। मो झियो को टीका दे मु एबे सेठु ही आसीली।
1: टीका नबा परे किछि असुविधा हैला कि?
0: ना ना, किछि असुविधा हैनी। तुमे मध्य आज ही निज झियो को एचपीवी टीका देबा पई वैक्सीन पोर्टल यू विन रे पंजीकरण करिनियो।
1: ठीक अछि दीदी।
2: भारत सरकार सर्वाइकल कैंसर रु रक्षा पाइबा पई 14 वर्षर झियो मानंक टीकाकरण को सरकारी स्वास्थ्य केंद्र गुडी करे मागणा रे उपलब्ध कराइछंती। आज ही www.un.mohfw.gov.in को जाई एचपीवी टीकाकरण पई पंजीकरण करंतु। स्वास्थ्य एवं परिवार कल्याण विभाग, ओडिसा सरकार।
3: ଆମ୍ବ ଚୋପା ତଥା ରସରେ ବହୁ ଔଷଧୀୟ ଗୁଣଯୁକ୍ତ ଉପାଦାନ ରହିଛି। ଆମ୍ବ ଚୋପାରେ ଥିବା ପଲିଫେନଲ୍ରୁ କ୍ୟାନ୍ସର ଆଉ ପେରାଷ୍ଟେଟ୍ ଗ୍ଲାଣ୍ଡ ବୃଦ୍ଧି ପ୍ରେଷ୍ଟେଟ୍ ଗ୍ଲାଣ୍ଡ ବୃଦ୍ଧି ଭଳି ବ୍ୟାଧି ପାଇଁ ଔଷଧ ପ୍ରସ୍ତୁତ କରାଯାଏ। ଆମ୍ବ ରସର ବୟସ ପ୍ରତିରୋଧକ ଆଣ୍ଟି ଅକ୍ସିଡେଣ୍ଟ ଏବଂ ରକ୍ତ ପରିଷ୍କାରକ ଗୁଣ ରହିଛି। ଆମ୍ବ ରସ ସାମାନ୍ୟ ଅମ୍ଳଯୁକ୍ତ କ୍ୟାଲୋରି ବିହୀନ ହୋଇଥିବାରୁ ମେଦ ହ୍ରାସ କରିବା ସହାୟକ ହୋଇଥାଏ। ଆମ୍ବ ରସର ଔଷଧୀୟ ଗୁଣ ହୃତ୍ପିଣ୍ଡ ଆଉ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଚର୍ମକୁ ଉଜ୍ଜଳ ଆଉ କୋମଳ ରଖିଥାଏ। ଏଥିରେ ଥିବା ଭିଟାମିନ୍ ଇ ଧାତବ ଲବଣ ପୁଷ୍ଟି ପ୍ରଦାନ କରିଥାଏ। ଏସିଡିଟି ଆଉ ଅଗ୍ନିମାନ୍ଦ୍ୟ ରୋଗୀମାନେ ମଧ୍ୟ ଆମ୍ବରୁ ଉପକାର ପାଇଥାନ୍ତି। ଆମ୍ବକୁ କାଟି ଖାଇବା ଅପେକ୍ଷା ଚୁଷି କରି ଖାଇଲେ ଅଧିକ ଉପକାରୀ ହୋଇଥାଏ। ଆମ୍ବ କୋଇଲିକୁ ବାଟି ଶୁଙ୍ଘାଇଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ। ଆମ୍ବ କାଠ ଶକ୍ତ ହୋଇଥିବାରୁ ଏଥିରେ ବିଭିନ୍ନ ଆସବାବପତ୍ର ନିର୍ମାଣ କରିଥାଏ।

କରାଯାଏ। ଏହା ସହିତ ପ୍ରଚୁର ଭାବରେ ମିଳିଥିବାରୁ ଏକ ଜାଳେଣୀ ରୂପେ ମଧ୍ୟ ବ୍ୟବହାର କରାଯାଏ। ଏହିସବୁ ମହତ୍ତ୍ୱ ପାଇଁ ଆମ୍ବକୁ ଭାରତର ଜାତୀୟ ଫଳର ମାନ୍ୟତା ମିଳିଛି। ଭାରତ ବ୍ୟତୀତ ପାକିସ୍ତାନ ଓ ଫିଲିପାଇନ୍ସରେ ମଧ୍ୟ ଏହା ଜାତୀୟ ଫଳ ରୂପେ ସ୍ୱୀକୃତି ଲାଭ କରିଛି। ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଗନ୍ଧ ଆଉ ବହୁଳ ମାତ୍ରାରେ ଉତ୍ପାଦନ ପାଇଁ ଏହାକୁ ଫଳମାନଙ୍କ ଭିତରେ ରାଜା ବୋଲି କୁହାଯାଏ। ଆମ୍ବ ସ୍ଥୂଳତ ଭାରତୀୟ ଫଳ, ଭାରତରୁ ଏହାର ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଆମ୍ବ ଚାଷ କରାଯାଉଛି। ଖ୍ରୀଷ୍ଟପୂର୍ବ 4 ଓ 5ମ ଶତାବ୍ଦୀରେ ଏହା ଭାରତୀୟ ଉପମହାଦେଶରେ ରହିଥିବାର ଜଣାଯାଏ। ଏହା ସହିତ ପୂର୍ବ ଏସିଆ, ପୂର୍ବ ଆଫ୍ରିକା, ବ୍ରାଜିଲ, ୱେଷ୍ଟଇଣ୍ଡିଜ୍, ମେକ୍ସିକୋ, ମାଗଡିସୁର ଭଳି ଦେଶରେ ମଧ୍ୟ ପ୍ରାଚୀନ ଆମ୍ବ ଗଛ ଦେଖିବାକୁ ମିଳେ। ଏହା ସହିତ ଚୀନ, ଆମେରିକା, ଅଷ୍ଟ୍ରେଲିଆ, ବାଂଲାଦେଶ, ଫିଲିପାଇନ୍ସ, ପାକିସ୍ତାନରେ ମଧ୍ୟ ଆମ୍ବ ଚାଷର ପ୍ରସାର ଘଟିଛି।

ବାଂଲାଦେଶ ମଧ୍ୟ ଭାରତର କେତେକ ରାଜ୍ୟର ମୁଖ୍ୟମାନଙ୍କୁ ବନ୍ଧୁତାର ସମ୍ପର୍କ ଭାବେ ଆମ୍ବ ପଠାଇଥାଏ। ଏବେ ବିଶ୍ୱ ବଜାରରେ ଆମେରିକାର ଫ୍ଲୋରିଡାଠାରେ ଉତ୍ପାଦିତ ହେଉଥିବା ଟମି ଆଟକିନ୍ସ କିସମ ଏବଂ ଅଷ୍ଟ୍ରେଲିଆରେ ଉତ୍ପାଦିତ ହେଉଥିବା ଆର୍ ଟୁ ୟୁ ଟୁ କିସମର ଆମ୍ବ ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେବାର ଲାଗିଛି। ଫ୍ଲୋରିଡାରେ ଉତ୍ପାଦିତ କଣ୍ଡୋ ନାମକ ଏକ ବାମନ ପ୍ରଜାତିର ଆମ୍ବ ମଧ୍ୟ ଜନପ୍ରିୟତା ହାସଲ କରିଛି। ଥାଇଲାଣ୍ଡ, ବାଂଲାଦେଶ, ପାକିସ୍ତାନ, ଭାରତର କେତେକ ଅଂଶରେ ଚୋକ୍ ଆନାନ୍ ନାମକ ଏକ ରସାଳ ଓ ସ୍ୱାଦଯୁକ୍ତ ଆମ୍ବ ଚାଷ କରାଯାଏ। ଏହାର ଉତ୍କର୍ଷ ହେତୁ ଏହାକୁ ମହୁଆ ଆମ୍ବ ବୋଲି କୁହାଯାଏ। ଏହି କିଛିଦିନ ହେଲା ଜାପାନର ମିୟାଜାକି ଅଞ୍ଚଳରେ ହେଉଥିବା ବାଇଗିଣୀ ରଙ୍ଗର ଏକ ଆମ୍ବ ବିଶ୍ୱର ସବୁଠୁ ଦାମୀ ଆମ୍ବର ଆଖ୍ୟା ପାଇଛି। ତ ଏସବୁ ଭିତରେ ଆମ୍ବ ଯେ ଗୋଟିଏ ମଧୁର ସମ୍ପର୍କ ତିଆରି କରେ, ତା ରସ ରସଳ ସ୍ୱାଦ ଭଳି ସେ ମଧ୍ୟ ସମ୍ପର୍କରେ ସ୍ୱାଦ ଆଣେ, ଏକଥା କହିଲେ ଅତ୍ୟୁକ୍ତି ହେବନି। ନା କ'ଣ କହୁଛନ୍ତି ବନ୍ଧୁ?

ହଁ ବନ୍ଧୁ, ଆମ୍ଭ ଭାରତ ସମେତ କେତେକ ରାଷ୍ଟ୍ରର ଅର୍ଥନୀତି ଆଉ କୂଟନୀତିକୁ ପ୍ରଭାବିତ କରିଆସିଛି। ଭାରତର ପ୍ରାଚୀନ କାଳରୁ ରସାଳ ଫଳ ଆମ୍ଭ ଉପହାର ଦିଆଯାଇ ସାମାଜିକ, ବୌଦ୍ଧିକ, ରାଜନୈତିକ ଆଉ କୂଟନୈତିକ ସମ୍ପର୍କ ରକ୍ଷା କରାଯିବାର ପରମ୍ପରା ରହିଛି। ଭାରତରୁ ପ୍ରଚୁର ଆମ୍ଭ ବିଦେଶକୁ ରପ୍ତାନୀ କରାଯାଏ। ଆଲଫୋନସ୍ ଆମ୍ଭ ଭାରତୀୟ ବନ୍ଧୁତାର ପ୍ରତୀକ ରୂପେ ପ୍ରତିବର୍ଷ ପାକିସ୍ତାନକୁ ପଠାଯାଇଥାଏ। ଓଡ଼ିଶାର କାଶୀପୁର ଅଞ୍ଚଳରେ ବହୁଳ ଭାବରେ ଆମ୍ରପଲି ଆମ୍ବ ଚାଷ କରାଯାଉଛି।

ବନ୍ଧୁ ମୋବାଇଲ ସତରେ ଆମେ ଯଦି ପ୍ରଯୁକ୍ତି ବିଦ୍ୟାର କଥା କହିବା, ଟେକ୍ନୋଲୋଜିର କଥା କହିବା, ଆଜି ଜୀବନରେ ଆମର ଟେକ୍ନୋଲୋଜି ସତେ ଯେମିତି ଗୋଟେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି, ସେ ମୋବାଇଲ ହଉ, କମ୍ପ୍ୟୁଟର ହଉ, କିମ୍ବା କୌଣସି ଯାନବାହନ ହଉ, ଘରେ ହଉ ବା ବାହାରେ ହଉ, ଆଜି ଆମର ରୋଷେଇ ଘରର କଥା କୁହାଯାଉ, ଆମେ ରହୁଥିବା ଘରର କଥା କୁହାଯାଉ, କିନ୍ତୁ ବାହାରେ ଚଳପ୍ରଚଳ କଥା କୁହାଯାଉ, ଅଫିସ କୁହାଯାଉ, ସବୁଠି ଆମ ସହିତ ଜଡ଼ିତ ହୋଇ ରହିଛି ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା। ପ୍ରଯୁକ୍ତି ବିଦ୍ୟାକୁ ଛାଡ଼ିକରି ଆମ ଜୀବନର ଯେମିତି ବର୍ତ୍ତମାନର ଗୋଟେ ଜୀବନକୁ ନେଇ କଳନା କରିବା ବା ଜୀବନକୁ ନେଇକରି ଗୋଟେ ଗ୍ରାଫ ତିଆରି କରିବା ସମ୍ଭବ ନୁହେଁ, କାହିଁକି ନା ପ୍ରତ୍ୟେକଟି କ୍ଷେତ୍ରରେ ଆମେ ପ୍ରଯୁକ୍ତି ବିଦ୍ୟାକୁ ନିଜ ଜୀବନ ସହିତ, ନିଜ ଚଳନୀ ସହିତ, ନିଜ ଆଚରଣ ବ୍ୟବହାର ସହିତ ଜଡ଼ିତ କରିସାରିଛେ। ବନ୍ଧୁ, ଏମିତି କେହି ଲୋକ ନଥିବେ ଯାହାଙ୍କ ପାଖରେ ମୋବାଇଲ ନାହିଁ, ଏମିତି କେହି ଲୋକ ନଥିବେ ଯାହାଙ୍କ ପାଖରେ କୌଣସି ଟେକ୍ନୋଲୋଜିର ସାମଗ୍ରୀ ନାହିଁ ବୋଲି ଆମେ କହିପାରିବାନି। ତ ବନ୍ଧୁ, କୁହନ୍ତୁ ଏହି ଟେକ୍ନୋଲୋଜି ଆସିଲା ପରେ, ଏହି ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ ହେଲା ପରେ, ପ୍ରଯୁକ୍ତି ବିଦ୍ୟା ଆମ ପାଖରେ ସହଜ ଆଉ ସରଳ ଭାବେ ପହଞ୍ଚିଲା ପରେ ଆମ ଜୀବନଟା କେତେ ସରସ ହୋଇଯାଇଛି, ଆମ ଜୀବନଟା କେତେ ସରଳ ହୋଇଯାଇଛି, ଆମ ଜୀବନଟା କେତେ ଆମ ପାଇଁ ଆନନ୍ଦଦାୟକ ହୋଇଛି ନା, ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ଆମକୁ ଅସୁବିଧାରେ ପକାଇ ଦେଇଛି। କ'ଣ ଭାବୁଛନ୍ତି ଆପଣ? ଆପଣଙ୍କର ମତାମତ ଆମକୁ ଲେଖି ପଠାନ୍ତୁ ଗୋଟେ SMS ମାଧ୍ୟମରେ, ଆପଣଙ୍କର ମତାମତ, ଚିନ୍ତା, ଚେତନା ସବୁକିଛି। ସେଥିପାଇଁ ଆମର ଯେଉଁ ନମ୍ବର, ଦୁଇଟି ନମ୍ବର ରହିଛି, ଗୋଟେ SMS କରିବାର ନମ୍ବର, ଆଉ ଗୋଟେ ହ୍ୱାଟ୍ସଆପ୍ରେ ମେସେଜ୍ କରିବାର ନମ୍ବର। ଆମ SMS କରିବାର ନମ୍ବରରେ ଆପଣ ପ୍ରଥମେ ଟାଇପ୍ କରିବେ FMRC ସ୍ପେସ୍ ଦେବେ, ନିଜ ନାଁ ଲେଖିବେ, ଠିକଣା ଲେଖିବେ, ତାପରେ ଆପଣଙ୍କର ମେସେଜ୍ ବା ମତାମତ ଲେଖି ଆମ ନିକଟକୁ ପଠାଇଦେବେ। ନମ୍ବର ହେଲା 0949596321 ଆଉ ହ୍ୱାଟ୍ସଆପ୍ ପଠାଇବାର ମେସେଜ୍ ହେଉଛି 8895254200। ଡେରି ନକରି ଫଟାଫଟ ଆପଣଙ୍କର ମେସେଜ୍ ପଠାଇ ଦିଅନ୍ତୁ। ପ୍ରକୃତରେ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଆମ ଜୀବନକୁ କେତେ ସରସ କରିଛି, କେତେ ସୁନ୍ଦର କରିଛି, ସେ ସମ୍ପର୍କରେ ଆପଣଙ୍କର ମତାମତ କ'ଣ ରହିଛି, ନିରପେକ୍ଷ ମତାମତ ଆପଣଙ୍କର, ଆପଣଙ୍କ ମନ ଭିତରେ ଯାହା ଆସୁଛି ତାହା ଲେଖିକି ପଠାଇ ଦିଅନ୍ତୁ ଆମ ନିକଟ। ଶୁଣୁ ଥର ମିଠା ମିଠା ଟ୍ୟୁନ୍ କରିଥାନୁ 100.4 ଆକାଶବାଣୀ FM ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ।

କଣ ବନ୍ଧୁ, ଫୋନ କରିବାକୁ କହୁନି, ମୁଁ SMS ଟେ କରିବାକୁ ପଠାଉଛି। ସେଇ ଟେକ୍ନୋଲୋଜିର କଥା, ଟେକ୍ନୋଲୋଜିର କଥା ଯେତେବେଳେ ପଡ଼ିଛି ଆପଣଙ୍କ ହାତରେ ତ ମୋବାଇଲ ଫୋନଟି ଅଛି, SMS କରିବାର ସବୁ ପ୍ରକାର ଟେକ୍ନୋଲୋଜି ସେଥିରେ ଉପଲବ୍ଧ ଅଛି। ତ ଡେରି କାହିଁ କରୁଛନ୍ତି? ଫଟାଫଟ ଆପଣଙ୍କ ମନର କଥା, ମନର ଭାବନା, ଚିନ୍ତା, ଚେତନା ଆମ ନିକଟକୁ ପଠାଇଦିଅନ୍ତୁ ନା। ପ୍ରକୃତରେ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଆପଣଙ୍କୁ କେତେ ସରସ କରିଛି, ଆପଣଙ୍କ ଜୀବନକୁ କେତେ ସୁନ୍ଦର କରିଛି, ଆପଣଙ୍କୁ କେତେ ସହଜ କରିଦେଇପାରିଛି ନା। କ'ଣ କହୁଛନ୍ତି ବନ୍ଧୁ, ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି? ଆଉ ଡେରି କାହିଁ କରୁଛନ୍ତି ମେସେଜ କରିବାକୁ? ଆପଣ ମେସେଜ ଫଟାଫଟ ପଠାଇଦେଲେ ମୁଁ ପହଞ୍ଚାଇଦେବି ଆପଣଙ୍କର ମେସେଜ ଅନ୍ୟଙ୍କ ହୃଦୟରେ, ମାନେ ଆପଣଙ୍କ ମନର କଥା ଅନ୍ୟର ହୃଦୟ ପାଖରେ ପହଞ୍ଚି ପାରିବ। ତ ମେସେଜ ତ ଆସୁଛି, ନାଇଁ କରିବାନି, ମୋ ପାଖରେ ଗୋଟେ ମେସେଜ ପହଞ୍ଚିଛି, ଦେଇଛନ୍ତି ମେସେଜଟିକୁ, ମେସେଜଟିକୁ ଦେଇଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁର। ସବୁଦିନ ରାଜେନ୍ଦ୍ର ନନା ପଠାନ୍ତି, ପ୍ରଥମ ମେସେଜ ଆସିଛି। ଗୁଡ୍ ଆଫ୍ଟରନୁନ୍ ସାର୍, ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ମଣିଷ ଜୀବନକୁ ସରଳ କରିଦେଇଛି, ଟେକ୍ନୋଲୋଜିକୁ ଛାଡ଼ିକିରି ଚାଲିବା ବର୍ତ୍ତମାନ ସମୟରେ କଷ୍ଟ।

କର। ଠିକ କଥା କହିଛନ୍ତି ଆପଣ, ଟେକ୍ନୋଲୋଜି ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି, ସତ ଯେମିତି ଆମର ଏକ ମୌଳିକ ଆବଶ୍ୟକତା ପାଲଟି ଯାଇଛି। ତ ଆପଣ କ'ଣ ଭାବୁଛନ୍ତି, ଟେକ୍ନୋଲୋଜି ଆମ ପାଇଁ ଅତି ଜରୁରୀ କି, ନା ଟେକ୍ନୋଲୋଜିକୁ ଛାଡ଼ି ଆମେ ବଞ୍ଚିପାରିବା ନାହିଁ? କୁହନ୍ତୁ ତ ବନ୍ଧୁ, ତ ଟେକ୍ନୋଲୋଜି କେତେ ସରସ କରିଛି, କେତେ ସରଳ କରିଛି ଆମ ଜୀବନକୁ? ପଠାନ୍ତୁ ଆପଣଙ୍କର ମେସେଜ ଆଉ ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଭଲ ଲାଗିଲା ବନ୍ଧୁ, ମୋର ସ୍ୱର ଟିକେ ଭଲ ନାହିଁ କିନ୍ତୁ ତମ ମେସେଜ ପାଇଲା ପରେ ଭଲ ଲାଗିଲା। ମାନେ ଯେଉଁମାନେ ମେସେଜ ଦେଲେନି ସେଇମାନଙ୍କ ପାଇଁ କହୁଛି, ଆଉ ଯେଉଁମାନେ ଦେଇନଥିଲେ ସେମାନଙ୍କ ପ୍ରତି ମନ ଦୁଃଖ ଅଛି। ତ ଆପଣ ଟେକ୍ନୋଲୋଜିରେ ଇତି ପାରଙ୍ଗମ, ହାତରେ ଟେକ୍ନୋଲୋଜିର ସବୁ ଗ୍ୟାଜେଟ ଥାଉ ଥାଉ ମେସେଜ କରିବାକୁ ଏମିତି ଲାଜ କରୁଛନ୍ତି କାହିଁକି କହିଲେ ବନ୍ଧୁ। ତ ମୋ ପାଖରେ ପହଞ୍ଚିଗଲାଣି ଗୋଟେ ମେସେଜ ଦେଇଛନ୍ତି ରାଜ କୁମାର ବେହେରା ଢେଙ୍କାନାଳରୁ। ପ୍ରଯୁକ୍ତି ବିଦ୍ୟା ଆଜି ଆମ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ପାଲଟିଛି, ଯାହା ସକାଳୁ ରାତି ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ସରଳ ଗତିଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା କେବଳ ଯୋଗାଯୋଗ କ୍ଷେତ୍ରରେ ଦୂରତାକୁ କମେଇ ନାହିଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଆଣି ଜ୍ଞାନର ପରିଧିକୁ ବୃଦ୍ଧି କରିଛି। ପ୍ରଯୁକ୍ତି ବିଦ୍ୟାର ସଠିକ୍ ଆଉ ସଂଯମ ବ୍ୟବହାର ଆମ ସାମାଜିକ ଜୀବନକୁ ସରସ, ସୁନ୍ଦର, ସମୃଦ୍ଧ କରିବାରେ ଏକ ବରଦାନ ସଦୃଶ ହୋଇଛି। ରାଜ ଭାଇ ଖୁବ୍ ସୁନ୍ଦର କଥାଟି କହିଲେ, ପ୍ରକୃତରେ ଆଜି ଆମ ଜୀବନର ଗୋଟେ ଅଙ୍ଗ ପାଲଟି ଯାଇଛି। ପ୍ରଯୁକ୍ତି ବିଦ୍ୟା ଟେକ୍ନୋଲୋଜି ଆମକୁ ସବୁ କ୍ଷେତ୍ରରେ ସହଜ ସରଳ କରିପାରିଛି। ତ ଆପଣଙ୍କର ମତ କ'ଣ, ଆପଣଙ୍କର ଚିନ୍ତା କ'ଣ, ଆପଣଙ୍କର ଚେତନା କ'ଣ କ'ଣ ରହିଛି, ଏହି ସମ୍ପର୍କରେ ମତାମତ ଲେଖି ପଠାନ୍ତୁ, ତୁରନ୍ତ ପଠାନ୍ତୁ। ଆମ ପାଖରେ ସମୟ ସରି ସରି ଆସୁଛି, ସରିଗଲାଣି ପାଖାପାଖି 20-30 ମିନିଟ ପଳେଇଗଲାଣି, 1:31:25 ହେଇଗଲାଣି, 1:50 ପର୍ଯ୍ୟନ୍ତ ଆମେ କଥା ହେବା ଆପଣଙ୍କ ମେସେଜକୁ ନେଇ। ଆପଣ ପଠାନ୍ତୁ ଆପଣଙ୍କର ମେସେଜ ଆମର 2 0949596310 ନମ୍ବରରେ, ଆଉ ହ୍ୱାଟ୍ସଆପ୍ ନମ୍ବର 8895524200 ପଠାନ୍ତୁ। ଆଉ ଶୁଣୁଥାନ୍ତୁ ମିଠା ମିଠା ଗୀତ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଲେଜ ଦିଲ୍ ସେ ଦିଲ୍ ତକ୍।

ଟେଲିଫୋନ ଟେଲିଫୋନ ଟେଲିଫୋନ ତ ଗୋଟିଏ ମୌଳିକ ମାନେ ପାଲଟି ଯାଇଛି ଟେକ୍ନୋଲୋଜିର କଥା। ତ ବର୍ତ୍ତମାନ ମେସେଜ ଦେଖିଦେବା ଆପଣଙ୍କର ସେଇ ଟେକ୍ନୋଲୋଜିରେ କଣ ଆସିଛି ମେସେଜ। ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ସୁଧ ଷଡ଼ଙ୍ଗୀ ଖୋର୍ଦ୍ଧାରୁ ପଠାଇଛନ୍ତି। ନମସ୍କାର ଜୟଦେବ ଭାଇ, କେମିତି ଅଛ? କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି। ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆସିବାକୁ ଅନୁରୋଧ ରହିଲା, ଟପିକ୍ରେ ମୋର ମତ ରହିବ। ବର୍ତ୍ତମାନ ଯୁଗରେ ବହୁତ ସହଜ ହୋଇଛି, ବର୍ତ୍ତମାନ ବହୁତ ସହଜ ହୋଇଛି ଟେକ୍ନୋଲୋଜି। ତୁମମାନଙ୍କ ସହିତ ବହୁତ ଶୀଘ୍ର ଯୋଡ଼ି ହୋଇପାରୁଛୁ ଫୋନ୍ ମାଧ୍ୟମରେ। ଏଇ ଗୋଟିଏ ସୁବିଧା ମଧ୍ୟ ରହିଛି, କର୍ମ ବ୍ୟସ୍ତ ମଧ୍ୟରେ ରହି କିଛି ଲେଖିପାରୁନି। ଟପିକ୍ ପାଇଁ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଏଇ ଟେକ୍ନୋଲୋଜି ଯୋଗୁଁ ତ ଆପଣ ଆମ ସହିତ ଯୋଡ଼ି ହୋଇଛନ୍ତି, ଆମ ସହିତ ମେସେଜ୍ ଲେଖି ପଠାଉଛନ୍ତି, ଆପଣ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ମତାମତ ଦେଉଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ପରବର୍ତ୍ତୀ ମେସେଜ୍ଟି ଆସିଛି ଉଲ୍ଲାସ କୁମାର କାଣ୍ଡି, ନଗର ମେଳା ସାହି, ଅସ୍ତରଙ୍ଗପୁରୀରୁ। ଭାଇ ଶୁଭ ମଧ୍ୟାହ୍ନ, ରେନ୍ବୋ ଅଗଣାର ସମସ୍ତ ଅପା ଭାଇଙ୍କୁ ବି ନମସ୍କାର। ଆଜିର ଦିନରେ ଯେତେ ଆଗକୁ ଆମେ ଆଗେଇଛେ, କେବଳ ପ୍ରଯୁକ୍ତି ବିଦ୍ୟା ପାଇଁ ଆମ ଜୀବନକୁ ସରସ କରିପାରିଛି ସତ, କିନ୍ତୁ ଜୀବନ ଓ ପରିବେଶକୁ ବିପଦ ଆଡ଼କୁ ନେଇଯାଇଛି। ଆଗାମୀ ଭବିଷ୍ୟତକୁ ଆହୁରି ବିପଦକୁ ସାମ୍ନା କରିବା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଆଉ ଆମେ ପ୍ରଯୁକ୍ତି ବିଦ୍ୟାକୁ ଛାଡ଼ି ବି ରହିପାରିବାନି। ଠିକ୍ କଥା କହିଲେ, ପ୍ରଯୁକ୍ତି ବିଦ୍ୟା ଆମର ଆବଶ୍ୟକତା ହୋଇଯାଇଛି, କିନ୍ତୁ ସେଥିରେ ଆମେ ଦେଖି ଚାହିଁ ବ୍ୟବହାର କରିବା, ଯାହାଫଳରେ ଯେଭଳି ଅତୀତରେ ଅଧିକ କ୍ଷତି ନ ହେବ ସେଥିପାଇଁ ମଧ୍ୟ ସତର୍କ ରହିବା, ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜ୍ଟି ଆସିଛି, ଜୟଦେବ ଭାଇ ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଭାଇ, ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଆମେ ଆଇଫୋନ୍ ଦ୍ୱାରା ଆପଣଙ୍କ ସହିତ କଥା ହୋଇପାରୁଛୁ, ଏବଂ ବିଭିନ୍ନ ଯନ୍ତ୍ରପାତିରେ ଆମେ ପ୍ଲାଣ୍ଟରେ ପ୍ରକାର କାର୍ଯ୍ୟ ବି ହୋଇପାରୁଛି। ଆଜିକାଲି ପ୍ରଯୁକ୍ତି ବିଦ୍ୟା ଦ୍ୱାରା ମାନବ କେତେ ଉପରକୁ ଉଠିଗଲାଣି। ଇଞ୍ଜିନିୟରିଂ ମାନେ ପ୍ଲାଣ୍ଟରେ ବହୁତ ପ୍ରକାର କାମ କରିଦେଉଛନ୍ତି। ଆପଣଙ୍କୁ ପ୍ରଯୁକ୍ତି ବିଦ୍ୟା ଦ୍ୱାରା SMS ଦେଇପାରୁଛୁ ଆମେ। ଠିକ୍ କଥାଟେ କହିଲେ, ଆମର ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପ୍ଲାଣ୍ଟରେ କାମ ହୋଇପାରୁଛି ମଧ୍ୟ। ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏଇ ମେସେଜ୍ଟି ଆମକୁ ଦେଇଛନ୍ତି, ଆମ ଅଫିସର 27 ଜଣ ଷ୍ଟାଫ୍ ଆପଣଙ୍କ ପ୍ରୋଗ୍ରାମ୍ ଶୁଣୁଛନ୍ତି, ବହୁତ ପ୍ରଧାନ ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ଆଭାସ ସେନ, ଟାଟା ଷ୍ଟିଲ୍ ପ୍ଲାଣ୍ଟ କଳିଙ୍ଗନଗରରୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମେସେଜ୍ ପାଇଁ। ଆଉ ଯେଉଁମାନେ ମେସେଜ୍ ଦେଇନାହାନ୍ତି, ଅଳ୍ପ ସମୟ ରହିଲା, 10 ମିନିଟ୍ ରହିଲା, ତାରି ଭିତରେ ଆପଣଙ୍କର ମେସେଜ୍ ପଠାଇ ଦିଅନ୍ତୁ। ଶୁଣନ୍ତୁ ମିଠା ମିଠା ଗୀତ, ଟ୍ୟୁନ୍ କରିଥାନ୍ତୁ 100%।

ହଁ ବନ୍ଧୁ, ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଆଜି ମାନବ ଜୀବନକୁ ଅତ୍ୟନ୍ତ ସରସ, ସହଜ, ରୋମାଞ୍ଚକର କରିପାରିଛି। ଏହା କେବଳ କାମକୁ ସହଜ କରିନି, ବରଂ ଜୀବନ ଧାରଣର ମାନକୁ ମଧ୍ୟ ବୃଦ୍ଧି କରିଛି। ପ୍ରଯୁକ୍ତି ବିଦ୍ୟା ଜୀବନକୁ ସରସ କରିବାର ଅନେକ ଦିଗ ରହିଛି। ଯେମିତି ଯୋଗାଯୋଗରେ ଆଜି କ୍ରାନ୍ତି ଆସିଛି, କମ୍ୟୁନିକେସନ ରିଭଲ୍ୟୁସନ୍ ହୋଇଛି, ଇଣ୍ଟରନେଟ୍, ସ୍ମାର୍ଟ

ହଁ ବନ୍ଧୁ, ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲୋଜି ଆଜି ମାନବ ଜୀବନକୁ ଅତ୍ୟନ୍ତ ସରସ, ସହଜ, ରୋମାଞ୍ଚକର କରିପାରିଛି। ଏହା କେବଳ କାମକୁ ସହଜ କରିନି, ବରଂ ଜୀବନ ଧାରଣର ମାନକୁ ମଧ୍ୟ ବୃଦ୍ଧି କରିଛି। ପ୍ରଯୁକ୍ତିବିଦ୍ୟା ଜୀବନକୁ ସରସ କରିବାର ଅନେକ ଦିଗ ରହିଛି। ଯେମିତି ଯୋଗାଯୋଗରେ ଆଜି କ୍ରାନ୍ତି ଆସିଛି, କମ୍ୟୁନିକେସନ ରିଭଲ୍ୟୁସନ୍ ହୋଇଛି। ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ସୋସିଆଲ ମିଡ଼ିଆ ଯୋଗୁଁ ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିଙ୍କ ସହିତ ମୁହୂର୍ତ୍ତକ ମଧ୍ୟରେ ଭିଡ଼ିଓ କଲ୍ ମାଧ୍ୟମରେ ଯୋଡ଼ି ହେବାର ସମ୍ଭବ ହୋଇଛି। ଏସ୍ଏମ୍ଏସ୍ ମାଧ୍ୟମରେ ମତାମତ କରିପାରୁଛି, ଫୋନ୍ କଲ୍ ମାଧ୍ୟମରେ କଥା ବି ହୋଇପାରୁଛି। ମନୋରଞ୍ଜନର ସାଧନ ବି ପାଲଟି ଯାଇଛି ଏହି ପ୍ରଯୁକ୍ତିବିଦ୍ୟା। ଯେମିତି ଆମେ ପ୍ରଯୁକ୍ତିବିଦ୍ୟା ପ୍ରଭାବରେ ଆକାଶବାଣୀ ହେଉ, ଦୂରଦର୍ଶନ ହେଉ, କି ବର୍ତ୍ତମାନ ସମୟରେ ଯେଉଁ ଓଟିଟି ପ୍ଲାଟଫର୍ମ ହେଉ, ଅନ୍ଲାଇନ୍ ହେଉ, ବା ସଙ୍ଗୀତ ଆପ୍ ମାଧ୍ୟମରେ ମନୋରଞ୍ଜନ ଆମ ପକେଟ୍ ମଧ୍ୟରେ ହୋଇପାରିଛି। ଆଜି ମଧ୍ୟ ଆମେ ଆକାଶବାଣୀକୁ ଶୁଣିପାରୁଛୁ ସେହି ପ୍ରଯୁକ୍ତିବିଦ୍ୟା ଫଳରେ। ସେ ଆମର ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ସହଜ ସରଳରେ ଆମ ପାଖରେ ପହଞ୍ଚିପାରୁଛି। ବିଶ୍ୱର ଯେକୌଣସି କୋଣରେ ଆମେ ମଧ୍ୟ ଆକାଶବାଣୀକୁ ଶୁଣିପାରୁଛୁ, କେବଳ ସେହି ପ୍ରଯୁକ୍ତିବିଦ୍ୟାର ପ୍ରଭାବରେ। ଶିକ୍ଷା ଆଉ ଜ୍ଞାନ କ୍ଷେତ୍ରରେ ଇ ଲର୍ଣ୍ଣିଂ ଆଉ ଇଣ୍ଟରନେଟ୍ ଯୋଗୁଁ ଘରେ ବସି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ କରିବା, ଜ୍ଞାନ ଆହରଣ କରିବା ସମ୍ଭବ ହୋଇପାରିଛି। ସହଜ ଜୀବନଶୈଳୀ ପାଇଁ ଯେମିତିକି ଅନ୍ଲାଇନ୍ ସପିଂ ହେଉ, ଖାଦ୍ୟ ଅର୍ଡର କରିବା ହେଉ, ଡିଜିଟାଲ୍ ପେମେଣ୍ଟ ଦ୍ୱାରା ମଧ୍ୟ ଆମେ ସହଜ ସରଳ ହୋଇପାରିଛି। ଆମେ ଘରେ ବସିକରି ଖାଦ୍ୟ ମଗାଇ ପାରୁଛେ, ସପିଂ କରିପାରୁଛେ, ସେଇଠୁ ମଧ୍ୟ ପେମେଣ୍ଟ କରିପାରୁଛେ। ପାଖରେ ପଇସା ନଥିଲେ ମଧ୍ୟ ଅନ୍ଲାଇନ୍ରେ ଆମକୁ UPI ପେମେଣ୍ଟ ମାଧ୍ୟମରେ ଆମେ ସହଜ ସରଳ ହୋଇପାରୁଛେ। ଆଉ ଗୋଟିଏ କଥା, ସ୍ୱାସ୍ଥ୍ୟ ସେବାରେ ବି ଅନେକ ପ୍ରକାର ସୁବିଧା ମିଳୁଛି। ଯେମିତି ଟେଲିମେଡିସିନ୍ର କଥା ହେଉ, ପ୍ରଯୁକ୍ତିବିଦ୍ୟା ଯୋଗୁଁ ସମୟ ଆଉ ଶ୍ରମ ବଞ୍ଚେ, ଅଧିକ କ୍ରିୟାଶୀଳ ଆନନ୍ଦଦାୟ କରିପାରିଛି ଏହି ପ୍ରଯୁକ୍ତିବିଦ୍ୟା। ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ଲାଭ ପ୍ରଦାନ କରୁଥିବା ବେଳେ ଏହା ସ୍ୱାଧୀନ ଭାବରେ କାର୍ଯ୍ୟ କରିବାର କ୍ଷମତାକୁ ହ୍ରାସ କରିଛି। ଡିଭାଇସ୍ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି ଆଉ ଶାରୀରିକ କାର୍ଯ୍ୟକଳାପର ହ୍ରାସ କରିବାର ସମ୍ଭାବନାକୁ ବି ଏଡ଼ାଇ ଦିଆନଯାଇପାରେ ପ୍ରଯୁକ୍ତିବିଦ୍ୟା ଯୋଗୁଁ। ତେଣୁ ଏହା ଯେତିକି ସରଳ କରିଛି, ସହଜ କରିଛି, ସେତିକି ମଧ୍ୟ ଆମକୁ ଅସହଜ କରିଦେଇଛି, କଠିନତା ଆଡ଼କୁ ଆମକୁ ନେଇଯାଉଛି। ତେଣୁ ନିଜର ବୁଦ୍ଧି ବଳରେ ବିନା ପ୍ରଯୁକ୍ତିବିଦ୍ୟାର ବା ଟେକ୍ନୋଲୋଜିର ପ୍ରଭାବ ବାହାରକୁ ଯାଇ ଆମେ ଯେତିକି କାର୍ଯ୍ୟ କରିପାରିବା ତାକୁ କରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ସହଜ ହେବ, ସରଳ ହେବ ଆମ ଜୀବନଶୈଳୀ।

0: আকাশবাণী। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ୍ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है। हम जंगलों को भी श्रद्धा की दृष्टि से देखते हैं। हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा। हम हमारे तीर्थों और मंदिरों के विकास के साथ साथ उनकी गरिमा के लिए जागरूक होना होगा। हम ऐसा जीवन अपनाए जिससे प्राकृतिक और पर्यावरण की रक्षा हो। साथ ही हम हमारे पुण्य स्थलों को पूरी दुनिया के लिए एक उदाहरण के रूप में विकसित करें।
0: ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷ ବୟସରୁ ଅଧିକ 5ରୁ ଅଧିକ ଶିଶୁ ଥିବେ ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 3 ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ 3 ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି 3 ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ

ଏଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ ଶୁଣିବେ ଓଡ଼ିଆରେ ସମ୍ବାଦ ଠିକ୍ 8:50।

0: ଶ୍ରୀ ମୋଦି ଦେଶବାସୀଙ୍କୁ ସାତଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଂକଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
1: उसमें हमें विदेशी मुद्रा बचाने पर भी बहुत जोर देना होगा, क्योंकि दुनिया में पेट्रोल डीजल इतना ज्यादा महंगा हो गया है। तो हम सबका दायित्व है कि पेट्रोल डीजल की खरीद पर जो विदेशी मुद्रा खर्च होती है, हमें वो मुद्रा भी बचानी है। वैश्विक संकटों से जो चुनौतियां आई है, हमें उन चुनौतियों को
0: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋହାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବାବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନ ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍କୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। July 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତିଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହୋଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। ଏ ସମ୍ପର୍କରେ ଏକ ରିପୋର୍ଟ।
2: 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବଉନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
3: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଯୋଗ ସହ ବାର୍ତ୍ତାଳାପ

0: କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ ଯୋଉ ନିୟମ କାନୁନ ଥିଲା ସେହି ହିସାବରେ ହବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହବ ନାହିଁ।
1: ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18ଟି ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ହଁ ବନ୍ଧୁ, ବାସ୍ତବରେ ଆମର ପଡ଼ୋଶୀ ରାଷ୍ଟ୍ର ଆଣବିକ ଶକ୍ତି ସମ୍ପନ୍ନ ହୋଇଥିବାରୁ ଆମ ପାଇଁ ଆଣବିକ ଶକ୍ତି ଧାରଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା। ତେଣୁ ନିଜକୁ ସଜାଗ ରଖିବା ପାଇଁ ଭାରତ ଏହି ପରୀକ୍ଷା କରିଥିଲା। କେତେକ ଦେଶର ବିରୋଧ ସତ୍ତ୍ୱେ ଭାରତ ଆମେରିକା ମଧ୍ୟରେ 2008 ବେସାମରିକ ଆଣବିକ ସହଯୋଗ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତ ମଧ୍ୟ ନିଜ ଆଡ଼ୁ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ଘୋଷଣା କରିଛି। ଆଣବିକ ଅପ୍ରସାର ଚୁକ୍ତିରେ ସ୍ୱାକ୍ଷର କରିନଥିଲେ ସୁଦ୍ଧା ଭାରତକୁ ଆଜି ଗୋଟିଏ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ମାନ୍ୟତା ଦିଆଯାଉଛି। ଭାରତ ମଧ୍ୟ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ନିୟନ୍ତ୍ରଣ ପ୍ରାଧିକରଣ ଏବଂ ପାରମ୍ପରିକ ଅସ୍ତ୍ର ଓ ଦୈତ ବ୍ୟବହୃତ ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ପାଇଁ ରପ୍ତାନୀ ନିୟନ୍ତ୍ରଣ ନିମିତ୍ତ ଗଠିତ ୱାସ୍ନାର ବ୍ୟବସ୍ଥା ଭଳି କେତେକ ଅନୌପଚାରିକ ଗ୍ରୁପ୍ର ସଦସ୍ୟ ହୋଇଛି। ଉତ୍ତମ ସମ୍ପର୍କ ନଥିବା ପଡ଼ୋଶୀ ରାଷ୍ଟ୍ର ହାତରେ ଅଛି ବ୍ରହ୍ମାସ୍ତ୍ର। ସେମାନେ ମଧ୍ୟ ଏହାକୁ ନେଇ ଅନେକ ଥର ଭାରତକୁ ଧମକ ଦେଇଛନ୍ତି। ପୁରାଣ ଯୁଗରେ ବିବେକବାନ ବ୍ୟକ୍ତିଙ୍କ ହାତରେ ବ୍ରହ୍ମାସ୍ତ୍ର ଥିଲା। ଯଦି କୌଣସି ଅବିବେକୀ ବ୍ୟକ୍ତି ହାତରେ ଆଧୁନିକ ଯୁଗର ବ୍ରହ୍ମାସ୍ତ୍ର ରହେ ତାହେଲେ ପୃଥିବୀର ଅବସ୍ଥା କ'ଣ ହେବ ତାହା ତ ସମସ୍ତଙ୍କୁ ଜଣା। ତେଣୁ ପୃଥିବୀର ସମସ୍ତ ଦେଶକୁ ଆଣବିକ ବୋମାକୁ ନଷ୍ଟ କରି ଆଣବିକ ଶକ୍ତିକୁ କେବଳ ଶକ୍ତି ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ, ତାହେଲେ ଯାଇ ଏ ବିଶ୍ୱର ମଙ୍ଗଳ ହୋଇପାରିବ। ଏଇଠି ଶେଷ କରୁଛୁ ଆଜିର ମୋ ଦେଶ କାର୍ଯ୍ୟକ୍ରମ।

हेलो हाय नमस्कार गुड आफ्टरनून ट्यून करिछंती 100.4 आकाशवाणी एफएम रेनबो कटक दिल से दिल तक दिल से दिल तक रे मुआसी पहुंचे छे अपनकर दिल का दोस्त ज्योति आउ नहीं आसी छे शो सुरीला आफ्टरनून हाँ सुरीला आफ्टरनून माने आपणकर ए आफ्टरनून निहाती भाबरे सुरीला हबो आउ सुंदर भी हबो काहेकि ना मु पहुंचे भी किछि ब्यूटीफुल म्यूजिकल ट्रैक आपणक पई सो फ्रेंड्स गोटे वीकेंड परे आज नुआ सप्ताह आरंभ होई तो किए भी ऑफिस रे थिबे निजर वर्क प्लेस रु फेरुथिबे बा फेरिबा पई रेडी होउथिबे ना बाहरुथिबे କେମିତି ଘରେ ଯାଇ ପହଞ୍ଚିବା ଖରାର ତାପ ଏବେ ବି କମିନି ବାହାରେ ବହୁତ ବେଶୀ ଖରା ଏବେ ବି ଚାଲିଛି ସେଥିପାଇଁ ଖରାରୁ ରକ୍ଷା ପାଇବା ପାଇଁ ଯାହା ସବୁ ପ୍ରିକସନ୍ ନେବା କଥା ତାକୁ ନିହାତି ଭାବରେ ନିଅନ୍ତୁ ସାଙ୍ଗରେ ଛତା ଜୋତା ପାଣି ବୋତଲ ଏସବୁ ରଖିଥାନ୍ତୁ ନିହାତି ଭାବରେ ନିଜେ ସୁରକ୍ଷିତ ରୁହନ୍ତୁ ଆଉ ସମସ୍ତଙ୍କୁ ସୁରକ୍ଷାର ବାର୍ତ୍ତା ବି ପ୍ରଦାନ କରୁଥାନ୍ତୁ ଆଉ ଘର ମୁହଁ ମନ ଭାରି ବ୍ୟସ୍ତ ନାହିଁକି ତେଣୁ ଅତି ବ୍ୟସ୍ତ ହୋଇ ଘରକୁ ନ ଫେରି ଧୀରସ୍ଥିର ଭାବରେ ଶୃଙ୍ଖଳିତ ଭାବରେ ଆଉ ଟ୍ରାଫିକ୍ର ଯାହା ରୁଲ୍ସ ରହିଛି ସେସବୁକୁ ଫଲୋ କରି ଅତି ସୁନ୍ଦର ଭାବରେ ଯତ୍ନର ସହକାରେ ସୁରକ୍ଷିତ ଭାବରେ ଘରେ ପହଞ୍ଚନ୍ତୁ କାହିଁକି ନା ଘରେ ଆପଣଙ୍କୁ କିଏ ନା କିଏ ନିହାତି ଭାବରେ ଅପେକ୍ଷା କରିଛନ୍ତି ନିଜର ମୁଡ୍କୁ ଅନ୍ କରନ୍ତୁ ଭଲ୍ୟୁମ୍କୁ ଆଉ ଟିକେ ବଢ଼େଇ ଦିଅନ୍ତୁ ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ସୁରିଲ ଆଫ୍ଟରନୁନ୍ ଆଉ ଜ୍ୟୋତି ଅଛି ଆପଣଙ୍କ ସହିତ ଋତୁଚକ୍ରରେ ସବୁ ଋତୁ ଆସନ୍ତି ଆଉ ସେଇ ସବୁ ଋତୁକୁ ଆମେ ସମସ୍ତେ ଖାପ ଖୁଆଇ ଚଳିବା ଦରକାର ଏବେ ବହୁତ ବେଶୀ ଖରା ହେଉଛି ତଥାପି ଆମର ପ୍ରତିଦିନର କାମ ପାଇଁ ନିତିଦିନିଆ ଯାହା ବି କାମ ରହିଛି ସେ ସବୁ କାମ ପାଇଁ ଆମକୁ ବାହାରକୁ ବାହାରିବାକୁ ହିଁ ପଡ଼ୁଛି ଜୀବନର ଲମ୍ବା ରାସ୍ତା ତାକୁ ଅତିକ୍ରମ କରିବାକୁ ହିଁ ପଡ଼େ ସେମିତି ଏତେ ଜୋର ଯେଉଁ ଖରା ହେଉଛି ସେ ଖରାରେ ଆମେ ଯେତେବେଳେ ଚାଷ କରୁଛୁ ଭାରି ଅସ୍ତବ୍ୟସ୍ତ ଲାଗେ ମନ ସବୁବେଳେ ଟିକେ ଛାଇ ଖୋଜେ ନର୍ମାଲି ଆମେ ଯେତେବେଳେ ଘରେ ଥାଉ ସେତେବେଳେ ତ ଛାତ ତଳେ ଥାଉ ପଙ୍ଖା ଘୁରୁଥାଏ ନହେଲେ ଘରେ ଏସି ଥାଏ ଷ୍ଟାଣ୍ଡ ଫ୍ୟାନ୍ ଥାଏ କୁଲର ଥାଏ କେତେ ପ୍ରକାର ବ୍ୟବସ୍ଥା ଥାଏ ଯଦି କିଛି ବି ନଥାଏ ହାତରେ ହାତ ବିଞ୍ଚଣାଟେ ଥାଏ ନହେଲେ ଖବରକାଗଜଟି ଏସବୁଥିରୁ କିଛି କିଛି ପବନ ପାଇଲେ ଆମକୁ ଟିକେ ଥଣ୍ଡା ଲାଗେ ଆଉ ଏଇ ନିଦା ଘରେ ଏଇ ପ୍ରବଳ ଖରାରେ ଟିକେ ଆଶ୍ୱସ୍ତି ଆମେ ଅନୁଭବ କରୁ କିନ୍ତୁ ଡହ ଡହ ଖରାରେ ଯେତେବେଳେ ଆମେ କୌଣସି ଗୋଟେ କାମ ପାଇଁ କୌଣସି ଗୋଟେ ଇମ୍ପୋର୍ଟାଣ୍ଟ କାମ ପାଇଁ ଘରୁ ବାହାରକୁ ବାଧ୍ୟ ହିଁ ବାହାରୁ ସେତେବେଳେ ଯେତେବେଳେ ବାହାରେ ପବନ ବି ନଥାଏ କେତେ କଷ୍ଟ ହୁଏ କହିଲେ ହଁ ଏଇ ଖରା ସମୟରେ ନର୍ମାଲି ଆମେ ବାହାରକୁ ଯେତେବେଳେ ବାହାରୁ ବି ଛୋଟ ଚଢ଼େଇଟେ ହୁଅନ୍ତୁ ବା କୌଣସି ପଶୁପକ୍ଷୀ ହୁଅନ୍ତୁ ବାହାରେ ସେମାନଙ୍କର ଟିକେ ଦେଖା ମିଳିବା ଭାରି କଷ୍ଟ ହୋଇଯାଏ ଅନ୍ୟ ଦିନେ ଯେତେବେଳେ ତାଙ୍କର ଅତି ସୁନ୍ଦର କୋଳାହଳ ଦିନରେ ଭଲ ଭାବରେ ଶୁଣିବାକୁ ଆମେ ପାଉ ଏଇ ଖରାଦିନେ ଦିନ ସମୟରେ ବା ଯେତେବେଳେ ବହୁତ ଜୋର ଖରା ଥାଏ ସେ ସମୟରେ ଟିକେ କମ୍ ଶୁଣାଯାଏ କାହିଁକି ଏମିତି ହୁଏ ଏତେ ଜୋର ଖରା ଆମେ ମଣିଷ ହିଁ ସହିପାରୁନି ସେମାନେ ତ ଛୋଟ ଛୋଟ ଜୀବ କେମିତି ବା ସହିବେ ସୁରିଲ ଆଫ୍ଟରନୁନ୍ରେ ଢେର ସାରା କଥା ନେଇ ମୁଁ ପୁଣି ଫେରିବି ବାସ୍ ଗୋଟେ ମ୍ୟୁଜିକାଲ ବ୍ରେକ୍ ପରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ ହୋଇ
1: ଆଜ ଇସ୍ ମୁବାରକ ମୌକେ ପର ମୈଁ ଆପ ଲୋଗୋଁ କୋ ମେରି ଔର କାମିନୀ କି ଦାସ୍ତାନ ସୁନାନା ଚାହତା ହୁଁ

ଏଇ ଖରାରେ ଯେତେବେଳେ ଆମେ ବାହାରକୁ ବାହାରୁ ଆମକୁ ଭାରି ବ୍ୟସ୍ତ ଲାଗେ। ସବୁବେଳେ ଆମେ ଟିକେ ଛାଇ ଖୋଜୁ, ମାନେ ଯଦି ଟିକେ ଛାଇ ରାସ୍ତା ପଡ଼ିଯିବ ତାହେଲେ ଯିବା ଆସିବାରେ ବେଶୀ କିଛି ଅସୁବିଧା ବି ଲାଗେନି। ତେବେ ଛାଇଟି କେଉଁଠୁ ଆସେ? ହଁ, ଯେତେବେଳେ ରାସ୍ତାର ଦୁଇ ପାଖରେ ଗଛଗୁଡ଼ିକ ହାତ ଧରାଧରି ହୋଇଥାନ୍ତି, ମାନେ ଏପଟ କଡ଼ରୁ ସେପଟ କଡ଼କୁ ଡାଳଗୁଡ଼ିକ ଲମ୍ବି ଥାଏ, ସେମାନେ ପରସ୍ପରକୁ ଆଲିଙ୍ଗନ କରନ୍ତି ଆଉ ଆମକୁ ଛାଇ ଦିଅନ୍ତି। ନିହାତି ଭାବରେ ଆପଣ ରାସ୍ତାର ଦୁଇ ପାଖରେ ଗଛ ଥିବ ସେଭଳି ରାସ୍ତାରେ ନିହାତି ଯାଇଥିବେ, ଆଉ ଏଇ ଖରାବେଳେ ଯାଇଥିବେ, ଆଉ ଅନୁଭବ ବି କରିଥିବେ ଯେ ଅନ୍ୟ ରାସ୍ତା ଅପେକ୍ଷା ଯେତେବେଳେ ଆମେ ଗଛ ତଳେ ଯା ଆସ କରୁ ବା ଆମେ ଯେତେବେଳେ ଗଛ ତଳେ ରାସ୍ତା କ୍ରସ୍ କରୁଥାଉ ସେତେବେଳେ ଭାରି ଥଣ୍ଡା ଲାଗେ, ଆଉ ଏ ଯେଉଁ ଖରାର କଷ୍ଟଟା ଆମେ ସେତେ ବେଶୀ ଅନୁଭବ କରିପାରୁନା। ସତରେ ବାଟୋଇକୁ ଛାଇ ଟିକେ ଦେଇଦିଏ ସେଇ ଗଛ। ସେଇ ଗଛ ପାଇଁ କେତେ ଉପକାର ଆମେ ପାଇଛେ। ହସ୍ପିଟାଲରେ ତ ଅକ୍ସିଜେନ୍ ଆମେ ପଇସା ଦେଇକି କିଣୁଛେ, କିନ୍ତୁ ବାହାରେ ଆମ ଜୀବନ ବଞ୍ଚିବା ପାଇଁ ସବୁବେଳେ ମାଗଣାରେ ଅକ୍ସିଜେନ୍ ଦେଉଛି ସେଇ ଗଛ। କିନ୍ତୁ ଦୁଃଖର କଥା, ଆମର ଯାବତୀୟ ଆବଶ୍ୟକତା ପାଇଁ ସର୍ବପ୍ରଥମେ ନିଜକୁ ଜଳାଞ୍ଜଳି ଦେଇଦିଏ ସେଇ ଗଛ। ସେଇ ଗଛକୁ ମୂଳରୁ କାଟି ସାରିବା ପରେ ତାରି ମୂଳରେ ଟିକେ ବସି ପଡ଼ିବା ପାଇଁ ଇଚ୍ଛା ହୁଏ, କିନ୍ତୁ ଆଉ ସେତେବେଳେ ଛାଇ ଟିକେ ନଥାଏ। ଆମ ଜୀବନରେ ଯେମିତି ଶାନ୍ତି ଆଶ୍ୱାସନା ସବୁକିଛି ଦରକାର, ସେମିତି ଏହି ରାସ୍ତାରେ ଯିବାବେଳେ ଛାଇ ଟିକେ ନିହାତି ଦରକାର ହୁଏ, ଆଉ ସେଇ ଛାଇ ଆମକୁ ଏଇ ଗଛ ହିଁ ଦିଏ। ଆଉ ଯେତେ ଛାଇରେ ଠିଆ ହେଲେ ବି ଗଛର ଛାଇ ପରି ଶୀତଳତା ଆଉ କେହି ଦେଇପାରନ୍ତିନି। ସୋ ଫ୍ରେଣ୍ଡସ୍, ପୁଣି ଯିବା ମ୍ୟୁଜିକାଲ ସଫରରେ। ହମସଫର ଅଛି ଜ୍ୟୋତି ଆପଣଙ୍କ ସହିତ ପହଞ୍ଚୁଛି କିଛି ବ୍ୟୁଟିଫୁଲ ଟ୍ରାକ୍ ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦେଲ୍ ସେଇ ଦେଲ୍ତାକରେ।

ଶୋ ଚାଲିଛି ସୁରିଲ ଆଫ୍ଟରନୁନ୍ ଜ୍ୟୋତି ଅଛି ଆପଣଙ୍କ ସହିତ। ହଁ, ରାସ୍ତାର ଦୁଇ ପାଖରେ ଦୁଇଟା ଗଛ, ଦୁଇଟି ଗଛର ଡାଳ ପରସ୍ପରକୁ ଏମିତି ଛୁଇଁଛନ୍ତି ସତେ ଯେମିତି ଲାଗୁଛି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଛନ୍ତି। କୌଣସି କାରଣବଶତଃ ଗୋଟିଏ ପଟ ଗଛକୁ କଟାଯାଉଛି, ଗଛ ମୂଳରେ ଯେତେବେଳେ କୁରାଢ଼ୀର ମାଡ଼ ବସୁଛି ଆର ଗଛଟି ଥରି ଯାଉଛି। ସେମାନଙ୍କୁ ଦେଖି ଏମିତି ଅନୁଭବ ହେଉଛି ସତେ ଯେମିତି ଦୁଇ ଜଣ କଥା ହେଉଛନ୍ତି, ଆଜିଠାରୁ ଆଉ ତୁ ମୋତେ ଛୁଇଁ ପାରିବୁନି, ମୁଁ ତୋଠୁ ବହୁ ଦୂରକୁ ଚାଲିଯିବି, ତୋର ଡାଳ ଯେତେ ଲମ୍ବି ଲମ୍ବି ଗଲେ ବି ମୋତେ ଆଉ ତୁ ଖୋଜି ପାଇବୁନି। ବଞ୍ଚିଥିବା ଗଛଟି କହୁଛି, ହଁ ଏକଥା ସତ, ମୁଁ ତ ତୋତେ ପାଇବିନି, ତୋ ଛାଇରେ ଯେଉଁମାନେ ଟିକେ ଆଶ୍ରୟ ନେଉଥିଲେ ସେମାନେ ବି ଆଉ ତୋତେ ପାଇବିନି। ଆମେ ଦୁଇଜଣ ଦୁଇଜଣଙ୍କଠାରୁ ଦୂରରେ ଥିଲେ, ତଥାପି ତୁ ମୋତେ ଛୁଇଁ ପାରୁଥିଲୁ, ମୁଁ ତୋତେ ଛୁଇଁ ପାରୁଥିଲି, କିନ୍ତୁ ଏବେ ପରଠାରୁ ତୁ ମୁଁ ସମ୍ପୂର୍ଣ୍ଣ ଅଲଗା। ସତରେ ଆମେମାନେ ନିଜର ଆବଶ୍ୟକତା ପାଇଁ କ'ଣ ସବୁ କରିପକାଉଛେ? ଯେଉଁ ଗଛ ଛାଇ ତଳେ ବସି ଟିକେ ଆରାମ ନେଉଥିଲେ ଆଜି ସେହି ଗଛ କଟା ଚାଲିଛି। ଯେଉଁ ଗଛ ଆମକୁ ଶାନ୍ତିରେ ରହିବା ପାଇଁ, ଜୀବନ ବଞ୍ଚିବା ପାଇଁ ଅମ୍ଳଜାନ ଦେଉଥିଲା ସେହି ଗଛକୁ ଆମେ କାଟି ଚାଲିଛେ। ଯେଉଁ ଗଛ ବର୍ଷା ହେବାରେ ସାହାଯ୍ୟ କରୁଛି, ପୃଥିବୀରେ ଜଳଚକ୍ରର ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଚେଷ୍ଟା କରୁଛି, ଆମକୁ ଜୀବନ ଦେବାକୁ ଚେଷ୍ଟା କରୁଛି, ଆମ ଜୀବନକୁ ସୌଖୀନରେ ଭରପୁର କରିବା ପାଇଁ ଚେଷ୍ଟା କରୁଛି, ସେହି ଗଛକୁ ଆମେ ନଷ୍ଟ କରି ଚାଲିଛେ। ବାଟୋଇକୁ ଯେମିତି ଛାଇ ଦରକାର, ସେମିତି ଛାଇ ବୋଧହୁଏ ଭବିଷ୍ୟତରେ ଆଉ ମିଳିବନି, ତେଣୁ ଆମେ ମିଳିବନି ବୋଲି କହି ଚୁପ୍ ବସିଯିବାଟା ଭୁଲ ହେବ। ଚେଷ୍ଟା କରିବା ଏଇ ଛାଇ କେବେ ବି ଆମଠାରୁ ଦୂରକୁ ନ ଯାଉ, ତା ମାନେ ଆମେ ଅଧିକରୁ ଅଧିକା ଗଛ ଲଗାଇବା। ସତରେ ସେହି ଗଛ ଯେତେବେଳେ ଆମ ଆଖି ଆଗରେ ଧୀରେ ଧୀରେ ବଢ଼ି ଡେଙ୍ଗା ଡେଙ୍ଗା ହେଇ ଚାଲିଥିବ, ତାର ଡାଳଗୁଡ଼ିକ ଚାରିଆଡ଼କୁ ବିସ୍ତାର କରୁଥିବ, ସେସବୁକୁ ଦେଖିଲେ ଭାରି ଆନନ୍ଦ ଲାଗେ। ଯେକୌଣସି ଖାଲି ଜାଗାଟିରେ ଯଦି ଗଛଟେ ଲଗାଇଦେବା, ସୁବିଧା ଅସୁବିଧାରେ ବା ରାସ୍ତା କଡ଼ରେ ଗଛଟି ଯଦି ଥାଏ, ସୁବିଧା ଅସୁବିଧାରେ ତାର ଛାଇ ହିଁ ଆମକୁ କାମରେ ଆସେ। ତେଣୁ ଚେଷ୍ଟା କରିବା ନିଜର ଆବଶ୍ୟକତାକୁ ଟିକେ ଲିମିଟ୍ ଭିତରେ ରଖିବା ପାଇଁ। ହଁ, ଯେତିକି ଆବଶ୍ୟକ ସେହି ହିସାବରେ ଚଳିବା, ଆବଶ୍ୟକତାଠାରୁ ଅଧିକା ଖର୍ଚ୍ଚ କରିବା ବା ଅଧିକ ସରଞ୍ଜାମ ବ୍ୟବହାର କରିବାଠାରୁ ନିଜକୁ ଟିକେ ଦୂରେଇ ରଖିବା।

ଜନସଂଖ୍ୟା ବି ବଢୁଛି, ସେହି ହିସାବରେ ଆମର ଘରଦ୍ୱାର ତିଆରି କରିବା, ଆମର ଆସବାବପତ୍ର ସବୁ ପାଇଁ ଅର୍ଥର ଆବଶ୍ୟକତା ରହିଛି, କାଠର ଆବଶ୍ୟକତା ରହିଛି, ସେଥିପାଇଁ ଗଛ ନିଜକୁ ତ୍ୟାଗ କରି ଚାଲିଛି। ତେଣୁ ଆମେ ଚେଷ୍ଟା କରିବା ଆମର ଆବଶ୍ୟକତାଟାକୁ ଟିକେ ସୀମିତ ରଖିବା ପାଇଁ। ଆଉ ଏଇ କାମ ଆମେ ନିଜେ ନିଜ ମନ ଭିତରୁ ହିଁ କରିପାରିବା, ନିଜ ସହିତ ଶପଥ ନେବାକୁ ପଡ଼ିବ ଆଉ ପ୍ରତିଶ୍ରୁତି ନିଜେ ନିଜକୁ ହିଁ ଦେବାକୁ ପଡ଼ିବ। କାହିଁକି ନା ଆମର ପ୍ରକୃତିକୁ ଆମେ ବଞ୍ଚାଇ ପାରିବା, ଯେତେବେଳେ ଆମେ ବାଟୋଇ ହେବା ଆମ ଛାଇ ପାଇଁ ଆମକୁ ହିଁ ଗଛ ଲଗାଇବାକୁ ପଡ଼ିବ। ନହେଲେ ଆମର ଉତ୍ତର ପିଢ଼ି ଗଛର ଛାଇ ଟିକେ ବି ପାଇବା କଷ୍ଟ ହୋଇଯିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋଗା ଡାକ ଦିଲ୍ ସି ଦିଲ୍ ତାକ୍।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ। ଭାବି ଭିଭି ରାମଜୀ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୂର୍ଜନର ବାର୍ତ୍ତା ନେଇ ଆଜି ଏହି ଦିବସ ପାଳନ କରାଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ମୁଖ୍ୟ ସମ୍ବାଦ ଶେଷ ହେଲା, ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଲିନ୍ ବୋକାଟକ୍ ଦିଲ୍ ସି ଦିଲ୍ ତକ୍ ଆପଣଙ୍କର ଅପେକ୍ଷା ଶେଷ ହୋଇଛି ଆରମ୍ଭ କରିବା ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ତ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଆଜି ଢେର ସାରା କଥା ହେବା ପାଇଁ ତେବେ ପ୍ରଥମେ ନମ୍ବରଟି କହି ରଖୁଛି 0671-230-3153 ବାକି ରହିଲା ଟପିକ୍ର କଥା ମାନେ ସମର ଚାଲିଛି ଖରାଦିନ ଚାଲିଛି ପିଲାମାନଙ୍କର ସ୍କୁଲ କଲେଜ ସବୁ ଛୁଟି ବି ହେଇସାରିଲାଣି ହଁ ଆଉ ଅଳ୍ପ କିଛି ହୋମୱାର୍କ ଆସୁଛି ଯାହାକୁ କରିବାକୁ ବି ପଡ଼ୁଛି ତଥାପି ସମର ଭ୍ୟାକେସନ୍ ଆସେ ମାନେ ଆମମାନଙ୍କ ଭିତରେ ଗୁଡ଼ାଏ ପ୍ଲାନିଂ ଆମେ ନିଜେ ନିଜେ ତିଆରି କରୁ ନହେଲେ ଫ୍ୟାମିଲି ମେମ୍ବର୍ସଙ୍କ ସହିତ କିଛି ପ୍ଲାନିଂ ନିହାତି ଭାବରେ ଆମେ କରୁ ତେବେ ଆଜିର କ୍ୱେଶ୍ଚିନ୍ ହେଉଛି ଯେ ସମର ଭ୍ୟାକେସନ୍ରେ ମାନେ ଏଇ ଯେଉଁ ଖରା ଛୁଟି ଗ୍ରୀଷ୍ମ ଅବକାଶ ଯାହା ଏଥରକ ମିଳିଛି ସେଥିରେ କ'ଣ ରହିଛି ଆପଣଙ୍କର ପ୍ଲାନିଂ ସେୟାର କରିପାରିବେ ଆମ ସହିତ ନମ୍ବରଟି ଆଉଥରେ କହି ରଖୁଛୁ 0671-230-3153 ଆପଣଙ୍କ କଲ୍ର ଅପେକ୍ଷାରେ ଜ୍ୟୋତି ଅଛି ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଇଁ

0: ଦିନ ଛବି ଆଙ୍କେ ଛାତିରେ ମୋର କେମିତି ଭୁଲିବି ତାକୁ ହୃଦୟରୁ ମୋର ହୃଦୟର କାନଭାସରେ ସେ କରିଛି ଘର ରାଜନଗର। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁସ୍ତି।
1: ଭେରି ଗୁଡ୍ ଇଭିନିଂ, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ? ସମର ଭ୍ୟାକେସନକୁ ଏଥରର ସମର ଭ୍ୟାକେସନ ଯାହା ଗ୍ରୀଷ୍ମ ଅବକାଶ ରହିଛି ତାକୁ କେମିତି କାଟିବେ ବୋଲି ପ୍ଲାନ କରିଛନ୍ତି?
0: ଏଥର ସମର ମାନେ ଏଇ ଯୋଉ ସମର ଭ୍ୟାକେସନରେ ଛୁଟିରେ ଭାବିଥିଲି ଯିବି ବୋଲି, କେନ୍ଦ୍ରାପଡା ଯିବି ବୋଲି ଭାବିଥିଲି ବୋଉ ମୋ ବୋଉ ସାଙ୍ଗରେ, ଆଉ ବଳଦେବ ଯିଏ ଯାଇଥାନ୍ତି ଠାକୁର ଦର୍ଶନ କରିଥାନ୍ତି, ଆଉ ତାପରେ ସମ୍ବଲପୁର ଯିବାର ବି ଇଚ୍ଛା ଥିଲା, ସମଲାଇ ଯାଇଥାନ୍ତି ବୋଉର ମୋର, ଆଉ କିନ୍ତୁ ସେସବୁକୁ ବାତିଲ କରିବାକୁ ପଡୁଛି କାହିଁକି ମୋ ହାତଟା ଖଣ୍ଡିଆ, ଯାହାଫଳରେ ଶୁଖିନି ଆଜି ପର୍ଯ୍ୟନ୍ତ, ତ ସେଥିପାଇଁ ଟିକେ ଯାଇପାରୁନି, ଆଉ ବୋଉକୁ ନେଇକି ସାଙ୍ଗରେ ବୁଲିବାକୁ ନେଇପାରୁନି, ସେଥିପାଇଁ ମନ ବି ବହୁତ ଦୁଃଖ ଅଛି। ତଥାପି ଆଶା ରଖିଛି ଯଦି ହାତ ଯୋଉଦିନ ଭଲ ହବ ତା ଭିତରେ ବୋଉକୁ ବୁଲିବାକୁ ନେଇକି ଯିବି ଆଉ।
1: ଆଚ୍ଛା, ନିଜର ଯତ୍ନ ନିଅନ୍ତୁ, ହାତ ଶୀଘ୍ର ଭଲ ହେଇଯାଉ, ଶୀଘ୍ର ମାଙ୍କ ସହିତ ବୁଲିବାକୁ ଯାଆନ୍ତୁ।
0: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ଆମକୁ କଲ୍ କରିଥିବାରୁ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ରହୁଛି, ନମସ୍କାର।
1: ନମସ୍କାର। ତେବେ କୌଣସି ଅସୁବିଧା ବଶତଃ ବି ବେଳେବେଳେ ଆମର ପ୍ଲାନିଂ ଗୁଡ଼ାକ ଫସର ଫାଟିଯାଏ, ଆମେ ଯାହା ଭାବିଥାଉ ସେ କଥା କରିପାରୁନା। ତଥାପି ଏସବୁ ସମୟରେ ମନ ଦୁଃଖ କରିବାର ନାହିଁ, କେମିତି ଆଉ କ'ଣ କରିପାରିବା, ନୂଆ ପ୍ଲାନିଂସ କିଛି, ଯେ ଅସୁବିଧା ପରେ ବି ଆମେ ଆଖପାଖରେ କିଛି କାମ ଯଦି କରିପାରିବା, ନିଜର ପରିବେଶ ପାଇଁ କିଛି କରିପାରିବା, ତା ବି ଭ୍ୟାକେସନରେ ଗୋଟେ ଭାଲୁଏବଲ ଟାଇମ୍ ଆମେ ଦେଇପାରିବା ବୋଲି ମୋର ମତ। ତଥାପି ଆମେ ନେକ୍ସଟ କଲ୍କୁ ଅପେକ୍ଷା କରିବା ଭିତରେ ପହଞ୍ଚୁଛି ଗୋଟେ ସୁନ୍ଦର ଟ୍ରାକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେଇ ଦିଲ୍ତାକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ହ୍ୟାଲୋ
1: ହ୍ୟାଲୋ ନମସ୍କାର ସୋନିତା ପୁଷ୍ଟି କଟକରୁ କହୁଛି
0: ନମସ୍କାର କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
1: ପନ୍ଦର ମସିହା କଥା ମୁଁ କହୁଛି ମୁଁ ପନ୍ଦର ମସିହାରେ ଯାଇଥିଲି ଆଉ ଆଉ ଯାଇ କେତେ ଦିନ ହେଲାଣି କେତେ ବର୍ଷ ହେଇଗଲାଣି ଆସିକି ବୁଝି ହେଲାଣି ଭାବୁଛି ଏବେ ଯିବି ବୁଲିବାକୁ ଆଉ ଏଇ ସଂକ୍ରାନ୍ତି ଆସିଛି ଯୋଉ ଆଉ
0: ବହୁତ ସୁନ୍ଦର ବହୁତ ସୁନ୍ଦର ବହୁତ ସୁନ୍ଦର କଥା କହିଲେ ଯେ ସମୟର କିଛି ଗୋଟେ ତ ପ୍ଲାନିଂ ରଖିଛନ୍ତି ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ ତେବେ ଆପଣଙ୍କର ଏଇ ସମର ଭ୍ୟାକେସନ୍ରେ କ'ଣ ରହିଛି ପ୍ଲାନିଂ ସେଇ ବିଷୟରେ ବି ଆମ ସହିତ କଥା ହେଇପାରିବେ ସେୟାର କରିପାରିବେ ତାକି ଅନ୍ୟମାନେ ବି ଶୁଣିପାରିବେ ଯେ ଆପଣଙ୍କର କ'ଣ ପ୍ଲାନିଂ ସେହି ହିସାବରେ ନିଜେ ବି ହୁଏତ କିଛି ପ୍ଲାନ୍ସ କରିପାରନ୍ତି ଯେଉଁମାନେ ପ୍ଲାନିଂ କିଛି କରିନାହାନ୍ତି ତେବେ ପହଞ୍ଚୁଛି ଆଉ ଗୋଟିଏ ସୁନ୍ଦର ଟ୍ରାକ୍ ଆପଣଙ୍କ ପାଇଁ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବ୍ରେନ୍ ବୁକ୍ ଆଟାକ୍ ଦିଲ୍ ସେହି ଦିଲ୍ ତାକ୍ ଶୋ ଚାଲିଛି ଡାଇଲି ଲାଇଭ୍ ଚିଟ୍ ଚାଟ୍ ଆମ ସହିତ ଲିସନର ୱାନ୍ ବାଇ ୱାନ୍ ଯୋଡ଼ି ହେଉଛନ୍ତି ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି କୋଉଠୁ କରିଛନ୍ତି
1: ହ୍ୟାଲୋ
0: ହ୍ୟାଲୋ
1: ମ୍ୟାଡାମ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ବୁଲୁ ପଟ୍ଟନାୟକ କହୁଥିଲି ଘସିପୁର ଆନନ୍ଦପୁର କେଉଁଝର
0: କଣ କହିବେ ଆଜିର ଟପିକ ବିଷୟରେ
1: ମ୍ୟାଡାମ ଆଜିର ଟପିକଟା କଣ
0: ହ୍ୟାଲୋ
1: ଆଜ୍ଞା
0: କୁହନ୍ତୁ ହ୍ୟାଲୋ
1: ହ୍ୟାଲୋ
0: ଶୁଣିପାରୁଛନ୍ତି
1: ଆଜ୍ଞା
0: ଶୁଣିପାରୁଛନ୍ତି ଆମ କଥା

0: ଆପଣଙ୍କ ପାଖରେ ପହଞ୍ଚୁଛି ତ?
1: ହ୍ୟାଲୋ
2: ହ୍ୟାଲୋ
0: ଆଜ୍ଞା, ଆମ କଥା ଆପଣଙ୍କ ପାଖରେ ପହଞ୍ଚୁଛି ତ?
2: ଆଜ୍ଞା ଶୁଭୁ ନାହିଁ ଟିକେ।
0: କୌଣସି କାରଣବଶତଃ ଫୋନ୍ଟି କଟିଯାଇଛି, ତେବେ ଅପେକ୍ଷା କରରେ ରହିବା ନେକ୍ସଟ କଲ୍ର।

0: ତାଙ୍କର ପଢା ଆଉ ହାମ୍ପର ହୁଏନି, ତେଣୁ ଆମକୁ ଟିକେ ସମୟ ବାହାର କରି ସେ ସମୟରେ ତାଙ୍କ ସହିତ
1: ପଢାପଢି ତ ସରିଗଲାଣି ସବୁ ପିଲାଙ୍କର,
0: ଆଜ୍ଞା,
1: କିନ୍ତୁ ଏମିତିରେ ସେମାନେ ବାହାର ଯିବାକୁ ପଡେ, ବୁଲାବୁଲି କରି ଯାଇକି ଆସିବାକୁ ପଡିବ ଆଉ କଣ କରାଯିବ, ଗାଁକୁ ଯିବାକୁ ପଡିବ, ଆଉ ଟିକେ ସେଆଡେ ଅଲଗା ଜାଗା ସବୁ ରହିଛି, ଯୋଉ ପୀଠ ଅଛି ଯୋଉ ଆମର ବୁଲାବୁଲି କରିବା
0: ନିହାତି ନିହାତି ସମସ୍ତଙ୍କ ସହିତ
1: କରିବାକୁ ପଡିବ, ଯାଇକି ବୁଲାବୁଲି
0: ନିହାତି ସମସ୍ତଙ୍କ ସହିତ ବୁଲାବୁଲି କରନ୍ତୁ,
1: ମଜାରେ ଯିବାକୁ ପଡିବ, ଛୁଟି ଭିତରେ ହିଁ ଯାଇ ବୁଲାବୁଲି କରିକି ଆସିବାକୁ ପଡିବ ଆଉ କ'ଣ।
0: ନିହାତି ଅତି ସୁନ୍ଦର ପ୍ଲାନିଂ କରିଛନ୍ତି, ବୁଲାବୁଲି କରନ୍ତୁ ଘର ଲୋକଙ୍କ ସହିତ, ଗୋଟେ ବଢିଆ ଇମୋସନାଲ ବଣ୍ଡିଂ ବି ସେମାନଙ୍କ ସହିତ ଆପଣଙ୍କର କ୍ରିଏଟ୍ ହବ, ପିଲାମାନେ ଆପଣଙ୍କୁ ବୁଝିବା ପାଇଁ ଆହୁରି ସମୟ ପାଇଯିବେ ଆପଣଙ୍କ ସହିତ ମିଶିଲା ପରେ, ବହୁତ ସୁନ୍ଦର ପ୍ଲାନିଂ କରିଛନ୍ତି, ରହୁଛୁ, ଧନ୍ୟବାଦ,
1: ନମସ୍କାର, ଜୟ ଜଗନ୍ନାଥ,
0: ଜୟ ଶ୍ରୀ ଜଗନ୍ନାଥ। ତେବେ ସମର ଭ୍ୟାକେସନର ପ୍ଲାନିଂ ଏମିତି କିଛି ଥାଏ, ଘର ଲୋକଙ୍କ ସହିତ କିଛି ସମୟ କାଟିବା, ଯଦି କୁଆଡେ ସେତେ ବେଶୀ ଯାଇ ହେଉନି, ଖରା ଗରମ ହେଉଛି, ସମସ୍ତେ ବି ବୁଲିବାକୁ ଯିବାକୁ ପସନ୍ଦ କରନ୍ତିନି ଗରମରେ, ଘରେ ବସି ଘର ଲୋକଙ୍କ ସହିତ ସମୟ କାଟିବା, ଭଲ ମନ୍ଦ ରୋଷେଇ କରି ଖାଇବା, ଏକାଠି ସମୟ ବିତେଇବା, ମଜାମସ୍ତି କରିବା ବି ସମର ଭ୍ୟାକେସନର ପ୍ଲାନିଂ ହୋଇପାରେ। ତେବେ ଆପଣ କ'ଣ କରିଛନ୍ତି ସମର ଭ୍ୟାକେସନର ପ୍ଲାନିଂ ସେ ବିଷୟରେ ସେୟାର କରିପାରିବେ ଆମ ସହିତ ଆଉ ଆମର ସମସ୍ତ ଶ୍ରୋତାଙ୍କ ସହିତ। ତେବେ ନମ୍ବରଟି ହେଉଛି 0671230315।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସେଇ ଦଲ ତାକ ଶୋ ଚାଲିଛି ଡାଲି ଲାଇଫ୍ ଚିଟ୍ଚାଟ୍ ଆଜିର ପ୍ରଶ୍ନ ରହିଛି ସମର ଭ୍ୟାକେସନ୍ର ପ୍ଲାନିଂ ସବୁ କ'ଣ ରଖିଛନ୍ତି ଲାଗୁଛି ଆଜି ଟିକେ କମ୍ କଲ୍ ଆସୁଛି ମାନେ ଆମର ଶ୍ରୋତାମାନେ ବୋଧହୁଏ ପ୍ଲାନିଂ ବେଶୀ କିଛି କରିନାହାନ୍ତି ପିଲାବେଳେ ତ ଖରାଦିନ ବହୁତ ଭଲରେ ଭଲରେ କଟି ଯାଉଥିଲା ଯଦି ଘରେ ରହୁଥିଲେ ଘରକୁ ପିଇସିଙ୍କର ପିଲାମାନେ ପିଇସିମାନେ ଆସିଯାଉଥିଲେ ନହେଲେ ଆମେମାନେ ଯାଉଥିଲେ ମାମୁଁ ଘରକୁ ଏମିତି ଅନେକ ମେମୋରି ରହିଛି ସେ ଭିତରେ ନେଇନେବା ଆଉ ଗୋଟିଏ କଲ୍

ଖରାଦିନର ଅନେକ ସ୍ମୃତି ଆମମାନଙ୍କ ମନ ଭିତରେ ରହିଛି, ତେଣୁ ଆମେମାନେ ଚେଷ୍ଟା କରିବା ଆମମାନଙ୍କ ପାଖରେ ଯଦି ଆମର ପିଲାମାନେ ଅଛନ୍ତି ସେମାନଙ୍କୁ ସେଇ ପିଲାଦିନ ଥରଟି ହେଉ ଅନୁଭବ କରିବା ପାଇଁ। ଆମର ପିଲାଦିନ ବହୁତ ମଜାରେ ମଜାରେ କଟିଯାଉଥିଲା, ଭାଇ ଭଉଣୀଙ୍କ ସହିତ, ବନ୍ଧୁବାନ୍ଧବଙ୍କ ସହିତ ଖାଇ ପିଇ ମୌଜ ମସ୍ତି କରି ଆମ୍ବ ତୋଟାରେ ବୁଲି ପୋଖରୀ ହୁଡ଼ାରେ ବୁଲି ମନ ଖୁସି କରୁଥିଲେ। କିନ୍ତୁ ଆଜିକାଲି ମୋବାଇଲ ଫୋନ୍ ହାତରେ ଆସିବା ପରଠାରୁ ସବୁ ମୌଜ ମଜଲିସ୍ ଯେମିତି କୁଆଡ଼େ ଉଭେଇ ଯାଇଛି, ଆମେ ସବୁବେଳେ ସେହି ଯନ୍ତ୍ରର କଏଦ ଭିତରେ ରହିଯାଇଛୁ ଆଉ ସେହି ଯନ୍ତ୍ର ହିଁ ଆମକୁ କଣ୍ଟ୍ରୋଲ କରିଚାଲିଛି। ତେଣୁ ଏଇଥର ଖରା ଛୁଟି ବା ଏଇଥର ଯାହା ସମର ଭ୍ୟାକେସନ୍ ରହିଛି, ରଜ ଛୁଟି ରହିଛି, ତାକୁ ଫୁଲ୍ ଟୁ ଏନ୍ଜୟ କରିବାକୁ ଚେଷ୍ଟା କରିବା ଆଉ ପୁରା ସୁନ୍ଦର ମେମୋରିଟି ତିଆରି କରିବା। ତେବେ ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଶୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ନେକ୍ସଟ କଲର୍ ଆମ ସହିତ ଅଲରେଡି ଯୋଡ଼ି ହେଇଯାଇଛନ୍ତି ଦେଖିବା କିଏ କଲ୍ କରିଛନ୍ତି କୋଉଠୁ କଲ୍ କରିଛନ୍ତି ହ୍ୟାଲୋ ହ୍ୟାଲୋ ହ୍ୟାଲୋ

0: ସେମିତି କିଛି ନାହିଁ, ଯେମିତି ଏବେ ଟିକେ ଆଗରୁ କହିଲେ ଯେ ଆମକୁ କଲ୍ କରିବା ପାଇଁ ସାହସ ହୁଏନି, କଣ ପାଇଁ ସାହସ ହୁଏନି?
1: ଆଜ୍ଞା
0: ହ୍ୟାଲୋ,
1: କଣ କହିଲେ ବାପା?
0: ଯୋଉ କହିଲେ ଯେ ଆମକୁ କଲ୍ କରିବା ପାଇଁ ଟିକେ ଦମ୍ ପାଏନି, କାହିଁକି ଦମ୍ ପାଏନି?
1: ନାଇଁ ମୁଁ ପ୍ରକୃତରେ ବାପା କଣ, ଯେକୌଣସି ଗୋଟେ ପ୍ରୋଗ୍ରାମ ହେଲେ ପ୍ରୋଗ୍ରାମ ଗୋଟେ ଜୋସ୍ ଥାଏ ଆଜ୍ଞା, ସେଇ ସମୟରେ ଗ୍ରାହକ ଟିକେ ଭିଡ଼ ତ ଟିକେ ଆପଣଙ୍କ ସହିତ କଥା ହେଇପାରିବେନି ଆଜ୍ଞା,
0: ବିଜନେସ ପାଇଁ ଟିକେ ବ୍ୟସ୍ତ ରୁହନ୍ତା ସେଥିପାଇଁ କଲ୍ କରିପାରନ୍ତିନି
1: ଆଜ୍ଞା।
0: ଆଚ୍ଛା ଆଚ୍ଛା, ବହୁତ ଧନ୍ୟବାଦ ଆଜି ସମୟ ବାହାର କରିକି ଟିକେ କଲ୍ କରିଛନ୍ତି। ଆଜି ପ୍ରଥମ ଥର କଲ୍ କରିଛନ୍ତି, ଯା ହଉ ସାହସ କରିକି ମାନେ ଆଜି ସମୟ ବାହାର କରିକି କଲ୍ଟି ଲଗେଇଛନ୍ତି ଆଉ ଲାଗିଯାଇଛି।
1: ଆଜ୍ଞା
0: ବହୁତ ବହୁତ ଧନ୍ୟବାଦ, ଆମକୁ ସବୁଦିନ ଶୁଣୁଛନ୍ତି ଆଉ କଲ୍ ବି ଆଜି ଲଗେଇଲେ, ନେକ୍ସଟ ଟାଇମ୍ କଲ୍ କରିବେ ନିହାତି,
1: ଦେଖିବା ଚେଷ୍ଟା କରିବା ଯଦି ଫୋନ ଲାଗିଲା ପୁଣି ଆଉ ଥରେ କଥା ହେବି ଆପଣଙ୍କ ସହିତ ଆଜ୍ଞା।
0: ନିହାତି ନିହାତି, ବହୁତ ସୁନ୍ଦର କଥା, ଆପଣଙ୍କର ଇଣ୍ଟରଭ୍ୟୁ ଭାରି ବଢିଆ ଥିଲା, ରହୁଛି, ଧନ୍ୟବାଦ,
1: ରହିଲି ବାପା, ନମସ୍କାର।
0: ନମସ୍କାର ଭାଇ, ଏଥିରେ କାର୍ତ୍ତିକ କଟକରୁ ଫୋନ କରିଥିଲେ ଆଉ ୟାଙ୍କର ପ୍ରଥମ କଲ୍ ଲାଗିଛି ଆମ ପାଖକୁ, ମାନେ ଲଗେଇଛନ୍ତି ଯେହେତୁ ବ୍ୟସ୍ତ ରୁହନ୍ତି କଲ୍ କରିପାରନ୍ତିନି, ଆଉ ପୁରା ମଜାରେ ମଜାରେ କହିଲେ ଯେ ବୁଲିବାକୁ ଯିବେ ଶ୍ୱଶୁରଙ୍କ ଘରକୁ, କେବେ ଯାଇନାହାନ୍ତି ମାନେ 20 ବର୍ଷ ଭିତରେ 4-5 ଥର ଯାଇଛନ୍ତି ବୋଲି କହିଛନ୍ତି। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।

0: हेलो हेलो
1: हेलो
0: हेलो
1: हेलो
0: सुनी पारुछंती। हेलो
1: हेलो
0: नमस्कार,
1: नमस्कार मैडम।
0: किए कहुछंती, कोठु कहुछंती?
1: गुल्लुपट नाई घसीपुर आनंदपुर केन्दुझर कहूँ।
0: अच्छा, आपणकर कॉल टी कटिगला।
1: आज्ञा कटि जाऊछि टिके।
0: ଆଜ୍ଞା ଆଜ୍ଞା, କ'ଣ କୁହନ୍ତୁ, ଆଜିର ଟପିକ୍ ବିଷୟରେ କୁହନ୍ତୁ, ବର୍ତ୍ତମାନ ତ ଶୁଣାଯାଉଛି, କୁହନ୍ତୁ।
1: ପୂର୍ବ ବର୍ଷ ଭଳି ଏ ବର୍ଷ ଖରାଦିନ ଜଣାପଡୁନାହିଁ, ଖରା କମ୍ ଅଛି, ଆଉ ମଝିରେ ମଝିରେ ବର୍ଷା ହେଉଛି, ଆଉ ବର୍ତ୍ତମାନ ମଧ୍ୟ ଆନନ୍ଦପୁରରେ ବର୍ଷା ଚାଲିଛି, ତେଣୁ
0: ଆଚ୍ଛା
1: ଲୋକମାନେ ମଧ୍ୟ ସଚେତନ ହେଇଗଲେଣି ଖରାକୁ।
0: ଆଜ୍ଞା,
1: ଯେତେବେଳେ ପ୍ରବଳ ଖରା ହେଉଛି ବା ଅଂଶୁପାତ ହେଉଛି, ଲୋକମାନେ ବହୁତ ସଚେତନ ହେଇଗଲେଣି, ତେଣୁ ଏ ବର୍ଷ ଖରାଦିନ ଜଣାପଡୁନାହିଁ, ତଥାପି ଆହୁରି ମାସେ ଅଛି, ଖରା ହବାର ସମ୍ଭାବନା ଅଛି, ତେଣୁ ଲୋକମାନେ ଯେହେତୁ ସଚେତନ ହେଲେ, ଖରା ହେଲେ ମଧ୍ୟ ଲୋକମାନଙ୍କୁ ସେତେଲା ବାଧିବ ନାହିଁ, ବର୍ତ୍ତମାନ ସୁଦ୍ଧା ଖରା କମ୍ ଅଛି।
0: ଆଜ୍ଞା, ତେବେ କଣ ଖରା ଛୁଟିର ପ୍ଲାନିଂ ରହିଛି ଏଥର?
1: ଖରା ଛୁଟିରେ ମୋର କିଛି ପ୍ଲାନିଂ ନାହିଁ, କୌଣସି ବର୍ତ୍ତମାନ ମୋର ପ୍ଲାନିଂ ନଥାଏ। ମୁଁ ଯେତେବେଳେ ଯୁବକ ଥିଲି, ଯେତେବେଳେ ଅଂଶୁଘାତ ହଉଥିଲା, ପ୍ରବଳ ଖରା ହଉଥିଲା, ସେଇ ସମୟରେ କଟକ ଭୁବନେଶ୍ୱର ମୁଁ ବହୁତ ମ୍ୟାଚ୍ ଅମ୍ପାୟାରିଂ କରିଛି, କିନ୍ତୁ ବର୍ତ୍ତମାନ ମୁଁ ଅମ୍ପାୟାରିଂରୁ ରିଟାୟାର କରିବା ପରେ ଖରାଦିନକୁ ମୋର କିଛି ପ୍ଲାନିଂ ନାହିଁ। ମୋ ଦେହ ମଧ୍ୟ ଟିକେ ଦେହ ଯଦିଓ ଭଲ ଅଛି, ଘଣ୍ଟା ଅପରେସନ ହେଲା ପରେ ଗୋଡ଼ ଦୁଇଟା ଚାଲୁନାହିଁ, ଛୋଟେ ଛୋଟେ ଚାଲୁଛି, ତେଣୁ କୁଆଡେ ମୁଁ ଆଉ ଯାଉନି, ଘରେ ରହୁଛି, ପ୍ଲାନିଂ କିଛି ନାହିଁ।
0: ଘରେ ନିହାତି ଘର ଲୋକଙ୍କ ସହିତ ଏକାଠି ସମସ୍ତେ ରୁହନ୍ତୁ, ସମୟ ବିତାନ୍ତୁ ଖରା ଛୁଟିରେ, ସେଇଟା ବି ଗୋଟେ ସୁନ୍ଦର ସମୟ ରହିବ ଆପଣଙ୍କ ପାଇଁ। ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ। କୁହନ୍ତୁ,
1: ନମସ୍କାର
0: ନମସ୍କାର।

0: हेलो हेलो हेलो हेलो
1: Listen, you are speaking.
0: ସୋ ଫ୍ରେଣ୍ଡସ୍, ଏଇଠି ଗୋଟେ ଛୋଟିଏ ରିକ୍ୱେଷ୍ଟ ଆମମାନଙ୍କ ତରଫରୁ ଆପଣଙ୍କ ପାଇଁ ରହିବ ଯେ ଯେଉଁମାନେ ବ୍ୟସ୍ତ ରହୁଛନ୍ତି, ଟିକେ ଅସୁବିଧା ପାଇଁ ଆମକୁ କଲ୍ କରିପାରୁନାହାନ୍ତି,

0: ବହୁବାର କଲ୍ କରିବା ପରେ ମଧ୍ୟ ଆମ ସହିତ କନେକ୍ଟ ହେଇପାରୁନାହାନ୍ତି, ସେମାନଙ୍କର ମନ ବହୁତ ଖରାପ ହେଉଛି। ତେଣୁ ଯେଉଁମାନେ କଲ୍ କରିବାକୁ ଚାହୁଁଛନ୍ତି ନିହାତି ଭାବରେ ନିଜର ସମୟ ବାହାର କରିକି ଟିକେ କଲ୍ କରନ୍ତୁ, ଯାହାଦ୍ୱାରା ଆମର କାର୍ଯ୍ୟକ୍ରମ ବି ଆହୁରି ସୁନ୍ଦର ହେଇପାରିବ, ଲୋକମାନେ ଆପଣଙ୍କର କଥା ଶୁଣିପାରିବେ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ
1: ମାୟା ମରି ନା ମନ ମରା ମର ମର ଗୟା ଶରୀର। ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ପ୍ରଶାନ୍ତ କହୁଥିଲି ରାଜା କଟକରୁ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ମାମା ଆକାଶବାଣୀ ଅଛି ତ, ସିଏ ପଜିଟିଭ ଆଟିଚ୍ୟୁଡ୍ ସବୁ ମୁହୂର୍ତ୍ତରେ ସେୟାର କରୁଛି, ତ ସିଏ ହଉଛି ସବୁଠୁ ବଡ ଟୁର।

0: ତେବେ ସମର ଭ୍ୟାକେସନରେ ଯଦି ଏମିତି କିଛି ବୁଲାବୁଲିର ପ୍ଲାନିଂ ହେଇପାରୁନି, ବାହାରକୁ ଯିବାର ପ୍ଲାନିଂସ କିଛି ନାହିଁ, ଘର ଲୋକଙ୍କ ସହିତ ସମୟ ବିତାନ୍ତୁ, ସାଙ୍ଗସାଥୀଙ୍କ ସହିତ ସମୟ ବିତାନ୍ତୁ, ଯେଉଁମାନେ ଆପଣଙ୍କର ହିତାକାଂକ୍ଷୀ ଅଛନ୍ତି, ଯେଉଁମାନେ ହୃଦୟରୁ ଆପଣଙ୍କର ମଙ୍ଗଳ ଚାହାନ୍ତି, ସେମାନଙ୍କ ସହିତ ମଧ୍ୟ କିଛି ସମୟ କାଟନ୍ତୁ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ
1: କହୁଛନ୍ତି? କଲରଫୁଲ ଗୁଡ ଆଫ୍ଟରନୁନ, ମୁଁ ସୋମନାଥ ସାହୁ କହୁଥିଲି, ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ମ୍ୟାଡାମ
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ମ୍ୟାଡାମ ଏତେ ବଢିଆ ଟପିକ ରଖିଥିଲେ, ମୁଁ ପିଲାଙ୍କୁ ପଢ଼ାଉଥିଲି, ବାଧ୍ୟ ହେଇକି ଆପଣଙ୍କୁ କଲ୍ କଲି। ଆଜି ଗୋଟେ ସୋମବାର, ଆଜି ଏତେ ଭଲ ଦିନରେ ମୁଁ ଆପଣଙ୍କୁ ଫୋନ କଲି। ଆଜି ପ୍ରଯୁକ୍ତି ବିଦ୍ୟା ଦିବସ, ଆଉ ଆମର ମାନ୍ୟର ପ୍ରଧାନମନ୍ତ୍ରୀ ଯୋଉ ସୋମନାଥ ମନ୍ଦିରକୁ ଯୋଉ ଏତେ ଭଲ ଭାବରେ ରୂପରେଖ ଦେଲେ, ମୁଁ ମାନେ ସେ ଆପଣ ବି ଏତେ ବଢିଆ ସେ ଉପସ୍ଥାପନ କରୁଛନ୍ତି, ମୋର ଗୋଟେ ସ୍ୱପ୍ନ ଅଛି। ଆଜି ଯୋଉ ରଖିଛନ୍ତି ବଢିଆ ଟପିକ, ସମର ଭ୍ୟାକେସନ ତ ସରିଯିବ, ଆଉ ମୁଁ ଏତେ କୋଚିଂରେ ବିଜିରେ ଯାଇପାରୁନି, କିନ୍ତୁ ପ୍ରିଭିୟସ ମନ୍ଥରେ ମୁଁ ବୋଧେ ଯିବି ସୋମନାଥ ମନ୍ଦିର ଦର୍ଶନ କରିବା ପାଇଁ। ମ୍ୟାଡାମ
0: ନିହାତି ଭାବରେ ନେକ୍ସଟ ମନ୍ଥରେ ଯାଆନ୍ତୁ,
1: କାରଣ ମୁଁ ଶିବଙ୍କର ବହୁତ ପରମ ଭକ୍ତ, ଆଉ ମତେ ଘରେ କହନ୍ତି ଜୀବନରେ କିଛି ଭୁଲ କାମ କରିବୁ ନା, କି ତୋର ଠାକୁରଙ୍କ ନାଁ ଦିଆଯାଇଛି, କେବେ ସେ ନାଁ କେବେ ତୋର ବଦନାମୀ ହବ।
0: ନିହାତି ଭାବରେ ସବୁବେଳେ ଭଲ କାମ କରନ୍ତୁ, ସୁନ୍ଦର କଥା କୁହନ୍ତୁ। ତେବେ ପ୍ଲାନିଂ ଅଛି ଯେ ନେକ୍ସଟ ମନ୍ଥରେ ଆପଣ ଯାଉଛନ୍ତି ବୁଲିବା ପାଇଁ?
1: ନେକ୍ସଟ ମନ୍ଥ ନୁହଁ, ନେକ୍ସଟ ଇୟର, ମୁଁ କଥା ଛଳରେ କହିଦେଲି ନେକ୍ସଟ ମନ୍ଥ, କିନ୍ତୁ ପ୍ରିଭିୟସ ମାନେ 2027। ଆମର ଭ୍ୟାକେସନ ଯଦି ବି ମୋର ବିଜି ସ୍କେଡ୍ୟୁଲ, ତ ଆପଣ ଜାଣିଛନ୍ତି ତ ମୋ ପିଲାଙ୍କୁ ବହୁତ ପଢାଏ, କୋଚିଂ ଦେ, ଯାଇନି ଫିଟ, ପିଲାଙ୍କୁ ସବୁବେଳେ ବିଜି ରହେ ନା ମ୍ୟାଡାମ।
0: ଆଜ୍ଞା ଆଜ୍ଞା, ମଣ୍ଟେଶ୍ୱର କହୁଛନ୍ତି ତ?
1: ଭଗବାନଙ୍କୁ ମୁଁ ବହୁତ ଦେଖିବାକୁ ପାଉ, ତାଙ୍କୁ ଦର୍ଶନ କରିବାକୁ ବହୁତ ଭଲ ପାଏ, ତାଙ୍କ ବିନା ତ ଗଛର ପତ୍ର କଣ ନା, ମୁଁ ତାଙ୍କୁ ଦେଖିବା ପାଇଁ ଚାହୁଁଛି। ସୋମନାଥ ମନ୍ଦିର ଗୁଜୁରାଟର ଅଛି, ଇତିହାସରେ ପଢିଥିଲି, ଆଉ ତାକୁ ମୁଁ ବହୁତ, ସେ ଠାକୁରଙ୍କୁ ମୁଁ ବହୁତ ମାନେ, ଭାବୁଛି ଯଦି ଭଗବାନଙ୍କର ପ୍ରଭୁ ଭୋଳା ଶଙ୍କରଙ୍କର ଆଶୀର୍ବାଦ ଥିବ, ତାହେଲେ ଆଗାମୀ ବର୍ଷରେ ମୁଁ ନିଶ୍ଚିନ୍ତ ଯାଇକି ତାଙ୍କୁ ଦେଖିକି ଆସିବି। ସମର
0: ସମୟ ବାହାର କରି ଯାଆନ୍ତୁ, ନେକ୍ସଟ ଇୟର ନିହାତି ଯାଆନ୍ତୁ, ଦେଖିକି ଆସନ୍ତୁ, ଦର୍ଶନ କରି ଆସନ୍ତୁ, ତାଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ଥାଉ। ରହୁଛୁ, ଧନ୍ୟବାଦ।
1: ନମସ୍କାର ମ୍ୟାଡମ,
0: ନମସ୍କାର। ତେବେ ସମର ଭ୍ୟାକେସନର ଢେର ସାରା ପ୍ଲାନିଂ ଥାଏ ଏଇ ବର୍ଷ ପାଇଁ, ନହେଲେ ଏ ବର୍ଷ ଯଦି ବ୍ୟସ୍ତ ରହୁଛନ୍ତି, ନେକ୍ସଟ ଇୟର ପାଇଁ ବି ପ୍ଲାନିଂ କରିସାରିଛନ୍ତି। ତେବେ ବହୁତ ସୁନ୍ଦର କଥା କିଛି କିଛି ଶୁଣିବାକୁ ମିଳୁଛି ଯେ ସମର ଭ୍ୟାକେସନର ପ୍ଲାନିଂ ବିଷୟରେ, ଆଉ କିଛି ଜଣ ପ୍ଲାନିଂ ଯଦି ବି କରିନାହାନ୍ତି, ଘରଲୋକଙ୍କ ସହିତ ହିଁ ସମୟ କାଟନ୍ତୁ, ସାଙ୍ଗମାନଙ୍କ ସହିତ ସମୟ କାଟନ୍ତୁ, ନୂଆ ନୂଆ ରେସିପି ଟ୍ରାଏ କରନ୍ତୁ, ନହେଲେ ନିଜକୁ ଟାଇମ୍ ଦିଅନ୍ତୁ, ନିଜକୁ ଯାହା କରିବାକୁ ଭଲ ପାଆନ୍ତି, ନିଜେ ଯାହା କରିବାକୁ ପସନ୍ଦ କରନ୍ତି ସେସବୁ ମଧ୍ୟ କରିପାରିବେ। ଯଦି ଡ୍ୟାନ୍ସ, ଡ୍ରଇଂ ଆଉ କିଛିରେ ନିଜର ଇଣ୍ଟରେଷ୍ଟ ରହିଛି, ସେଥିପାଇଁ ନିଜ ପାଇଁ କିଛି ସମୟ ବାହାର କରନ୍ତୁ, ନାହିଁ ନିଜର ଯୋଉ ଷ୍ଟ୍ରେସ୍ଫୁଲ୍ ଲାଇଫ୍ ଅଛି ସେ ଭିତରୁ ଟିକେ ବାହାରକୁ ବାହାରନ୍ତୁ, ନେଚର ସହିତ କିଛି ସମୟ ବିତେଇବା ପାଇଁ ଚେଷ୍ଟା କରନ୍ତୁ। ସମର ନିହାତି ଭାବରେ ଅତି ଫନ୍ରେ ଭରିଯିବ ଆପଣଙ୍କ ପାଇଁ, ୟାର ଗ୍ୟାରେଣ୍ଟି ତ ମୁଁ ନିହାତି ଦେଉଛି। ଆଉ ବାକି ଆପଣଙ୍କ ପାଖରେ ପହଞ୍ଚୁଛି ଗୋଟେ ସୁନ୍ଦର ଗୀତ।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ, କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିବି ରାମଜୀ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ 4ଟାରୁ ଆରମ୍ଭ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।

କରିଛନ୍ତି 100.4 ଆକାଶବାଣୀ ଏଫଏମ୍ ରିନ୍ ବୁକାଟାକ୍ ଦଲ ସି ଦିଲତାକ୍। ଷ୍ଟୁଡିଓ ଘଣ୍ଟାରେ ସମୟ ସନ୍ଧ୍ୟା 6:05। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 14ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 6:25।

ରାତି 8 ବଜେ 2 ମିନିଟ୍ରେ ଶୁଣିବେ ଗୀତାରେ ମିତରେ ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ମିଳିତ କାର୍ଯ୍ୟକ୍ରମ ଅଭିଳା ସ୍କୃତି ଶୁଣିପାରିବେ ରାତି 9:15। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ, ଆଲୋଚନା କରିବେ ଡାକ୍ତର ଅନୁରାଗ ମିଶ୍ର। ଶୁଭ ସକାଳ ଶୁଣିବେ 7:25।

0: ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30 ସକାଳ 9:00 ଶୁଣିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ଦିନ 10:00 ଦିନ 11:00 ଶୁଣିବେ କଳାକାର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 11:30 ଦିନ 12:00 ଶୁଣିବେ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ଅପରାହ୍ନ 3:00 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଅପରାହ୍ନ 5:02 ଏବଂ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 15ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30 ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25 ରାତି 8:02 ଶୁଣିବେ ଗୀତରେ ମିତରେ ଅଭୁଲ ସ୍କୃତି ଶୁଣିପାରିବେ ରାତି 9:15 ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିଲେ ଆଜି ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 14ତମ ଭାଗ
1: ଏପିସୋଡ୍ ନମ୍ବର 14

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜି ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: विनाश में सृजन के संकल्प को जिसे सोमनाथ ने चरितार्थ किया है, मैं यहां देख रहा हूं असत्य पर सत्य की विजय को जिसे प्रभाष पाटन ने बार बार जिया है, मैं यहां देख रहा हूं हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है, मैं यहां देख रहा हूं भारत के उस अविनाशी स्वरूप को जिसे सदियों के कुत्सित प्रयास भी न मिटा सके न हरा सके।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ, ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା।

ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାମଜୀ ଯୋଜନା 2005 ମସିହାର ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ତ୍ୱରିତ ସୁଗମ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69ଟି ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29ଟି ଅଭିଯୋଗର ଶୁଣାଣି କରି 3 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ

ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19 ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21 ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6 ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1 ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। ସୋମନାଥ ଅମୃତ ପର୍ବ ହଜାରେ ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20ଟି ଜିଲ୍ଲାରେ ବର୍ଷା ସମ୍ଭାବନା। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା। ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଂ ତାଲିକାରେ ଶୀର୍ଷରେ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୁଜରାଟର ପ୍ରଭାସ ପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟକୁ ସଂରକ୍ଷଣ କରିପାରେ ବୋଲି ପ୍ରଦର୍ଶିତ କରିଛନ୍ତି।
2: ଏହା ଦେଖ ରହା ହୁଁ ବିନାଶ ମେ ସୃଜନ କେ ସଂକଳ୍ପ କୋ ଜିସେ ସୋମନାଥ ନେ ଚରିତାର୍ଥ କିଆ ହେ ମେଁ ଏହା ଦେଖ ରହା ହୁଁ ଅସତ୍ୟ ପର ସତ୍ୟ କି ବିଜୟ କୋ ଜିସେ ପ୍ରଭାସ ପାଟନ ନେ ବାର ବାର ଜିଆ ହେ ମେଁ ଏହା ଦେଖ ରହା ହୁଁ ହଜାରୋ ବର୍ଷୋଁ କି ଆଧ୍ୟାତ୍ମିକ ଚେତନା କୋ ଜିସନେ ମାନବ ମାତ୍ର କେ କଲ୍ୟାଣ କି ସିଖ ସମୁଚେ ବିଶ୍ୱ କୋ ଦି ହେ ମେଁ ଏହା ଦେଖ ରହା ହୁଁ ଭାରତ କେ ଉସ ଅବିନାଶୀ ସ୍ୱରୂପ କୋ ଜିସେ ସଦିଓଁ କେ କୁତ୍ସିତ ପ୍ରୟାସ ବି ନ ମିଟା ସକେ ନ ହରା ସକେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ଅମୃତ ମହୋତ୍ସବ କେବଳ ଅତୀତକୁ ସ୍କରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉ ନାହିଁ, ବରଂ ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଏହା ପାଳିତ ହେଉଛି। ନିଜର ଐତିହ୍ୟ ସଂରକ୍ଷଣ ଦ୍ୱାରା ଗୋଟିଏ ରାଷ୍ଟ୍ର ବଞ୍ଚି ରହିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 1998 ମସିହାରେ ହୋଇଥିବା ପରମାଣୁ ପରୀକ୍ଷଣକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ପୋଖରାନ୍2ଠାରେ ହୋଇଥିବା ପରମାଣୁ ପରୀକ୍ଷଣ ଜରିଆରେ ଭାରତର ବୈଜ୍ଞାନିକମାନେ ବିଶ୍ୱ ନିକଟରେ ଦେଶର କ୍ଷମତାକୁ ପ୍ରଦର୍ଶିତ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହେ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋଁ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋଁ ମେ ପହଞ୍ଚା ହେ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है पेट्रोल डीजल गैस ऐसी चीजों का बहुत

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।

ଏବଂ ଦୁନିଆ ପାଇଁ ପଦେ ଲିଖି ଶାୟରୀଟି ଲେଖିଛନ୍ତି ତେରି ମେରି ବାତ ହୋନା ଜରୁରୀ ହେ ଜିସେ ଦିନ କେ ବାଦ ରାତ ହୋନା ଜରୁରୀ ହେ ଜରୁରୀ ହେ ଦୋସ୍ତ କେ ଲିଏ ଏକ ବାର ବାତ ହୋନା ପର ମହବତ କେ ଲିଏ ଏକ ମୁଲାକାତ ହୋନା ଜରୁରୀ ହେ ତୁ ମେରା ପାସ ହୋନା ତୁ ମେରେ ପାସ ହୋ ନା ହୋ ଇତନା ଜରୁରୀ ନହିଁ ପର ତେରି ଏକ ତସ୍ୱୀର ତୋ ମେରେ ପାସ ହୋନା ଜରୁରୀ ହେ ଲେଖିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ଲେଖିଛନ୍ତି ଅପା ଆପଣଙ୍କର ପ୍ରୋଗ୍ରାମ ଶୁଣିବା ପାଇଁ ଆମେ ଅଫିସରେ 27 ଜଣ ଷ୍ଟାଫ୍ ଏକାଠି ହେଇ ଶୁଣୁଛୁ ଆମର ସବୁ ଷ୍ଟାଫ୍ ନନୁଡ଼ିଆ ହେଲେ ବି ଆପଣଙ୍କର କଥା ଟିକେ ଟିକେ ବୁଝିପାରୁଛୁ ଆଜି ଆମ ପ୍ଲାଣ୍ଟରେ ବହୁତ ବର୍ଷା ହେଇଯାଇଛି ରହୁଛି ଅପା ନମସ୍କାର ବହୁତ ବହୁତ ଧନ୍ୟବାଦ ଆପଣମାନେ 27 ଜଣ ବସିକି ଆମର ପ୍ରୋଗ୍ରାମ ସବୁ ଶୁଣୁଛନ୍ତି ଏତେ ସୁନ୍ଦର ଏସ୍ଏମ୍ଏସ୍ କରିଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ ଆମକୁ ଏସ୍ଏମ୍ଏସ୍ କରିଥିବାରୁ ଆମର ଶୁଭମନ ଆସିଥିବାରୁ ଆପଣ ସମସ୍ତେ ସବୁବେଳେ ଭଲରେ ରୁହନ୍ତୁ ଏମିତି ଗୀତ ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋକୁ ଶୁଣୁଥାନ୍ତୁ ଏମିତି ଭଲ ପାଇବା ଦେଉଥାନ୍ତୁ ଦେଲ୍ ସେଇ ଦେଲ୍ ତାକ୍

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି ସନ୍ଧ୍ୟା ଆସର, ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ। ସନ୍ଧ୍ୟା ଆସରରେ ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି, ଶୁଭ ସନ୍ଧ୍ୟା ଭଉଣୀ, ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି। ଭଉଣୀ ଆଜି ଶୁଭ ସନ୍ଧ୍ୟାରେ ବାମଦେବ ଭାଇ, କ୍ଷିତିଷ୍କର ଭାଇ, ସୁନୀଲ ଭାଇ, ଆଭାସ ଭାଇ, ରଶ୍ମି ଭାଇ, ଅଞ୍ଜନ ଭାଇ, ମୁନା ଭାଇ, ଚିନ୍ତାମଣି ଭାଇ, ଉମେଶ ଭାଇ, ରାଜେଶ ଭାଇ, ସନ୍ଧ୍ୟା ଅପା, ବାସନ୍ତୀ ଅପା, ସାବିତ୍ରୀ ଅପା, ଦୁଇ ଉର୍ମିଳା ଅପା, ପୂଜା ଭଉଣୀଙ୍କୁ ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ, ଆପଣ ସମସ୍ତଙ୍କର ଶୁଭ ମନ ଆସୁଛନ୍ତି, ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ଆମେ ସମସ୍ତେ ମଧ୍ୟ ପ୍ରାର୍ଥନା କରିବୁ। ଆପଣ ସବୁଦିନ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଏମିତି ଆଗକୁ ବଢ଼ି ଚାଲନ୍ତୁ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ।

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଲେଖିଛନ୍ତି, ପ୍ରଭୁଙ୍କ ପାଖରେ ପ୍ରଣାମ କରୁଛି ଯେ ସମସ୍ତଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରନ୍ତୁ। ଆହୁରି ଗୋଟେ ମଜା କଥା ଲେଖିଛନ୍ତି, ଯେତେବେଳେ ଟିଫିନ୍ ଖାଇବାକୁ ଆସିବେ ଦେଖା କରିବାକୁ ନିହାତି ଆସିବେ। ବହୁତ ବହୁତ ଧନ୍ୟବାଦ, ଆମ ସହିତ ଆପଣ କନେକ୍ଟ ହୋଇଛନ୍ତି, ଏତେ ସୁନ୍ଦର ଏସ୍ଏମ୍ଏସ୍ କରିଛନ୍ତି, ଦେଖା କରିବାକୁ ଇଚ୍ଛା ରଖିଛନ୍ତି। ଯଦି ସୁଯୋଗ ମିଳେ ନିହାତି ଭାବରେ ଦେଖା ହେବ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଆମର ଜଣେ ନିୟମିତ ଶ୍ରୋତା ରମେଶ ଚନ୍ଦ୍ର ସାହୁ ଓଖମା ଭାପୁର ଟିଙ୍କାନାଲଡୁ। ଲେଖିଛନ୍ତି, ଶୁଭ ସନ୍ଧ୍ୟା ମ୍ୟାମ୍, ନମସ୍କାର, କେମିତି ଅଛନ୍ତି? ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା, ଭଲରେ ଅଛୁ, ଆଶା କରୁଛୁ ଆପଣ ମଧ୍ୟ ଭଲରେ ଥିବେ, ଏମିତି ସୁସ୍ଥରେ ଥାଆନ୍ତୁ ସବୁବେଳେ। ଏବଂ ଲେଖିଛନ୍ତି, ମ୍ୟାମ୍, ମୁଁ ଆପଣଙ୍କ ରେନ୍ବୋର ଜଣେ ନିୟମିତ ଶ୍ରୋତା, ରେନ୍ବୋ ମୋର ପ୍ରିୟ ସାଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ସବୁ ପ୍ରୋଗ୍ରାମକୁ ଶୁଣେ, କିନ୍ତୁ ଯେହେତୁ ମୋର ଦୋକାନ କଥା, ଡାଏଲ୍ ଇନ୍ ପ୍ରୋଗ୍ରାମକୁ କଲ୍ କରିବାକୁ ମନ ଥିଲେ ବି ଥରେ ଦୁଇଥର କଲ୍ କରି ଯଦି ନ ଲାଗେ ତାପରେ ରଖିଦିଏ। ଯାହା ହେଉ, ଆପଣଙ୍କର ସବୁ ପ୍ରୋଗ୍ରାମ ମୋତେ ଭଲ ଲାଗେ। ଆଜି ବର୍ତ୍ତମାନ ଶୁଣୁଥିବା ସବୁ ସାଥୀ ଶ୍ରୋତାମାନଙ୍କୁ ମୋର ଶୁଭ ସନ୍ଧ୍ୟା ଜଣାଇଦେବେ। ଜୟ ବଜରଙ୍ଗ ବଲି ବୋଲି ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ରମେଶ ଭାଇଙ୍କ ତରଫରୁ ଭେରି ଗୁଡ୍ ଇଭିନିଂ ସେ ଜଣାଇଛନ୍ତି ଏବଂ ଆମର କାର୍ଯ୍ୟକ୍ରମ ସେ ଶୁଣୁଛନ୍ତି। ଅସୁବିଧା ବଶତଃ ଯେହେତୁ ନିଜର କର୍ମକ୍ଷେତ୍ର ରହିଛି, ଦୋକାନରେ କାମ କରିବାକୁ, ନିଜ ଦୋକାନରେ ଅଛନ୍ତି, କାମ କରିବାକୁ ପଡ଼ିବ ନିଜ ପାଇଁ, ତେଣୁ ସମୟ ବାହାର କରି ଆମକୁ କଲ୍ କରିବାକୁ ଚେଷ୍ଟା କରିଛନ୍ତି। ଯେତେବେଳେ କନେକ୍ଟ ହୋଇପାରୁଛି ହୋଇପାରୁନି, ଫୋନ୍ ରଖିକି ନିଜର ଦାୟିତ୍ୱ ତୁଲାଉଛନ୍ତି। ବହୁତ ବହୁତ ଧନ୍ୟବାଦ, ନିଜର କର୍ତ୍ତବ୍ୟକୁ ଆଗ ଦେଖନ୍ତୁ। ତେବେ ସୁଯୋଗ ମିଳିଲେ ନିହାତି ଭାବରେ ଆପଣଙ୍କର କଲ୍ ଆମ ପାଖରେ ଲାଗୁ ବୋଲି ଆମେ ବି ଚାହିଁବୁ ଯେ ଆପଣ ଥରେ ଦୁଇଥର କଥା ହୁଅନ୍ତୁ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ।

ଆଉ ଗୋଟିଏ ଏସଏମଏସ୍ ଆମ ପାଖରେ ଆସି ପହଞ୍ଚିଛି। ସନ୍ଧ୍ୟା ଆସରରେ ଏସଏମଏସ୍ କରିଛନ୍ତି ସୋମନାଥ ସାହୁ, ମଣ୍ଟୁ ସାର୍, ଜିଗରନ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ଲେଖିଛନ୍ତି, ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଭେରି

ଗୁଡ୍ ଇଭିନିଂ ଜ୍ୟୋତି ମ୍ୟାମ୍ ବୋଲି ସେ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଆମ ତରଫରୁ ଭେରି ଗୁଡ୍ ଇଭିନିଂ। ଫାର୍ଷ୍ଟଲି ସେ ଲେଖିଛନ୍ତି ଯେ ଆପଣଙ୍କର ମାର୍ଭେଲସ୍ ଆଙ୍କରିଂ ପାଇଁ ହାର୍ଟଲି କଂଗ୍ରାଚୁଲେସନ୍ସ ମ୍ୟାମ୍। ଭଗବାନ ଶିବ ହେଉଛନ୍ତି ଆଶୁତୋଷ ମଙ୍ଗଳମୟ ସତ୍ୟ ଶିବ ସୁନ୍ଦର ଭଗବାନ ଶିବ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏତିକି ମୋର ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା ଏବଂ ଶୁଭକାମନା। ବେଷ୍ଟ କମ୍ପ୍ଲିମେଣ୍ଟସ୍ ଫ୍ରମ୍ ସୋମନାଥ ସାହୁ। ବହୁତ ବହୁତ ବହୁତ ଧନ୍ୟବାଦ ଯେ ଆପଣଙ୍କର ମୋର ଉପସ୍ଥାପନା ଶୈଳୀ ଭଲ ଲାଗୁଛି, ଆପଣଙ୍କୁ

ଫ୍ରମ୍ ସୋମନାଥ ସାହୁ। ବହୁତ ବହୁତ ବହୁତ ଧନ୍ୟବାଦ ଯେ ଆପଣଙ୍କର ମୋର ଉପସ୍ଥାପନା ଶୈଳୀ ଭଲ ଲାଗୁଛି, ଆପଣଙ୍କୁ ଆମର କାର୍ଯ୍ୟକ୍ରମ ବି ଭଲ ଲାଗୁଛି, ବାରମ୍ବାର SMS କରୁଛନ୍ତି, ସବୁ ଭଲ ଲାଗୁଛି ବୋଲି ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ। ଆପଣଙ୍କର ପ୍ରାର୍ଥନା ପାଇଁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆପଣ ସବୁବେଳେ ଏମିତି ସୁସ୍ଥ ଥାନ୍ତୁ, ଭଲରେ ଥାନ୍ତୁ, ଏମିତି ଆମକୁ ଶୁଣୁଥାନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ। ଆପଣ ବି ଜଣାଇପାରିବେ ନିଜ ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ। ତେବେ ନମ୍ବରଟି ହେଉଛି 09495963210। ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଏଇଠି ଗୋଟିଏ ଅନୁରୋଧ ରହିବ ଆମ ସମସ୍ତଙ୍କ ତରଫରୁ ଆପଣମାନଙ୍କ ପାଇଁ, ଯେ ଯେତେବେଳେ ରେନ୍ବୋ SMSର କାର୍ଯ୍ୟକ୍ରମ ରହୁଛି ସେତେବେଳେ ହିଁ SMS କରନ୍ତୁ। ରିକ୍ୱେଷ୍ଟେଡ୍ ସଙ୍ଗ ଆମେ ଅନ୍ୟ ସମୟରେ ବଜେଇବା ସମ୍ଭବ ନୁହେଁ, କେବଳ ସକାଳ 10ଟାରେ ଏବଂ ରାତି 10ଟାରେ ଘଣ୍ଟେ ଘଣ୍ଟେ ପାଇଁ ଆମର ରେନ୍ବୋ SMSର କାର୍ଯ୍ୟକ୍ରମ ରହିଥାଏ, ଯେଉଁଥିରେ ଆମେ ଆପଣଙ୍କର ରିକ୍ୱେଷ୍ଟେଡ୍ ସଙ୍ଗ ସବୁ ବଜାଇଥାଉ। ତେଣୁ ସେହି ସମୟରେ ଯଦି ଆପଣ SMS କରିବେ, ନିହାତି ଭାବରେ ଆପଣଙ୍କର SMSକୁ ନିଜ ଆପଣଙ୍କର ଗୀତକୁ ସ୍ଥାନ ଦେବା ପାଇଁ ଚେଷ୍ଟା କରିବୁ। ତଥାପି ଯେଉଁମାନେ ଆମ ସହିତ ଯୋଡ଼ି ହୋଇଛନ୍ତି ସେମାନଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ। ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ ଟ୍ରାକ୍ ଆପଣଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି ସନ୍ଧ୍ୟା ଆସର ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ସନ୍ଧ୍ୟା ଆସରରେ ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ଲେଖିଛନ୍ତି ଚାନ୍ଦ ଚାନ୍ଦିନୀ ସେ ହୋତି ହେ ସିତାରୋ ସେ ନାହିଁ ମହବତ ଏକ ସେ ହୋତି ହେ ହଜାରୋ ସେ ନାହିଁ ଖୁବ୍ ସୁନ୍ଦର ସାଇରିଟି ଲେଖିଛନ୍ତି ଏବଂ ଲେଖିଛନ୍ତି ମଣିଷ ପ୍ରକୃତି ସାଙ୍ଗେ ଖେଳେ ସବୁବେଳେ କିନ୍ତୁ ପ୍ରକୃତି ଗୋଟେ ଦିନ ମଣିଷ ସାଙ୍ଗରେ ଖେଳେ ଓ ମହାପ୍ରଳୟ ଆଣିଥାଏ ବହୁତ ସୁନ୍ଦର କଥାଟି ଲେଖିଛନ୍ତି ଯେ ଆମେମାନେ ନିଜର ଆବଶ୍ୟକତା ପୂରଣ ପାଇଁ ସବୁବେଳେ ପ୍ରକୃତି ସହିତ ଖେଳ ଖେଳୁଛୁ ସବୁବେଳେ ପ୍ରକୃତିକୁ ନଷ୍ଟ କରି ଚାଲିଛୁ କିନ୍ତୁ ଯେତେବେଳେ ପ୍ରକୃତିର ତାଣ୍ଡବ ଆରମ୍ଭ ହୁଏ ସେତେବେଳେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଥରହର ହୁଏ ତେଣୁ ପ୍ରକୃତି ଯେତେବେଳେ ଆମର ମା ତାର ସୁରକ୍ଷା କରିବା ଆମର କର୍ତ୍ତବ୍ୟ ତାର ସୁରକ୍ଷାରେ ହିଁ ଆମେମାନେ ସୁରକ୍ଷିତ ରହିପାରିବା ବହୁତ ସୁନ୍ଦର ଏସ୍ଏମ୍ଏସ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ଏମିତି ସୁନ୍ଦର ଏସ୍ଏମ୍ଏସ୍ ପାଇଁ ବହୁତ ବହୁତ ଧନ୍ୟବାଦ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସେ ଦିଲ ତକ୍
1: ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସୋମନାଥ ଅମୃତ ମହୋତ୍ସବ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗ ଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଏବଂ ଯୁଗ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଆମ ସମସ୍ତଙ୍କ ପାଖରେ ଛୋଟିଆ ହୃଦୟଟେ ଅଛି। ହୃଦୟ ଅଛି ମାନେ ପ୍ରେମ ଅଛି। ସେଇ ପ୍ରେମ କେତେବେଳେ କାହା ସହିତ ହୁଏ, କେମିତି ହୁଏ, ତାର କିଛି ଠିକ ଠିକଣା ନଥାଏ। ଆଜି ପର୍ଯ୍ୟନ୍ତ ପ୍ରେମର ଅର୍ଥ ବି ବୁଝିବା ବଡ଼ କଷ୍ଟ ହୋଇଯାଇଛି। ହଁ, ମୋ ହୃଦୟର ପ୍ରେମ ଉପରେ କେବଳ ଜଣଙ୍କର ଅଧିକାର ଅଛି। ସେଇ ଜଣକ ତୁମେ, ଆଉ କେବଳ ତୁମେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ। ପହଞ୍ଚିବ କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ, ଆଉ ମିତ ବସିଛି ଆପଣଙ୍କ ସହିତ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି। ହଁ, ଏଇ ଗୀତରେ ମିତରେ ମିତ ତ ବସିଛି, ମିତ ବସିଛି ମାନେ ଢେର ସାରା କଥାବାର୍ତ୍ତା ବି ଆପଣଙ୍କ ସହିତ ଚାଲିବ। ବସ୍ ଗୋଟେ ଛୋଟ ମ୍ୟୁଜିକାଲ ବ୍ରେକ୍ରେ ଯିବା ଆପଣ ଆଉ ମୁଁ। Stay tuned and enjoy.

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦର୍ଶି ଦିଲ୍ ତକ୍। ଧୀରେ ଧୀରେ ରାତି ବଢ଼ୁଛି, ଧୀରେ ଧୀରେ ଆହୁରି ନିଶବ୍ଦ ହେଉଛି, ଧୀରେ ଧୀରେ ରାତି ଆହୁରି ନିଝୁମ ହେଉଛି। ଆଉ ଏଇ ନିଝୁମ ରାତିରେ ସବୁବେଳେ ତୁମେ ହିଁ ମନେ ପଡ଼। ଦିନସାରା କାମ ସାରିବା ପରେ ସବୁବେଳେ ଇଚ୍ଛା ହୁଏ ସନ୍ଧ୍ୟା ପରେ ଯେତେବେଳେ ରାତି ଆସେ ତୁମ ସହିତ କିଛି ସମୟ ବିତେଇବା ପାଇଁ। ସତରେ ଏକାନ୍ତରେ ଏଇ ରାତିରେ ତୁମ ସହିତ ଦୁଇ ପଦ କଥାରେ ସବୁ କ୍ଲେଶ କୁଆଡ଼େ ଉଭେଇଯାଏ। ସତେ ଯେମିତି ଏଇ ରାତିର ଅନ୍ଧକାର ମୋ ଦେହର ସବୁ କଷ୍ଟକୁ ନିଜ ଦେହକୁ ଟାଣି ନିଏ। ବାସ୍ ଖାଲି ତୁମର ହାତ ମୋ ହାତରେ ଥିଲେ ହେଲା।

ଲୋକେ କୁହନ୍ତି, ଆମେ ଯେଉଁ କଥା ଭାବିକି ଶୋଉ ରାତିରେ ତାହା ହିଁ ସ୍ୱପ୍ନରେ ଦେଖୁ। ତେଣୁ ସବୁ ରାତିରେ ମୁଁ ଖାଲି ତୁମକୁ ହିଁ ଭାବେ, ଖାଲି ତୁମ କଥା ହିଁ ଭାବେ, ତୁମ ସହିତ ବିତେଇଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ ମନେ ପକାଏ। ସତରେ ନହେଲେ ନାହିଁ, କାଳେ ଏଇ ନିଝୁମ ରାତିର ସ୍ୱପ୍ନରେ ତୁମେ ଆସି ଦେଖାଦେବ।

tirón. ରାତିର ଅନ୍ଧକାରରେ ତୁମ କଥା ବହୁତ ମନେ ପଡ଼େ, ତୁମରି ସ୍ୱପ୍ନରେ ଏଇ ମନ ହଜିଯାଏ। ଏଇ ନିଝୁମ ନିରବ ରାତି, ଏଇ ଥଣ୍ଡା ପବନ ବହୁତ କିଛି କହିଯାଏ, ହେଲେ ଶୁଣିବାକୁ ପାଖରେ ତୁମେ ନାହଁ। ଦିନ ସାରାର ବ୍ୟସ୍ତତା ପରେ ଏଇ ରାତିରେ ଟିକେ ଶାନ୍ତି ମିଳେ। ସ୍ୱପ୍ନ ଦୁନିଆରେ ମୁଁ କେବଳ ତୁମକୁ ହିଁ ଖୋଜୁଥାଏ, ତୁମେ ହିଁ ମୋର ପ୍ରିୟ ସାଥୀ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ୍ ଦ ସେଇ ଦର୍ଦାର। ଆରମ୍ଭ ହୋଇଯାଇଛି ଶୋ ଅଭୁଲା ସ୍ମୃତି, ଆଉ ଆଜି ଅଭୁଲା ସ୍ମୃତିରେ ଜ୍ୟୋତି ଅଛି ଆପଣଙ୍କ ସହିତ। ଏହି ସୁନ୍ଦର ଗୀତଟି ସହିତ ନିହାତି ଭାବରେ ଆପଣ ଗେସ୍ କରିସାରିଥିବେ ଯେ ଆଜି ଆମେ କୋଉ ବିଷୟରେ କଥା ହେବା। ସତରେ ଫିଲ୍ମ କସୁର ରିଲିଜ ହୋଇଥିଲା 2001 ମସିହାରେ। ଯାହାର ନିର୍ମାତା ଥିଲେ ମୁକେଶ ଭଟ୍ଟ ଏବଂ ନିର୍ଦ୍ଦେଶନାରେ ଥିଲେ ବିକ୍ରମ ଭଟ୍ଟ। ବାକି 90s ଗୀତଗୁଡ଼ିକ ଭିତରେ ଯଦି ଆମେ ମନେ ପକାଇବା, ଏହି ଫିଲ୍ମର ସବୁ ଗୀତ ହିଟ୍ ହୋଇଥିଲା। ୱାନ୍ ବାଇ ୱାନ୍ ଅଛି ଯଦି ଆମେ ସବୁ ଗୀତକୁ ଶୁଣିବାକୁ ଚାହିଁବା ବା ଶୁଣିବା, ନିହାତି ଭାବରେ ସେହି 90s ଏରାଗୁଡ଼ାକ ମନେ ପଡ଼ିଯିବ। ବାକି ଆମର ପ୍ଲେ ଲିଷ୍ଟରେ ନିହାତି ଭାବରେ ଏହି ଫିଲ୍ମରୁ କିଛି ଗୀତ ଥିବ ହିଁ ଥିବ।

ଫିଲ୍ମର ହିରୋ ଥିଲେ ଆଫତାବ ଶିବଦାସାନୀ ଏବଂ ହିରୋଇନ୍ ଥିଲେ ଲିସା ରେ ଏବଂ ଆଫତାବଙ୍କର ଏହା ଥିଲା ଦ୍ୱିତୀୟ ଫିଲ୍ମ ଏବଂ ଲିସା ପ୍ରଥମଥର କରି ବଲିଉଡ୍ରେ ପାଦ ଥାପିଥିଲେ ଏହି ଫିଲ୍ମରୁ ଏବଂ ଏହି ଫିଲ୍ମରେ ଲିସାଙ୍କର ଯେଉଁ ସ୍ୱର କଣ୍ଠସ୍ୱର ଡବିଂରେ କରିଥିଲେ ଦିବ୍ୟା ଦତ୍ତା ଏବଂ ଏହି ଫିଲ୍ମରେ ଅପୂର୍ବ ଅଗ୍ନିହୋତ୍ରୀ ଇରଫାନ ଖାନ ଏବଂ ଆଶୁତୋଷ ରାଣା ମଧ୍ୟ ଅଛନ୍ତି ଫିଲ୍ମର କଥା ଯଦି କହିବାକୁ ଯିବା 2 ଫେବୃଆରୀ 2001 ରିଲିଜ ହୋଇଥିଲା ସତ କିନ୍ତୁ ଫିଲ୍ମର ଗୀତଗୁଡ଼ିକ ବହୁତ ବେଶୀ ଲୋକପ୍ରିୟତା ହାସଲ କରିଥିଲା ଯାହାକୁ ଆଜି ବି ଶୁଣିବା ପାଇଁ ଲୋକମାନେ ପାଗଳ।

ଆଜି ଆମେ କଥା ହେଉଛି 2001 ରିଲିଜ୍ ହୋଇଥିବା ଫିଲ୍ମ କସୁର ବିଷୟରେ। କସୁରର ଯେତିକି ଗୀତ ରହିଛି ସେ ସବୁ ଗୀତକୁ ଲେଖିଥିଲେ ଲିରିସିଷ୍ଟ ସମୀର, ଏବଂ ଲେଖାଗୁଡ଼ିକ ଏତେ ସୁନ୍ଦର ଥିଲା ଯେ ସେ ସବୁ ସମସ୍ତଙ୍କ ମନକୁ ଅତି ସୁନ୍ଦର ଭାବରେ ଛୁଇଁ, ଏବଂ ମ୍ୟୁଜିକ୍ରେ ସଜେଇଥିଲେ ତାକୁ ନଦୀମ ଏବଂ ଶ୍ରବଣ, ଯାହାଙ୍କର ନିର୍ଦ୍ଦେଶନାରେ ଯେତେ ଗୀତ ଆମ ପାଖରେ ଆସି ପହଞ୍ଚିଛି ସେ ସବୁ ଗୀତ ୱାନ୍ ବାଇ ୱାନ୍ ହିଟ୍ ହିଁ ହୋଇଛି। ତେବେ ଲିଜାରେ ପ୍ରଥମ ଥର ବଲିଉଡ଼ରେ ଦେଖାଦେଇଥିଲେ ଏହି ଫିଲ୍ମରୁ।

ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଦେଶକୁ ସୁଦୃଢ଼ କରିବା ଲାଗି ସାତସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଭାରତର ପ୍ରତିରକ୍ଷା ଉତ୍ପାଦନ 10 ବର୍ଷ ମଧ୍ୟରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା। ସୋମନାଥ ଅମୃତ ପର୍ବ 1000 ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଶୈବପୀଠଗୁଡ଼ିକରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିବିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ। ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ଆପଣ ଶୁଣିପାରିବେ ନିଜ ମନପସନ୍ଦର ଗୀତ। ତେବେ ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200। ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପିଣ୍ଠ କଟକରୁ। ଲେଖିଛନ୍ତି ଆୱାରିଏ ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ସମସ୍ତଙ୍କର କଲ୍ୟାଣ ହେଉ ମହାପ୍ରଭୁଙ୍କ ଚରଣବିନ୍ଦରେ ଏତିକି ପ୍ରାର୍ଥନା କରିଛନ୍ତି ଶୁଭରାତ୍ରୀ ଜଣାଇଛନ୍ତି। ଜୟ ଶ୍ରୀ ଜଗନ୍ନାଥ। ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ଆପଣଙ୍କ ପାଖରେ।

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ମାନସୀ ଗୌରବ ଅନିଲ କବିତା ଅରୋରା ଫ୍ୟାମିଲି ମେମ୍ବର ନ୍ୟୁଦିଲ୍ଲୀରୁ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଟୁକୁ ମିକି ଟିକି ଶିବାନୀ ମଣିବନ୍ଧ ବଡମ୍ବାରୁ ଗୋଟିଏ ସୁନ୍ଦର ଆଲବମ୍ ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ମାନସୀ ଗୌରବ ଅନିଲ କବିତା ଅରୋରା ଫ୍ୟାମିଲି ମେମ୍ବର ଶୁଣିବାକୁ ଚାହିଁଛନ୍ତି ରାଜା ହିନ୍ଦୁସ୍ତାନୀରୁ ଗୋଟିଏ ସୁନ୍ଦର ଗୀତ ପହଞ୍ଚୁଛି ଆପଣଙ୍କର ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଜିଗେଶ ପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଅର୍ଦିଶା ଗୋସ୍ୱାମୀ ନରଗୋଡ଼ା ଛତିଶଗଡ଼ରୁ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ତାନ୍ତି ଏବଂ ସାଥୀ ବଡ଼ବାମ୍ବୁ ସୁପାଇସାହି ଗାଁରୁ ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହ ଯୋଡ଼ି ହୋଇଥିଲେ ହରୁଡ଼ି ଚଣ୍ଡିଲ ଝାଡ଼ଖଣ୍ଡରୁ ତୁଲସୀ ଦାସ ମହାତୋ, କଳ୍ପନା ମହାତୋ, ମନୋରମା ମହାତୋ, ମନମୋହିନୀ ମହାତୋ, ଦୀନବନ୍ଧୁ ମହାତୋ ଝାଡ଼ଖଣ୍ଡରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି, ଦେଓକାଳୀ ସଂଗତରାଜ କଟକରୁ ଏବଂ ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା, କଣ୍ଟୋଳ ଆଠଗଡ଼ରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ର ମଣି ବର୍ମା, ନୋଖେଲାଲ ବର୍ମା ଭାଟପାରା ଛତିଶଗଡ଼ରୁ, ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ, ତାଙ୍କ ପରେ ପରେ ସୋମ ଶତ୍ରୁଘ୍ନ, ପୂଜା ତ୍ରିଷ୍ଣା ରଙ୍ଗମାଟିଆ ଭୁବନେଶ୍ୱରରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ତାଙ୍କ ପରିବାର ଏସ୍ଏମ୍ଏସ୍ କରିଛନ୍ତି ଡକ୍ଟର ଅଭୟ କୁମାର ରାଉତ ମହାପ୍ରସାଦ ରାଉତ ସୋନୁ ରାଜା ସାହେବ ଶୁଭମ ମାମୁନି ପୂଜାଲିନୀ ପରିଡ଼ା ଓ ଅନ୍ୟମାନେ ବେଲରପା ସାହାନିଆଜପୁର କେନ୍ଦ୍ରାପଡ଼ାରୁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ, ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ, ଆଭାସ ସେନ ରୋହିତ ସେନ, ଦୀପକ କୁମାର, ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହ ଯୋଡ଼ି ହୋଇଥିଲେ ହାଲୋ ଭାଇ ସୟା ଆଠଗଡ଼ରୁ, ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଏବଂ ରାଜେନ୍ଦ୍ର ନରା ନୂଆଗାଁରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ସଞ୍ଜୀବ ରାଉତ ଗୁଡୁଲ, ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଚୌଦ୍ୱାର ଲକ୍ଷ୍ମୀ ବଜାର ବ୍ରାହ୍ମଣ ସାହିରୁ ଶିବତ୍ସ କୁମାର ବେହେରା, ବିଜୟଲକ୍ଷ୍ମୀ ଦାସ, ଉର୍ମିଳା ନିର୍ମଳା କାବେରୀ, ପ୍ରତିମା ଜେନା ଡେଡିକେଟ୍ କରିଛନ୍ତି ସୁନୀଲ ଭାଇ, କ୍ଷିତିଶ ଚନ୍ଦ୍ର କର, ଦିବାକର ସେଠୀ, ବାମଦେବ ପୃଷ୍ଟି, ବବି ମହାରଣା, ରାଜେନ୍ଦ୍ର ନନା, କୃପାସିନ୍ଧୁ ନାୟକ, ସହଦେବ ପୋଡ, ଡିମ୍ପଲ ପୋଡ, କୁଞ୍ଜଲତା ପୋଡ, ଦିଲୀପ ନାୟକ, ଲାବଣ୍ୟ ବେହେରାଙ୍କୁ।

ଏବଂ ଆମ ସହିତ ଏସ୍ଏମ୍ଏସ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ ସନ୍ତୋଷ କୁମାର ସାହୁ ଡାଳତୋଳା ଖୋର୍ଦ୍ଧାରୁ, ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଥିଲେ ଶାସଧର ନାୟକ ରାଜପାଟି ନଗର ଆଠଗଡ଼ରୁ।

ରାତି 11:05 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ପଶ୍ଚିମ ଏସିଆରେ ସୃଷ୍ଟ ସଙ୍କଟମୟ ପରିସ୍ଥିତି ଚଳିତ ଦଶନ୍ଧିର ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ରାଜ୍ୟର ହାଇକୋର୍ଟଗୁଡ଼ିକରେ ବେଲ୍ ଆବେଦନଗୁଡ଼ିକୁ ତ୍ୱରିତ ଭାବେ ଫଇସଲା କରିବା ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ପରାମର୍ଶ। ପ୍ରସିଦ୍ଧ ସୋମନାଥ ମନ୍ଦିରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ।

ପଶ୍ଚିମବଙ୍ଗରେ ନୂତନ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଅଗ୍ରୱାଲ ନିଯୁକ୍ତ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ। ଆଇପିଏଲ୍ କ୍ରିକେଟରେ ଆଜି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 210 ରନ୍ ସଂଗ୍ରହ କରିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ 15.2 ଓଭରରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ୍ ଦଲ୍ ସେଇ ଦଲ୍ ତାକ୍ ଷ୍ଟୁଡିଓ ଘଣ୍ଟାର ସମୟ ରାତି 11:00 ବାଜି 8 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ଭନ୍ଧିତ ପରାମର୍ଶ। ଆଲୋଚନା କରିବେ ଡାକ୍ତର ଅନୁରାଗ ମିଶ୍ର। ଶୁଭ ସକାଳ ଶୁଣିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। 9:00 ଶୁଣିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ 10:00। ଦିନ 11:00 ଶୁଣିବେ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 11:30। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 2:45। ଅପରାହ୍ନ 3:00 ଶୁଣିବେ ମୋ ଦେଶ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୁକାଟାକ୍ ଦଲ୍ ସେଇ ଦଲ୍ ତାକ୍। ସୋ ଫ୍ରେଣ୍ଡସ୍, ସମୟ ତ ଆମକୁ ଇସାରା ଦେଲାଣି ଏଇଠି ଶେଷ କରିବା ଆଜିର ଅଧିବେଶନ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ଶୁଣିପାରିବେ 5:53 ପର୍ଯ୍ୟନ୍ତ। 53 ମିନିଟ୍ ପରେ ଆମେ ପୁଣି ଫେରିବୁ ଆପଣଙ୍କ ପାଖକୁ। ତେବେ ଆଜି ପାଇଁ ଜ୍ୟୋତିକୁ ଦିଅନ୍ତୁ ବିଦା। ଜ୍ୟୋତି ପୁଣି ଫେରିବ ଆଉ ଗୋଟେ ଦିନରେ ଆପଣଙ୍କ ପାଖକୁ। ତେବେ ସେତେବେଳେ ଯାଏଁ ଦିଅନ୍ତୁ ବିଦା। ରହୁଛୁ, ନମସ୍କାର, ଶୁଭରାତ୍ରୀ।

ରାଜା ପରୀକ୍ଷିତ କହିଲେ, ପ୍ରଜାଙ୍କ ଦୁଃଖ ଦୂର କରିପାରୁନଥିବା ରାଜା ମଲାପରେ ନର୍କରେ ପଡ଼େ। ହେ ବୃଷଭ, ତୋର ପାଦ ବିରୂପ ହେବା ପାଣ୍ଡବ ବଂଶର ନିନ୍ଦା। ଏପରି ଅନ୍ୟାୟ କରିଥିବା ଲୋକର ଦୁଇ ବାହୁକୁ ମୁଁ ଛେଦନ କରିବି। ରାଜାଙ୍କ କଥା ଶୁଣେ ବୃଷରୂପୀ ଧର୍ମ କହିଲେ, ପାଣ୍ଡବ ବଂଶର ଏହା ଉପଯୁକ୍ତ କର୍ମ। ପ୍ରାଣୀଙ୍କ କ୍ଲେଶ କଥା ହର ବ୍ରହ୍ମା ସୁଦ୍ଧା କହିପାରିବେ ନାହିଁ, ଆଉ ବା କିଏ କହିବ? ଏ କଥା ମନରେ ଚିନ୍ତା କର। ରାଜାଙ୍କ ମନରୁ ସନ୍ଦେହ ଦୂର ହେଲା ଓ ସେ ଧର୍ମଙ୍କ ସ୍ୱରୂପ ଦେଖିପାରିଲେ। ଧର୍ମ ଓ ଧରଣୀଙ୍କୁ ପ୍ରବୋଧନା ଦେଇ ରାଜା ପରୀକ୍ଷିତ କଳିଙ୍କୁ ମାରିବାକୁ ବାହାରିଲେ। କଳି ଜୀବନ ବିକଳରେ ରାଜାଙ୍କ ଗୋଡ଼ତଳେ ପଡ଼ିଯିବାରୁ ତା ମୁଣ୍ଡ ନକାଟି ରାଜା ହସିକରି କହିଲେ,

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 30ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ବାଦଲ କୁମାର ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ପ୍ରତ୍ୟକ୍ଷ ଦେବ ମିତ୍ର ଅଛି ଆପଣଙ୍କ ସହିତ ଶୋ ନେଇକି ଶୁଭ ସକାଳର ତେବେ ଆପଣଙ୍କର ପ୍ରିୟ ସକାଳର କାର୍ଯ୍ୟକ୍ରମରେ ଆପଣମାନଙ୍କୁ ଢେର ସାରା ସ୍ୱାଗତ। ଆଜିର ସକାଳ ସତରେ ସମସ୍ତଙ୍କ ପାଇଁ ଖାସ, କାହିଁକି ନା ଆଜି ହେଉଛି ମଦର୍ସ ଡେ। ୟେସ୍, ମା ମାନଙ୍କ ପାଇଁ କ'ଣ ଦିନଟିଏ, ଏ ବିଷୟରେ ତ ଆମେ ନିହାତି ଆଲୋଚନା କରିବା। କିନ୍ତୁ ଏଇ ସୁନ୍ଦର ସକାଳରେ ଆମେ କଥା ହେବା ଜୀବନ କେତେ ସରଳ ହେଇପାରିବ, କେତେ ସୁନ୍ଦର ହେଇପାରିବ। ହଁ, ଜୀବନର ସବୁଠୁ ବଡ ସତ୍ୟ ହେଉଛି କର୍ମ, ଆଉ କର୍ମ ହିଁ ଭଗବାନ। ଆମେ ସମସ୍ତେ ଜାଣିଛୁ ଯେ ମଣିଷ ଜୀବନରେ ଧନ, ସମ୍ମାନ, ପରିଚୟ ସବୁ କିଛି ସେ ପାଇପାରେ, କିନ୍ତୁ ଏ ସବୁ ମୂଳରେ ଥାଏ ତାର କର୍ମ। ହଁ, ଗଛଟିଏ କେବେ ନିଜ ପାଇଁ ଫଳ ଦିଏନି, ନଦୀ କେବେ ନିଜ ପାଇଁ ବହିଯାଏନି, ଠିକ୍ ସେହିପରି ଭଲ କର୍ମ କେବେ ବି ବ୍ୟର୍ଥ ଯାଏନି। ଯଦି ଆପଣ ଭଲ କର୍ମ କରୁଛନ୍ତି ବା କାହା ପାଇଁ କେବେ କିଛି ହେଲ୍ପ କରୁଛନ୍ତି ବା ସହାୟତାର ହାତ ବଢ଼ଉଛନ୍ତି, ଆପଣଙ୍କର କର୍ମଫଳ ଆପଣଙ୍କୁ ନିହାତି ମିଳିବ। ଆଉ ଯଦି କେବେ ଆପଣ କାହାକୁ ହଇରାଣ କରୁଛନ୍ତି ବା କାହାର କ୍ଷତି ଚିନ୍ତା କରୁଛନ୍ତି, ସେ କର୍ମର ଫଳ ବି ଆପଣଙ୍କୁ ନିହାତି ମିଳିବ। ସେଥିପାଇଁ ତ କଥାରେ ଅଛି, ଏହା ତ ପାପ ସେହା ତ ନିଏନି। ହଁ, ଆଉ ଆମେ ବହୁତ ସମୟରେ ଭାବିଥାଉ ମୋ ପରିଶ୍ରମର ଫଳ ମୋତେ କାହିଁକି ମିଳୁନି, କିନ୍ତୁ ପ୍ରକୃତି ସବୁ କର୍ମର ହିସାବ ରଖିଥାଏ। ଆଜି ନହେଲେ କାଲି ସତ୍କର୍ମର ଫଳ ନିଶ୍ଚୟ ମିଳିବ। ବାସ୍, ଫଳ ଉପରେ ଆଶା ନ ରଖି କର୍ମ କରି ଚାଲିବା ଦରକାର। ହଁ, ଭଗବାନଙ୍କୁ ମନ୍ଦିରରେ ଖୋଜିବା ପୂର୍ବରୁ ନିଜ କର୍ମରେ ଖୋଜନ୍ତୁ, ନିଜ କାମରେ ଖୋଜନ୍ତୁ। ଜଣେ ଶିକ୍ଷକଙ୍କର ଭଗବାନ ତାଙ୍କ ଶିକ୍ଷାଦାନରେ ଥାଏ, ଆଉ ଜଣେ ଚାଷୀଙ୍କର ଭଗବାନ ତାଙ୍କର କ୍ଷେତରେ ଥାଏ, ଆଉ ଜଣେ ମାଙ୍କର ଭଗବାନ ତାଙ୍କ ସନ୍ତାନଙ୍କର ହସରେ ଲୁଚିକି ରହିଥାଏ। ମା ମାନେ ସେତେବେଳେ ଖୁସି ହେଇଥାନ୍ତି ଯେତେବେଳେ ତାଙ୍କ ପିଲାଟି ହସି ଦିଏ। ସତରେ ସେଇଠି ହିଁ ମାତୃତ୍ୱର ସାର୍ଥକତା ଉପଲବ୍ଧି ହେଇଥାଏ। କାମକୁ ଯଦି ପୂଜା ଭାବରେ କରାଯାଏ ତେବେ ଜୀବନ ଆହୁରି ସୁନ୍ଦର ହେଇଯାଏ। ତେବେ ଆଜି ସକାଳରେ ଏଇ ଛୋଟିଆ ଚିନ୍ତାଧାରା ଆମ ଜୀବନକୁ ନିହାତି ଭାବରେ ପରିବର୍ତ୍ତିତ କରିପାରିବ। ଭାଗ୍ୟ ଅପେକ୍ଷା କର୍ମ ଉପରେ ଭରସା କରନ୍ତୁ, କାରଣ ଆସନ୍ତାକାଲିର ଭାଗ୍ୟ ଆଜିର କର୍ମରୁ ହିଁ ତିଆରି ହୋଇଥାଏ। ତେବେ ଆଜିର ଦିନଟି ଆରମ୍ଭ କରନ୍ତୁ ଗୋଟେ ସକାରାତ୍ମକ ଚିନ୍ତା ସହିତ, ମନ ଦେଇ କାମ କରନ୍ତୁ ଆଉ ମୁହଁରେ ହସ ଆଣନ୍ତୁ। ଦେଖିବେ ଜୀବନରେ ଆପଣଙ୍କୁ ଅନେକ ଆଶୀର୍ବାଦ ମିଳିବ, ଅନେକ ସାରା ଅଜଣା ଆଶୀର୍ବାଦ କେତେବେଳେ ଯେ ଆପଣଙ୍କ ଉପରେ ବିଜୟୀ ହେଇଯିବ ଆପଣ ନିଜେ ଜାଣିପାରିବେନି। ଏଇ କଥା ସହିତ ଏବେ ଆଗକୁ ବଢ଼ିବା, ଶୁଣୁଥାନ୍ତୁ ଏବଂ ଟ୍ୟୁନ୍ କରିକି ରଖିଥାନ୍ତୁ 100.4 ଆକାଶବାଣୀ ଏବଂ ରେନ୍ବୋ କାଟେକ୍ ଦେଲ୍ସ ଦେଲ୍ତା କୁଷ୍ଟେ ଟ୍ୟୁନ୍।

0: అలాజీ మదర్స్ డే రే మాంగ పై పాతే డైల్ కరందు నంబర్ యూచి 06712303153 ଏବଂ ଯାହା ଆଜି ପର୍ଯ୍ୟନ୍ତ ଆପଣ କେବେ ବି ନିଜ ମାଆଙ୍କ ସାମ୍ନାରେ କହି ନାହାନ୍ତି ତାଙ୍କୁ ଆମ ଥ୍ରୋରେ ନିହାତି ଭାବରେ କହିପାରିବେ। ତେବେ ଡାଏଲ କରନ୍ତୁ ନମ୍ବର ହେଉଛି 06712303153। ନମ୍ବରଟି ଆଉ ଥରେ କହି ରଖୁଛି 06712303153। ହଁ, ଆପଣମାନେ କଲ୍ କରିପାରିବେ ଏବଂ ନିଜ ମାଆଙ୍କୁ ଆପଣ ଯାହା ଆଜି ପର୍ଯ୍ୟନ୍ତ କହିପାରିନାହାନ୍ତି ତାହା ଆମ ଥ୍ରୋରେ ନିହାତି ଭାବରେ କହିପାରିବେ। କିନ୍ତୁ ମୁଁ ଆଜି ଏଇ ମଦର୍ସ ଡେରେ ଏମିତି ଜଣେ ଅସାଧାରଣ ମାଆଙ୍କ କଥା ଆପଣମାନଙ୍କୁ ଜଣେଇବି, ଯିଏ ନିଜ ଗର୍ଭରୁ ସନ୍ତାନ ଜନ୍ମ ଦେଇନଥିଲେ କିନ୍ତୁ ସାରା ପୃଥିବୀକୁ ଦେଇଥିଲେ ହଜାର ହଜାର ସବୁଜ ସନ୍ତାନ। ହଁ, ସେ ମହାନ ନାରୀ ହେଲେ ସାଲୁମାର୍ଦ୍ଦା ଥିମ୍ମାକା। ହଁ ମା, ଆଜିର ସୁନ୍ଦର ସକାଳରେ ଆପଣମାନଙ୍କୁ କର୍ଣ୍ଣାଟକର ସେଇ ଛୋଟ ଗାଁକୁ ନେଇଯାଉଛି ଯେଉଁଠି ଜଣେ ଗରିବ ମହିଳା ନିଜ ଦୁଃଖକୁ ପ୍ରକୃତିର ପ୍ରେମରେ ପରିଣତ କରିଦେଇଥିଲେ। ଜଣେ ମା ଯିଏ ଦିନ ତମାମ ପରିଶ୍ରମ କରୁଥିଲେ, ମଜଦୁରୀ କରୁଥିଲେ ଏବଂ ନିଜ ସନ୍ତାନ ଜନ୍ମ କରିବାର କ୍ଷମତାକୁ ହରାଇ ବସିଥିଲେ, ସେ ସାଲୁମରଦା ଥିମ୍ମାକାଙ୍କ କଥା ମୁଁ ଆଜି କହୁଛି। ହଁ, ସତରେ ତାଙ୍କୁ ସମସ୍ତେ ବହୁତ ଦୁଃଖ ଦେଇଥିଲେ କିନ୍ତୁ ସେ ପ୍ରକୃତିରୁ ଭଲ ପାଇବା ସାଉଣ୍ଟି ଥିଲେ ଏବଂ ନିଜ ସନ୍ତାନ ରୂପେ ପୃଥିବୀକୁ ଅନେକ ଗଛ ଦାନ କରିଥିଲେ। ସେ ବିଷୟରେ ତ ନିହାତି କହିବି। ଚାଲନ୍ତୁ ଦେଖିବା ଆଜିର ଫାର୍ଷ୍ଟ କଲର୍ କିଏ ଅଛନ୍ତି ଏବଂ ସିଏ କ'ଣ କହୁଛନ୍ତି ଆଜି ମଦର୍ସ ଡେ ଉପଲକ୍ଷେ ତାଙ୍କ ମାଆଙ୍କ ପାଇଁ କ'ଣ ପଦ ସେ ଜଣାଇବାକୁ ଚାହୁଁଛନ୍ତି ଆମ ଥ୍ରୋରୁ ନିହାତି ଭାବରେ ଜାଣିବା। ହ୍ୟାଲୋ,
1: ହଁ, ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ନମସ୍କାର, ହାପି ମଦର୍ସ ଡେ। ଆଚ୍ଛା କୁହନ୍ତୁ, ଆଜି ଆପଣ ମାଆଙ୍କ ପାଇଁ କ'ଣ ପଦେ କହିବେ? ଥ୍ୟାଙ୍କ ୟୁ। କୁହନ୍ତୁ କଣ କହିବେ ଆଜି ମାଆଙ୍କ ପାଇଁ ପଦେ, ଯେବେ ଯୋଉ କଥା ଆପଣ କେବେ ବି ଆପଣଙ୍କ ମାଆଙ୍କ ସାମ୍ନାରେ କହିପାରି ନାହାନ୍ତି।
1: ମା ହଉଛି ଅନନ୍ୟା, ମାର ସ୍ଥାନ କେହି ନେଇପାରିବେନି।
0: ଆଜ୍ଞା, ତ ଆପଣଙ୍କ ମାଆଙ୍କ ପାଇଁ ଆଜି କଣ ପଦେ କହିବେ?
1: ମାଆକୁ ମୁଁ ବହୁତ ଭଲ ପାଉଥିଲି କିନ୍ତୁ ମାଆଙ୍କ ସାମ୍ନାରେ କେବେ ମୁଁ କହିପାରୁନଥିଲି ଯେ ମୁଁ ତତେ କେତେ ଭଲ ପାଏ ବୋଲିକି।
0: ଆଚ୍ଛା, ତାହେଲେ ଆଜି ଆମ ଥ୍ରୋରେ ଆପଣ ମାଆଙ୍କୁ କହି ରଖୁଛନ୍ତି କି ମାଆଙ୍କୁ କେତେ ଭଲ ପାଏ, ସେ ଭଲ ପାଇବା ଆପଣ କେବେ ଶବ୍ଦରେ ତାଙ୍କ ପାଖରେ ପହଞ୍ଚି ପାରିନାହାନ୍ତି ନା କଣ?
1: ନିଶ୍ଚିନ୍ତ ଭାବରେ, ଆଉ ମା ତ ନାହାନ୍ତି, ସ୍ୱର୍ଗବାସ ହେଇଗଲେଣି, ତଥାପି ଆଜି ଯେତେବେଳେ ଆପଣ ଟପିକ ଆଣିଛନ୍ତି, ପୁରୁଣା ସ୍ମୃତି ମନେ ପକେଇ ଦଉଛନ୍ତି, ଆଉ ମା କଥା ମନେ ପଡିଲେ ଆଖିରେ ଲୁହ ଚାଲି ଆସୁଛି।
0: ଆପଣଙ୍କ ମା ଯୋଉଠି ବି ଥାନ୍ତୁ ବହୁତ ଭଲରେ ଥାନ୍ତୁ ଏବଂ ତାଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ମଥା ଉପରେ ଥାଉ। ତ ଆପଣଙ୍କୁ ଏବଂ ସମସ୍ତ ମା ମାନଙ୍କୁ ହାପି ମଦର୍ସ ଡେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ।
0: କେବେ କେବେ ଆମେ ଆମ ହୃଦୟର ଭଲ ପାଇବା ମାଙ୍କ ପାଖରେ କହିପାରିନଥାଉ, କେବେ କେବେ ଏମିତି କିଛି କଥା ମନ ଭିତରେ ରହିଯାଇଥାଏ ଯାହା କେବେ ଶବ୍ଦ ଆକାରରେ ମାଙ୍କ ସାମ୍ନାରେ ଆସିନଥାଏ, ତାହେଲେ ଅପେକ୍ଷା କଣ ପାଇଁ କରିଛନ୍ତି? ଡାଏଲ କରନ୍ତୁ ନମ୍ବର 06712303153 ଏବଂ କହିଦିଅନ୍ତୁ ଆଜିର ଦିନରେ ମାଙ୍କ ପାଇଁ ପଦେ ଯାହା ଆଜି ପର୍ଯ୍ୟନ୍ତ ଆପଣ କେବେ କହିପାରି ନାହାନ୍ତି। ଚାଲନ୍ତୁ ଦେଖିବୁ ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ, ନମସ୍କାର, ରାଧେ ରାଧେ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଜ୍ଞା କୁହନ୍ତୁ, ଆଜି ମାଙ୍କ ପାଇଁ କଣ ପଦେ କହିବେ ଯାହା ଆପଣ କେବେ ବି ମାଙ୍କ ସାମ୍ନାରେ କହିନାହାନ୍ତି?
2: ମା ତ ସବୁବେଳେ ମା, ଆଉ କରୁଣାମୟୀ ମା। ମୁଁ ମା ତ ଡାକେନି, ବୋଉ ଡାକେ।
0: ଆଚ୍ଛା,
2: ବୋଉ ସ୍ନେହ, ବୋଉ ଡାକରେ ଟିକେ ଅଲଗା ମଧୁର ଥାଏ ମୋ ଜାଣିବାରେ। ବାପାଙ୍କ ଅପେକ୍ଷା ବୋଉକୁ ମୁଁ ବହୁତ ଭଲ ପାଏ।
0: ଆଚ୍ଛା,
2: ଏପରିକି ବିବାହ କରିସାରିଲା ପରେ ବି ମୋ ବୋଉ ତା ଗୋଡ ହାତ ଘସି ଦିଏ ସନ୍ଧ୍ୟା ଶୋଇଲା ବେଳକୁ। ଭଲ ମନ୍ଦ ବୁଝେ, ବାପା ଆଗ ଚାଲିଥିଲେ, ତାପରେ ବୋର ଯେତିକି ଆମେ ପାଇଛୁ ଦିଜଣ ଯାକ ସେବା କରିଛୁ, ପ୍ରଭୁଙ୍କ ଆଶୀର୍ବାଦ ସେ ଯୋଉଠି ଅଛି ଭଲ ଥାଉ, ତା ଆଶୀର୍ବାଦ ବି ଆମ ଉପରେ ଅଛି, ଆମେ ଭଲରେ ରହିଛୁ, ଆମେ ଭଲରେ ଚଳୁଛୁ ପ୍ରଭୁଙ୍କ ଆଶୀର୍ବାଦରୁ, ମାଆଙ୍କ ଆଶୀର୍ବାଦରୁ। ଏଇଆ କହିବି ମା ବାପାଙ୍କୁ, ଆଜିକାଲି ଯୋଉ ଅଣହେଳା କରୁଛନ୍ତି, ଜରାଶ୍ରମରେ ଛାଇ ଦଉଛନ୍ତି, ସେଭଳିଆ କରନ୍ତୁ ନାହିଁ। ମାଆର ଯେତିକି ତାର ଋଣ

0: କେହି ସୁଝିପାରିବେ ନାହିଁ। ତେଣୁ ଏ କହିବା କଥା ମା ମାନଙ୍କୁ ସମସ୍ତେ ଆଦର କରନ୍ତୁ, ସ୍ନେହ କରନ୍ତୁ, ବାର୍ଦ୍ଧକ୍ୟ ସମୟରେ ଟିକେ ତାଙ୍କୁ ଦେଖାଶୁଣା କରନ୍ତୁ, ସେତିକିଟା ବେଶୀ।
1: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ବାର୍ତ୍ତାଟି ଆପଣ ଦେଇଛନ୍ତି ସମସ୍ତ ସମାଜ ପାଇଁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ୟ ନମ୍ବର 0671230353 ରେ ଏବଂ ସେୟାର କରିପାରିବେ ମାଙ୍କ ପାଇଁ ପଦେ। ଆମ ଥ୍ରୋରେ ନିହାତି ଭାବରେ ଥିମାକାଙ୍କ କାହାଣୀ ମୁଁ ଆପଣଙ୍କ ପାଖରେ ପହଞ୍ଚିବି, କିନ୍ତୁ ତା ପୂର୍ବରୁ ଆସନ୍ତୁ ମାଙ୍କୁ ଡେଡିକେଟ୍ କରି ବ୍ୟୁଟିଫୁଲ୍ ସଙ୍ଗୀତ କେବଳ କେବଳ ଦେବମିତ୍ର ସହିତ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ।

0: So Charity Darlin Live Rock from Manitou and Kershon, the 100.4 Akashwani from Rainbow Kartak Dil Se Dil Tak and Dil Se Dil Tak Kritiva Mitra Shapananga Saito Evang Ami Katha Hoche Salum Radha Thimakang Kavisare. Ha Salum Radha Ortho Huchi Thadi Thadi Gacha. କାହିଁକି ଏ ନାଁ ତାଙ୍କୁ ମିଳିଲା ଜାଣିଛନ୍ତି କାରଣ ସେ ନିଜ ହାତରେ 400ରୁ ଅଧିକ ବରଗଛ ଲଗେଇଥିଲେ ହଁ ଥିମାକାଙ୍କ ଜୀବନ ସହଜ ନଥିଲା ଗରିବ ପରିବାର ପୁଣି ଦିନ ମଜୁରୀ ଏବଂ ସବୁଠୁ ବଡ଼ କଥା ହେଉଥିଲା ସେ ମା ହେଇପାରିନଥିଲେ ସମାଜର କଟୁ କଥା ଆଉ ଲୋକମାନଙ୍କର ଅବହେଳା ଏସବୁ ତାଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା କିନ୍ତୁ ସେ ହାର ମାନିନଥିଲେ ସେ ଭାବିଲେ ଯଦି ମୋର ସନ୍ତାନ ନାହିଁ ତେବେ ଏଇ ଗଛମାନେ ହେବେ ମୋର ସନ୍ତାନ ତାପରେ ଆରମ୍ଭ ହେଇଥିଲା ଏକ ଅଦ୍ଭୁତ ଯାତ୍ରା ସ୍ୱାମୀଙ୍କ ସହ ମିଶି ପ୍ରତିଦିନ ମାଇଲ ମାଇଲ ଚାଲି ପାଣି ନେଇ ଛୋଟ ଚାରା ଗଛକୁ ସିଏ ଲଗାଉଥିଲେ ଯେପରି ଜଣେ ମା ନିଜ ଶିଶୁକୁ ଆଦର କରେ ଠିକ୍ ସେମିତି ସେ ଗଛଗୁଡ଼ିକର ଯତ୍ନ ନେଉଥିଲେ ବର୍ଷ ପରେ ବର୍ଷ ସେ ଚାରା ଗଛ ଆଜି ବଡ଼ ବଡ଼ ବଟବୃକ୍ଷ ସାଜିଛନ୍ତି ଆଜି ସେମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଦଉଛନ୍ତି ଛାୟା ଆଉ ଅମ୍ଳଜାନ ଆଉ ଅନେକଙ୍କ ପାଇଁ ସାଜିଛନ୍ତି ଜୀବନ ଆଜି ଯେତେବେଳେ ପୃଥିବୀରେ ଗରମ ହେଉଛି ଜଙ୍ଗଲ କମିବାରେ ଲାଗିଛି ସେତେବେଳେ ଥିମାକାଙ୍କ କାହାଣୀ ଆମକୁ ଶିଖାଏ ମା କେବଳ ଜନ୍ମ ଦେଉଥିଲେ ମା ହେଇଯାଏନି ବରଂ ମା ସିଏ ଯିଏ ସଂରକ୍ଷଣ କରେ ଜୀବନ ପ୍ରଦାନ କରେ ଯିଏ ଜୀବନ ପ୍ରଦାୟିନୀ ଯିଏ ସବୁବେଳ ପାଇଁ ଅନ୍ୟମାନଙ୍କ ଓଠରେ ହସ ବୁଣୁଥାଏ ଏ ବିଷୟରେ ତ ଆମେ ନିହାତି ଆଗକୁ କଥା ହେବା କିନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଣ୍ଡ ସିଏ ଆଜି ତାଙ୍କ ମାଙ୍କ ପାଇଁ କଣ ପଦେ କହୁଛନ୍ତି ତାଙ୍କଠୁ ହିଁ ଜାଣିବା ହ୍ୟାଲୋ
1: ଦେବପିତ୍ର ମ୍ୟାମ୍ ନମସ୍କାର
0: ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆପଣଙ୍କ ନାଁ କୁହନ୍ତୁ
1: ରୂପା ସିନ୍ଧୁ କବି
0: କେମିତି ଅଛନ୍ତି
1: ବହୁତ ବଢିଆ ଫାଇନ୍ ଆଉ ଆଜି ତ ମଦର୍ସ ଡେ ରେ ରଖିଛନ୍ତି ଟପିକ ମା ଉପରେ ଆଉ ମା କୁ କଣ ଗୋଟେ ଜିନିଷ ଏମିତି କହିପାରିବନି

0: ନ କହିକି ତ ଏମିତି ଗୋଟେ ଜିନିଷ କିଛି ନାହିଁ ଯେ କହିପାରିବନି ବୋଲି ମାଆକୁ ତ ସବୁ କଥା ଖୋଲିକି କୁହନ୍ତି।
1: ଆଚ୍ଛା ତ ଆଜି ଆମଥରରେ ଆପଣ ଆପଣଙ୍କ ମାଆଙ୍କୁ କଣ କହିବାକୁ ଚାହୁଁଛନ୍ତି?
0: ହଁ ମୁଁ କହୁଛି ମା ମାନେ ମା ମାର ମାଟି ଆରେ ଆକାଶ ଆଉ ସେ ଛାଡ଼ନ୍ତୁ। ମା ଗୋଟେ ଏମିତି ମାନେ ଅମୂଲ୍ୟ କଥା ଗୋଟେ ମାର ଯୋଉ ଆମେ ତା ଡାକ ଶୁଣିଦେଉ ସେ ଆମକୁ ଯେମିତି ଗୋଟେ ତାର ଇଏରେ ଡାକେ ଆମେ ମା ବୋଲିକି ଯେତେବେଳେ ଡାକୁ ତାର ଶବ୍ଦର ତୁଳନା ନାହିଁ।
1: ହଁ ଯିଏ ଆକାଶ ପରି ବିସ୍ତାର ହେଇଥାନ୍ତି ଆଉ ମାଟି ପରି ଉଦାର ହେଇଥାନ୍ତି ସେ ମା।
0: ଆଜ୍ଞା ତାପରେ ଏଇ ଯୋଉ ରଖିଛନ୍ତି ଯୋଉ ଟପିକ ମାନେ କିଛି ମାନେ କଣ ଗୋଟେ କଥା ଏମିତି ଅଛି ଆମେ ମାର ଛତ୍ରଛାୟାରେ ଯଦି ରହିଥା ନିର୍ଭୀକ ଭାବରେ ରହିବା ମା ପହଞ୍ଚକାନିରେ ରହିଲେ ବି ଘରେ ହଉ ଯୋଉଠି ବି ହଉ ମାର ଆଶୀର୍ବାଦ ପାଖରେ ଥାଏ ସବୁ ପିଲାମାନଙ୍କ ପାଇଁ।
1: ବହୁତ ବହୁତ ଧନ୍ୟବାଦ। ଯା ହଉ ଆପଣ ଏଇ ଯୋଉ ନିର୍ଭୀକତାର କାହାଣୀ କହିଲେ ପ୍ରତ୍ୟେକ ମା ନିଜ ପିଲାମାନଙ୍କୁ ସେଇ ସାହସ ଦିଅନ୍ତୁ ସେଇ ନିର୍ଭୀକତା ଦିଅନ୍ତୁ କାହିଁକି ନା ମାଙ୍କ ପାଖରେ ରହିଲେ ତ ଆମେ ସବୁବେଳେ ସୁରକ୍ଷିତ ଥାଉ ସବୁବେଳେ ଆମକୁ ଭୟହୀନ ଅନୁଭବ ହେଇଥାଏ କିନ୍ତୁ ମା ମାନେ ସେମିତି ଜଣେ ଯୋଦ୍ଧା ଯିଏ ନିଜ ପିଲାମାନଙ୍କୁ ସବୁବେଳେ ଯୁଦ୍ଧ କରିବା ପାଇଁ ଛାଡିଥାନ୍ତି ଯୁଦ୍ଧ କ୍ଷେତ୍ରକୁ ନିର୍ଭୀକ ଭାବରେ ଛାଡିଥାନ୍ତି। ତ ବହୁତ ସୁନ୍ଦର କଥାଟି ଆପଣ କହିଲେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମାଙ୍କ ପାଇଁ ପଦଟିଏ କଥା ଆମ ଥ୍ରୋରେ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ।
1: ନମସ୍କାର ଜୟ ଜଗନ୍ନାଥ ଆପଣଙ୍କ ପରିଚୟ ଦିଅନ୍ତୁ।
2: ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆ ମଧୁର କହୁଛି।
1: ଆଚ୍ଛା ଆଜି ତାହେଲେ ଆମ ଥ୍ରୋରେ ମାଙ୍କ ପାଇଁ କଣ ପଦଟି ଆପଣ କହିବେ ଯାହା ଆପଣ କେବେ ବି ଆପଣଙ୍କ ମାଙ୍କୁ କହିପାରି ନାହାନ୍ତି?
2: ଦେଖନ୍ତୁ ମା ତ ନାହାନ୍ତି ବର୍ଷେ ପରେ ହେଲାଣି ଆମକୁ ଛାଡିକି ଚାଲିଗଲେ।
1: ଆଜ୍ଞା
2: ତେଣୁ ମା ପାଇଁ ତାର ସାହା ନାହିଁ ତାର।
1: ହଁ
2: ତେଣୁକରି ମୋ ମା ଏମିତି ମୋ ପାଇଁ ମୁଁ ଭାବୁଛି ଜଗତରେ ଆଉ କିଛି ନାହିଁ ମୋ ମା ବ୍ୟତୀତ। ମୋ ମା ମତେ ପ୍ରତ୍ୟେକ ବିପଦ ଆପଦରୁ ତଲାପଥରୁ ଧରିକି ବୋଲେ ଜ୍ଞାନଠୁ ଧରିକି କଣ ଶିକ୍ଷା ନ ଦେଇଛି ପ୍ରତ୍ୟେକ କ୍ଷେତ୍ରରେ ମୋ ମା ମୋ ପାଖରେ ଥିଲା। ଯୁଦିଆ କୁଆଡେ ମୁଁ ଘଣ୍ଟାରେ ଯାଇନଥିବି ମୋ ମା ଗାଁରେ ପୁଅ ବହିଛୁ ଟିକେ ବୁଲି ଆସିଲୁ। ଯୁଦିଆ କୋଉଦିନ ଡେରି ହେଲା ମୋ ମା ଗାଁରେ ପୁଅ କଣ ଯେତେ ଡେରି ହେଲା ଯୁଦିଆ ମୁଁ ଛୋଟବେଳେ କହୁଛି ଯେତେବେଳେ ମୋର ଦେହ ଟିକେ ଖରାପ ହେଇଥିଲା ମୋ ମା ନ ଖାଇ ନ ପିଇ ରାତି ଦିନ ମୋ ପାଖରେ ବସିଥିଲା ମୁଣ୍ଡରେ ପାଣି ପଟି ପଡି ବସିଥିଲା ବୋଲେ ଏମିତିକି ଅତୁଳନୀୟ ମାର ଶବ୍ଦ ହେଲା ଅତୁଳନୀୟ। ସଂସାରରେ ଏମିତି କିଛି ନାହିଁ ମା ଠୁ ଆଉ ବଡ ଜିନିଷ କିଛି ନାହିଁ ଯେତେ ଯାହା କରନ୍ତୁ କିନ୍ତୁ ମା ଶବ୍ଦ ଗୋଟେ ମା ଏମିତି ଗୋଟେ ଯେ ଚରିତ୍ର ତାହାର ତୁଳନା କରିହବନି। କଣ ଆମେ ମାକୁ ତୁଳନା କରିବା ମା ହଉଛନ୍ତି ଅତୁଳନୀୟ ତାଙ୍କୁ କେବେ ତୁଳନା କୌଣସି ଭାବରେ ସମାନ କରିହବନି। ଯିଏକି ଆମକୁ ଛୋଟବେଳୁ ବଡ ଯାଏ ଆମର ପ୍ରତ୍ୟେକ କାର୍ଯ୍ୟ ପ୍ରତ୍ୟେକ କ୍ଷେତ୍ରରେ ମା ହିଁ ଚାହିଁବ ସବୁ ଗୋଟେ ସନ୍ତାନକୁ ତା ସନ୍ତାନ କଣ କରୁଛି କୁଆଡେ ଗଲା କେତେବେଳେ ଆସିବ ଖାଇଲାଣି ପିଇଲାଣି ଭଲ ମନ୍ଦ ହିଁ ମା ବ୍ୟତୀତ ଆଉ କେହି ସଂସାରରେ ନେଇପାରିନି। ସେ ଠାକୁର ଉପରୁ ଆସିଲେ ସେ ଭା ସିଏ ବି ନେଇପାରିବେନି ମାର ଶବ୍ଦଟା ସିଏ ନେଇପାରିବେନି ଆଉ କଣ ମା ବିଷୟରେ କହିବି ମ୍ୟାମ।
1: ବହୁତ ସୁନ୍ଦର କଥାଟିଏ କହିଲେ ଅନେକ କଥା ଆପଣଙ୍କ କଥା ଭିତରେ ଥିଲା ସତରେ ମା ଶବ୍ଦ ଅତୁଳନୀୟ ତାଙ୍କ ଜାଗା କେହି କେବେ ନେଇପାରିବେନି। ଆପଣଙ୍କ ମାଙ୍କର ଆଶୀର୍ବାଦ ସବୁବେଳେ ସଦା ସର୍ବଦା ପାଇଁ ଆପଣଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ମାଙ୍କ ସ୍ଥାନ ସତରେ କେହି ନେଇପାରିବେନି ତାଙ୍କ ଜାଗା ସବୁବେଳେ ପାଇଁ ଅତୁଳନୀୟ ତାଙ୍କର ସ୍ଥାନ ସତରେ ଆମେ ଶବ୍ଦରେ ବି କେବେ ବର୍ଣ୍ଣନା କରିପାରିବାନି। ମାଙ୍କ ପାଇଁ କେବଳ ଆଜି ଦିନଟି ନୁହଁ ପ୍ରତ୍ୟେକଟି ଦିନ ମାଙ୍କ ପାଇଁ ହେବା ଦରକାର। କିନ୍ତୁ ଏହି ଅବସରରେ ମୋ ତରଫରୁ ଏବଂ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଏହି ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ ଏବଂ ସମସ୍ତ ମାଙ୍କୁ ଡେଡିକେଟ୍ କରିବି।

0: ଦେଖିବାକୁ ମିଳିବ। ଯାହା ହଉ ଆପଣଙ୍କୁ ସେଥିପାଇଁ ରେନବୋ ତରଫରୁ ଆଉ ଆମ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ। ସତ କଥା, ଯାହାର ମା ନାହିଁ ତାର ସାହା ନାହିଁ, କିନ୍ତୁ ଆମ ପାଖରେ ଆକ୍ଚୁଆଲି ମାଙ୍କର ଭଲ ପାଇବା ଅଛି, ମାଙ୍କର ଆଶୀର୍ବାଦ ଅଛି। ଜଣେ ମାଟି ମା ଆଉ ଜଣେ ମା, କିନ୍ତୁ ଏଇ ମାଟି ମାର ସୁରକ୍ଷା ପାଇଁ ଯେଉଁମାନେ ଅନବରତ ସୀମାରେ ଜାଗ୍ରତ ଅଛନ୍ତି, ସେଇ ବୀର ଯବାନ ମାନଙ୍କୁ ମଧ୍ୟ ଆମ ତରଫରୁ ଗଭୀର ସମ୍ମାନ ଏବଂ ବହୁତ ଆମ ତରଫରୁ ଶୁଭେଚ୍ଛା, କାହିଁକି ନା ସେମାନଙ୍କର ଶକ୍ତି ଆମ ମାଟି ମାଙ୍କୁ ମଧ୍ୟ ସଦାସର୍ବଦା ପାଇଁ ସୁରକ୍ଷିତ ରଖୁଛେ। ତେଣୁ ଆଜି ମଦର୍ସ ଡେରେ ଆମର ଭାରତ ମାତାଙ୍କୁ ମଧ୍ୟ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ବହୁତ ସାରା ସମ୍ମାନ ଏବଂ ସାଲ୍ୟୁଟ୍, ଏବଂ ସେଇ ବୀର ଯୋଦ୍ଧାମାନଙ୍କୁ ମଧ୍ୟ ସାଲ୍ୟୁଟ୍ ଯିଏ ଅନବରତ ନିଜ ଜୀବନକୁ ମାଟି ମାର ସେବା ପାଇଁ ଉତ୍ସର୍ଗ କରିଛନ୍ତି। ତାହେଲେ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସିଏ କଣ କହୁଛନ୍ତି ଆଜି ମାଙ୍କ ପାଇଁ ପଦଟିଏ। ହ୍ୟାଲୋ,
2: ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
2: ଦେବାବିଦ୍ରୋହୀ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ସାଲତା ସାହୁ କହୁଥିଲି ଥରୁରୁ।
1: କେମିତି ଅଛନ୍ତି?
2: ଦିଦି ଭଲ ଅଛି, ଆପଣ ଭଲ ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। ଆଜି କଣ କହିବେ ମାଙ୍କ ପାଇଁ?
2: ମୋ ମା ତ ଦୁନିଆ ଯାକ ଓଡ଼ିଆ ମା, ମତେ ସମସ୍ତଙ୍କୁ ମିଳିବ କି ନ ମିଳିବ ମୁଁ କହିପାରିବିନି। ମୋ ବୋଉ ବହୁତ ଭଲ।
1: ଆଚ୍ଛା,
2: ମୋ ମା ଆମ ପାଇଁ ଧାନ ବସେଇକି ନିଜ ଦେହକୁ ବି ଖରାପ କରିଦେଇଛି,
1: ଖାଇବା
2: ପିଇବା ଦେଇକି କରିକିନା ହେଲା।
1: ହଁ,
2: ଧାନ ଫାନ ବସା ବସି କରିକି ତା ଆଖି ଖରାପ ହେଇଗଲା,
1: ଆଖିରେ
2: ଧୂଆଁ ବାଜିକି।
1: ତ ଏବେ ତାଙ୍କ ଆଖି କେମିତି ଅଛି, ଠିକ ଅଛି ନା କେମିତି ଅଛି?
2: ନାଇଁ ଦିଦି, ଆଉ ଭଲ ହେଲାନି, ପିଲା ଛୁଆ ପାଞ୍ଚ ଛଅ ଗୁଡା ଜନ୍ମ କଲା, ଧାନ ଫାନ ସେତେବେଳେ କିଛି ରୋଜଗାର ନଥାଏ ନା।
1: ଆଜ୍ଞା ଆଜ୍ଞା,
2: ଆଉ କଣ କରିବା, ଧାନ ବାପା ତ ଧାନ ବେପାର କରନ୍ତି। ଏବେ ବି ମାଙ୍କ ଦେହ ଭଲ ନାହିଁ, ମୁଁ ସବୁବେଳେ ମେଡିସିନ ଫେଡିସିନ ଯୋଗାଡ଼ ଯନ୍ତ୍ର କରିକି ଖାଇବା ପିଇବା ଦେଇକି ତାର ଯତ୍ନ ନଉଛି। ଆଉ
1: ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ଆପଣଙ୍କ ମା ସବୁଦିନ ପାଇଁ ଏମିତି ସୁସ୍ଥ ଥାଆନ୍ତୁ ଏବଂ ଆପଣଙ୍କ ପ୍ରତି ଏମିତି ଭଲ ପାଇବା ଦଉଥାନ୍ତୁ, ଆଉ ଆଶୀର୍ବାଦ ତାଙ୍କର ସଦାସର୍ବଦା ଆପଣଙ୍କ ସହିତ ଥାଉ। ନମସ୍କାର। ହଁ, ନିହାତି ଭାବରେ ପ୍ରତିଟି ସନ୍ତାନ ପାଇଁ ନିଜ ମା ସବୁ ସର୍ବୋପରି ହେଇଥାନ୍ତି, ତାଙ୍କ ସ୍ଥାନ ଆଉ କେହି ବି ନେଇପାରିବେନି। ଆଉ ଠିକ ସେମିତି ନିଜ ସନ୍ତାନ ଆଖିରେ ଲୁହ ଦେଖିଲେ କୋଉ ବି ମା ସହିପାରେନି, ନିଜ ମାର ଛାତିରୁ ଯେମିତି ରକ୍ତ ଝରି ଆସେ, କିନ୍ତୁ ସଦାସର୍ବଦା ସନ୍ତାନଟିଏ ମା ଆଖିରେ ସୁନା ପସରା ଆଉ ରୂପା ପସରା ହେଇକି ଥାନ୍ତି।

ଗୀତ ପରି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ ଦିଲ୍ ସେ ଦିଲ୍ ତକ୍ ଜୟଦେବ ମିତ୍ର ହାଜିର ଅଛି ଆପଣଙ୍କ ସହିତ ଚାଲନ୍ତୁ ଦେଖିବା ନେକ୍ସଟ କଲର୍ କିଏ ଅଛନ୍ତି ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ ହ୍ୟାଲୋ

0: ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। ଗୋପପୁର ନିକେନ୍ଦ୍ର କରି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
1: କେମିତି ଅଛନ୍ତି?
0: ବହୁତ ବଢିଆ ଅଛି, ଆଣ୍ଡ ବିନ୍ଦାସ ଅଛି।
1: ଆଚ୍ଛା, ଆଜି କଣ କହିବେ ମାଙ୍କ ପାଇଁ? ଏତେ ସୁନ୍ଦର ଗୀତଟି ଗାଇଲେ, ବହୁତ ବହୁତ ଧନ୍ୟବାଦ। ଆଜି କଣ କହିବେ ମାଙ୍କ ପାଇଁ?
0: ନିଶ୍ଚିନ୍ତ, ଆଜି ହଉଛି ମଦର୍ସ ଡେ, ଆଉ ମଦର୍ସ ଡେ ରେ ଅନେକ ସବୁ ବିଶେଷ ମୋର ସବୁ ମା ମାନଙ୍କୁ। ମୁଁ ଏତିକି କହିବି, ମା ହଉଛନ୍ତି ସବୁଠାରେ ମାନେ ମହାନ, କାହିଁକିନା ଭଗବାନ ଠାରୁ ସିଏ ବି ମହାନ, କାହିଁକିନା ଭଗବାନ ତ ଆମକୁ ଦେଖା ଦେଉନାହାନ୍ତି, କିନ୍ତୁ ମା

0: କେମିତି ଅଛନ୍ତି?
1: ବହୁତ ବଢିଆ ଅଛି ଅନବିନ୍ଦା ଅଛି।
0: अच्छा आज कौन कहे माँ इत सुंदर गीत टी गाइले बहुत बहुत धन्यवाद। आज कौन कहे माँ
1: निश्चिंत आज हूँ मदर्स डे मदर्स डे सब विशेष मोर सब माँ मान को माँ सब मान महान कहीं भगवान ठारू सी भी महान कहीं भगवान तो आमको देखा देना माँ हूँ चलती देवता आम सबुदिन प्रतिदिन आम देखु ଭଲ ଭଲ କଥା କହିବା ଉଚିତ ତାଙ୍କ ସହିତ କେବେ ଖରାପ ମାନେ କେବେ ଖରାପ ମାନେ ଗାଳି ଯେତେ ଯେତେ କଷ୍ଟ ହଉଛୁ ଯେତେ ବାଧା ବିଘ୍ନ ହଉ ଆମେ ତାଙ୍କୁ କେବେ ଯେତେ ମା ଆମକୁ କଟୁ କଥା କୁହନ୍ତୁ ପଛେ ଆମେ ତାଙ୍କୁ କେବେ ଅବଧ ମାନେ ଖରାପ କଥା ତାଙ୍କ ସହିତ କରେଇବା ନାହିଁ ସବୁବେଳେ ତାଙ୍କୁ ରେସ୍ପେକ୍ଟ ଦଉଥିବା ତାଙ୍କୁ ଭଲ କଥା କହୁଥିବା ତାଙ୍କର ସବୁ କାମ ମଧ୍ୟ ଆମେ ଯଦି କରିପାରୁଥିବା କରିପାରିବା ତାଙ୍କର ସବୁ ଭଲ ଆଗ କରିବା ଦରକାର ଯଦି ଆମେ କରିବା ତାହେଲେ ଆମେ ନିଶ୍ଚିନ୍ତ ଆମେ ତାଙ୍କର ଚିର ଆଦରଣୀୟ ଆଉ ହେଇପାରିବା ଆଉ ମାର ତ ତୁଳନା ଅସମ୍ଭବ।
0: ବହୁତ ବହୁତ ଧନ୍ୟବାଦ। ଏତେ ସାରା କଥା ପୁରା ନନ୍ ଷ୍ଟପ୍ ୱେରେ ଆପଣ କହି ଚାଲିଲେ। ଅନେକ କଥା ଥିଲା। ମାଙ୍କୁ ସତରେ ସବୁବେଳେ ପାଇଁ ସମ୍ମାନ ଦବା ଦରକାର, ତାଙ୍କୁ ହତାଦର କରିବା ଦରକାର କଥା ନୁହଁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର। ଆପଣ ବି କଲ୍ କରିପାରିବେ ଆମ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମୁହଁରୁ ପଦଟି ଆପଣଙ୍କ ମାଙ୍କ ପାଇଁ ଆଜିର ଦିନରେ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି।
2: हेलो भौणी नमस्कार। जय जगन्नाथ।
0: नमस्कार। जय जगन्नाथ के कहउछंती कोठ कहउछंती?
2: मु कहउतली राजेश नायक फ्रॉम चर्चिक बाजार जगतसिंहपुर।
0: अच्छा आज कोन कहबे मांग को पाई पदटी
2: सुंदर टॉपिक आनछंती सेति पई दिलते धन्यवाद देबी आ ए टॉपिक ऊपर कहबी मां शब्दर तो अर्थटा तो करि होबनी कारण मां अनंत मां तो विभिन्न अर्थ अछि हमर जेमदी अछि जननी जन्मभूमि स्थ स्वर्गदपि गरि अछि ତେଣୁ ଜନନୀ ଆମର ଯୋଉ ଯିଏ ଜନ୍ମ କରିଛି ଦଶ ମାସ ଦଶ ଦିନ ଗର୍ଭ ଧରିକି ଏତେ କଷ୍ଟ କରି ଏବଂ ଆମର ଜନ୍ମ ମାଟି ଆଉ ରହିଲେ ଆମର ଯେମିତି ଆମେ ଯେହେତୁ ସନାତନ ଧର୍ମୀ ଆମର ମା ରହିଲେ ମାନେ ବିଭିନ୍ନ ପ୍ରକାର ଦେବାଦେବୀ ରହିଲେ ତେଣୁ ତାଙ୍କର ତ କିଛି କଳ୍ପନା ହିଁ ନାହିଁ। ତେଣୁ ଆମର ଗୋଟେ କଥାରେ ଅଛି ମା ନାହିଁ ଯାହାର ସା ନାହିଁ ତାହାର। ତେଣୁ ମାଆକୁ ହତାଦର କରୁଛନ୍ତି ବହୁତ ଲୋକ, ବାପା ମାଆଙ୍କୁ ହଇରାଣ କରୁଛନ୍ତି, ମାରପିଟ କରୁଛନ୍ତି, ମାନେ ଖାଇବାକୁ ଦୁଇ ଓଳି ଦୁଇ ମୁଠା ଦଉନାହାନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ଛାଡୁଛନ୍ତି, ଏଇଟା କେବେ ଠିକ ନୁହଁ। ଯିଏ ଏତେ କଷ୍ଟ କରି ଆମକୁ ପାଳି ପୋଷି ବଡ କରିଛି ସେମାନଙ୍କୁ ହତାଦର କରିବାଟା ଉଚିତ ନୁହଁ। ବର୍ତ୍ତମାନ ଯୁଗରେ ଶାଶୁ ଶ୍ୱଶୁର ବାପା ମା ସଦୃଶ ହେଇଗଲେଣି, କିନ୍ତୁ ଜନ୍ମ କଲା ବାପା ମାଆକୁ ହତାଦର କରିକିରି ଏ ଟାଇପର କରୁଛନ୍ତି। ଆଉ ଗୋଟେ ଅଛି ଆମର ଗୋଟେ ଭଉଣୀ, ବାପା ନାହିଁ ଯାହାର ବାପା ଥିଲା ପୁଅ ସବାର ହାରେନି, ତେଣୁ ବାପା ମାଙ୍କୁ ଏବେ କେବେ ବି ହତାଦର କରନ୍ତୁନି, ସମସ୍ତେ ବାପା ମାଙ୍କର ସେବା କରନ୍ତୁ, ନିଶ୍ଚିନ୍ତ ଈଶ୍ୱରଙ୍କ କୃପା ନିଶ୍ଚିନ୍ତ ଲାଭ ହବ।
0: ତ ଆପଣଙ୍କ ଭଳି ଯଦି ସମସ୍ତେ ବୁଝିଯିବେ ତାହେଲେ ଦୁନିଆରେ ଜରାଶ୍ରମ ରହିବନି, ବୃଦ୍ଧାଶ୍ରମ ରହିବନି। ତ ଆପଣ ଯୋଉ ସୁନ୍ଦର କଥାଟି କହିଲେ ମୁଁ ଆଶା କରୁଛି ଆପଣଙ୍କ କଥା ସମସ୍ତଙ୍କ ପାଖରେ
2: ପହଞ୍ଚୁ। ମୋ ମାଆ ହଉଛି ପୂର୍ଣ୍ଣିମା, ଜଣେ ମାତା ଥିଲେ ଏବଂ ତାଙ୍କ ନାଁରେ ଗୋଟେ ବୃଦ୍ଧାଶ୍ରମ ଜରାଶ୍ରମ ହେଇଛି, ଏବେ ବି 20 ଜଣ ଲୋକ ଆସିକି ଅଛନ୍ତି ବାହାରୁ ସବୁ ଆମର ଏଠି ଜଗତସିଂହପୁର ନିକଟସ୍ଥ ଚର୍ତ୍ତିକା ବଜାର ଚାନ୍ଦ୍ରପାଟଣିଆରେ ହେଇଛି। ତେଣୁ ଯୋଉମାନେ ବି ହତାହତ ରହୁଛନ୍ତି ସେମାନେ ଆମ ସହିତ ଯୋଗାଯୋଗ କରନ୍ତୁ, ଆମେ ନେଇକି ବୃଦ୍ଧାଶ୍ରମ ସେମାନଙ୍କ ସେବା କରିବୁ।
0: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଏବଂ ଏତେ ସୁନ୍ଦର କଥା କହିଥିବାରୁ। ରହୁଛି, ନମସ୍କାର।
2: ଜୟ ଜଗନ୍ନାଥ।
0: ସତରେ ମା ନାହିଁ ଯାହାର ସାହା ନାହିଁ ତାହାର, କିନ୍ତୁ ଯୋଉମାନଙ୍କ ପାଖରେ ମା ଅଛନ୍ତି, ଯୋଉମାନଙ୍କ ପାଖରେ ବାପା ଅଛନ୍ତି, ସେମାନେ ତାଙ୍କୁ ବିଲକୁଲ ବି ହତାଦର କରିବା କଥା ନୁହଁ, ତାଙ୍କର ପ୍ରତିଟି କଥା ଶୁଣିବା ଦରକାର। ଯୋଉମାନଙ୍କ ଫୋନ୍ କଲେ ଏବେ ବି ମାଙ୍କର କଲ୍ ଆସୁଛି, ସତରେ ସେମାନେ ବହୁତ ଭାଗ୍ୟବାନ। ସେମାନଙ୍କ ଉପରେ କାହାର ଛତ୍ରଛାୟା ଅଛି, କାହାର ଆଶୀର୍ବାଦ ଅଛି, କାହାର ଭଲ ପାଇବା ଅଛି, କିଏ ଅନବରତ ପ୍ରାର୍ଥନାରେ ଆପଣଙ୍କ ପାଇଁ ଭଗବାନଙ୍କ ପାଖରେ ଅନେକ ପ୍ରାର୍ଥନା କରୁଛନ୍ତି। ତେଣୁ ଆମେ ସମସ୍ତେ ଲକି ଯିଏ ମାଙ୍କ ଛତ୍ରଛାୟାରେ ଅଛନ୍ତି। ତେଣୁ ଆଜି ମଦର୍ସ ଡେରେ ପ୍ରତିଟି ମାଙ୍କୁ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଚିର ନମସ୍ୟ। ସବୁ ମା ମାନଙ୍କୁ ମୋର କୋଟି କୋଟି ପ୍ରଣାମ। ସମସ୍ତଙ୍କର ଆଶୀର୍ବାଦ ଏମିତି ସଦାସର୍ବଦା ନିଜ ସନ୍ତାନମାନଙ୍କ ଉପରେ ଏମିତି ଝରୁଥାଉ। ଏଇ କଥା ସହିତ ଆଜିର ଟ୍ୟାଲେଣ୍ଟ ଲାଇଫ୍ ଶୋକୁ ମୁଁ ଏଇଠି ରଖୁଛି, କିନ୍ତୁ ଏଇ ବ୍ୟୁଟିଫୁଲ୍ ସଙ୍ଗୀତ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

ଗୀତପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ଦଲ ସେ ଦିଲ୍ ତକ୍ ଶ୍ରୀ ଦେବମିତ୍ର ହାଜର ଅଛି ଆପଣଙ୍କ ଦିଲ୍ର କାରିଗର ଜନାବ ଚାଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କେଉଁଠୁ ପଠାଇଛନ୍ତି ଏବଂ କ'ଣ ଲେଖି ପଠାଇଛନ୍ତି ଏହି ଏସ୍ଏମ୍ଏସ୍ ଆସୁଛି ପଡ଼ା ବିଜେପୁର ବରଗଡ଼ରୁ ପଠାଇଛନ୍ତି ସେବାରାମ ମେହେର ଏବଂ ଲେଖୁଛନ୍ତି ମ୍ୟାମ୍ ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖିଛନ୍ତି ଆଜି ସକାଳର କାର୍ଯ୍ୟକ୍ରମଗୁଡ଼ିକ ବହୁତ ମନଛୁଆଁ ଲାଗୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ ବ୍ୟୁଟିଫୁଲ କମେଣ୍ଟ ପାଇଁ ପରେ ପରେ ଲେଖୁଛନ୍ତି କି ହିନ୍ଦୀ ଚଳଚ୍ଚିତ୍ର ମୁସ୍କାନର ଜାନି ମନ ଚୁପ୍ ଚୁପ୍ କେ ଗୀତଟି ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଆପଣଙ୍କୁ ଡେଡିକେଟ୍ କରିଦେବ ମିତ୍ର ଆପଣଙ୍କୁ ସର୍ ଶୁଣେଇବ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ଆମ ପାଖକୁ କିଏ କୋଉଠି ଲେଖି ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସ୍ଏମ୍ଏସ୍ ପଠାଇଛନ୍ତି ଶିବାନୀ ଟିକି ମିକି ମାଣିଆବନ୍ଧ ସନ୍ତ୍ରାବାଲି ବଡମ୍ବାରୁ ଏବଂ ଲେଖିଛନ୍ତି ଶୁଣିବାକୁ ଚାହିଁଛନ୍ତି ମହବତୀ ଚଳଚ୍ଚିତ୍ରରୁ ହମକୋ ହମେସେ ଚୁରାଲୋ ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଏବଂ ତା ସହିତ ଲେଖିଛନ୍ତି ଜଗନ୍ନାଥ ସମସ୍ତ ଶ୍ରୋତାମାନଙ୍କୁ ବହୁତ ଭଲରେ ରଖନ୍ତୁ ନିହାତି ଭାବରେ ଆପଣଙ୍କର ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

ଫ୍ରମ୍ ଫିଲ୍ମ ଜୁଦାଇ ଗୁଡ୍ ମର୍ଣ୍ଣିଂ ଦେବମିତ୍ରା ଅପା ନମସ୍କାର ଜୟ ଜଗନ୍ନାଥ ଅପା କେମିତି ଅଛନ୍ତି ଅପା ଆପଣଙ୍କ ପ୍ରୋଗ୍ରାମ ବହୁତ ଭଲ ଲାଗୁଛି ଆପଣଙ୍କ କଥା ଶୈଳୀ ବା ଭଏସ୍ ଆମକୁ ବହୁତ ଭଲ ଲାଗୁଛି ଆମେ 27 ଜଣ ଷ୍ଟାଫ୍ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ବହୁତ ବହୁତ ଧନ୍ୟବାଦ ଏତେ ସାରା ଭଲ ପାଇବା ଦେଇଥିବାରୁ ଏବଂ ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଏତେ ଜଣ ମିଶିକି ପ୍ରୋଗ୍ରାମ ଶୁଣୁଥିବାରୁ ତା ସହିତ ଲେଖିଛନ୍ତି କି ଆମର ଏଠି କେତେ ଜଣ ନନ୍ ଓଡ଼ିଆ ବନ୍ଧୁ ଅଛନ୍ତି ସେମାନେ ଟିକେ ଟିକେ ବୁଝିପାରୁଛନ୍ତି କିନ୍ତୁ ସମସ୍ତଙ୍କୁ ହ୍ୟାପି ମଦର୍ସ ଡେ ଜଣେଇବା ପାଇଁ ନିହାତି ଭାବରେ ଆଜି ଯେହେତୁ ମଦର୍ସ ଡେ ସମସ୍ତଙ୍କୁ ହ୍ୟାପି ମଦର୍ସ ଡେ ତା ସହିତ ଲେଖିଛନ୍ତି କି ଆମର ସବୁ ମା ମାନଙ୍କୁ ପ୍ୟାର ଭରା ନମସ୍କାର ମମିଙ୍କ ପାଇଁ ଦିନଟିଏ ମାଙ୍କ ପାଇଁ ଦିନଟିଏ ଏବଂ ତା ସହିତ ଲେଖୁଛନ୍ତି ମେରି ମା କୋ 9 ମହିନେ ଲଗା ମେରା ଦିଲ ବନାନେ ମେ କିସି କୋ ଇତନା ହକ୍ ନହିଁ ଦିଆ ହେ କି ବୋ 9 ସେକେଣ୍ଡ ମେ ମେରା ଦିଲ ତୋଡ଼ ଦେ ବହୁତ ହି ସୁନ୍ଦର ଲେଖିଛନ୍ତି ଏବଂ ତା ସହିତ ଲେଖିଛନ୍ତି ଅପା ନମସ୍କାର ଏହି ମେସେଜ ଟି ଆମ ପାଖକୁ ପଠାଇଛନ୍ତି ଆଭା ସେନ ରୋହିତ ସେନ ଦୀପକ କୁମାର ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରାଜଦୀପ ରୟ ରୁଚିକା ରୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଇଛନ୍ତି ନିହାତି ଭାବରେ ତାଙ୍କ ମନପସନ୍ଦର ଗୀତ ଦେବ ମିତ୍ର ତାଙ୍କୁ ନିହାତି ଶୁଣେଇବ ତାହେଲେ ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ର ରିକ୍ୱେଷ୍ଟ କିଏ ଆଉ କୋଉଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ନିହାତି ଦେଖିନେବ ଅରୋରା ମନ୍ଦିର ଛକ ନ୍ୟୁ ଦିଲ୍ଲୀରୁ ଆସିଛି ମୋତିନଗର ଏରିଆ କେ ଜୋନ୍ ସେ ଆ ରହା ହେ ୟେ ମେସେଜ ଔର ଇସ୍ମେ ଲିଖା ହୁଆ ହେ କି ଜୟ ଜଗନ୍ନାଥ ଜୟ ରାଧାକୃଷ୍ଣ ଫ୍ରମ୍ ମୁଭି ହାଥୀ ମେରେ ସାଥୀ ସେ ବୋ ସୁନ୍ନା ଚାହତେ ହେଁ ସୁନ୍ଜା ଥଣ୍ଡି ହାୱା ଜରୁର ଆପକା ସଙ୍ଗ ମେ ଆପକୋ ସୁନାଉଙ୍ଗି ତୋ ଚଲିଏ ସୁନ ଲେତେ ହେଁ ବ୍ୟାକ୍ ଟୁ ବ୍ୟାକ୍ ଏ ଦୋ ଗାନା

ମଠସାହି ପଟାମୁଣ୍ଡି କେନ୍ଦ୍ରାପଡାରୁ ଏହି ଏସଏମଏସ ଟି ଆସିଛି। ପଠେଇଛନ୍ତି ଆମ ପାଖକୁ ସନ୍ଧ୍ୟାରାଣୀ ସୁତାର, ଲେଖୁଛନ୍ତି ଗୁଡ୍ ମର୍ଣ୍ଣିଂ ଦେବମିତ୍ରା ମ୍ୟାଡମ, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ। ଶୁଣିବାକୁ ଚାହିଁଛନ୍ତି ମା ତୁମେ ଜଗତର ସାହା ଭରସା, ସୁରେଶ ବଡିକରଙ୍କ କଣ୍ଠରେ ଉଲ୍କା ଚଳଚ୍ଚିତ୍ରରୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ରା ଆପଣଙ୍କୁ ସର୍ ଶୁଣେଇବ। ତାହେଲେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସଏମଏସ ର ରିକ୍ୱେଷ୍ଟ କିଏ କୋଉଠୁ ପଠେଇଛନ୍ତି ଏବଂ ସେ କ'ଣ ଲେଖିଛନ୍ତି। ଏହି ଏସଏମଏସ ଟି ପଠେଇଛନ୍ତି ରମେଶ ଚନ୍ଦ୍ର ସାହୁ ଔଖାମା ମହାପୁର ଢେଙ୍କାନାଳରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ମୋ କାହ୍ନୁରେ ମା ଲୋ ମା ମୋ ମା। ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍ କୁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

ଶୁଣିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଦେବମିତ୍ର ଅଛି ଆପଣଙ୍କ ସହିତ ଫିଲହାଲ ଏପର୍ଯ୍ୟନ୍ତ ଆପଣଙ୍କ ସହିତ ଥିଲା କିନ୍ତୁ ସମୟ ମୋତେ ବର୍ତ୍ତମାନ ଇସାରା ଦେଲାଣି ଆପଣଙ୍କଠୁ ବିଦାୟ ନେଇ ମୋତେ ଯିବାକୁ ପଡ଼ିବ କିନ୍ତୁ ମୁଁ ଯାଉଛୁ ଆପଣଙ୍କୁ ବିଲକୁଲ ବି ଏକା କରିଦେଇ ଯାଉନି କାହିଁକି ନା ମୋ ପରେ ପରେ ଆସିଯାଉଛନ୍ତି ଆପଣଙ୍କର ରେନ୍ବୋ ହମସଫର ସାଗର ଆପଣଙ୍କ ସହିତ ଯୋଡ଼ି ହୋଇଯିବ ଏବଂ ଦିନ ତମାମ ଆପଣଙ୍କ ସହିତ ରହିବେ ଆଜି ପାଇଁ ଦେବମିତ୍ରକୁ ବିଦାୟ ଦିଅନ୍ତୁ ହାଭ୍ ଅ ଗ୍ରେଟ୍ ଡେ ଆହେଡ୍ ଲଭ୍ ୟୁ ଅଲ୍ ଆଣ୍ଡ ଟେକ୍ କେୟାର

ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି GST ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ట్యూన్ కొచ్చింది మ్యూజికల్ యూర్స్ 100.4 ఆకాశవాణి ఎఫ్ఎం రెయిన్బో కటక్ దర్శ దిల్ తక్ రేడియో హంసవర సాగర ఆసి పహుంచ ଯାଇଛି ଆପଣଙ୍କ ପାଖରେ ଷ୍ଟୁଡିଓ କଟରେ ସମୟ ଗୋଟାଏ ବାରଟା ବାଜି ଗୋଟାଏ ମିନିଟ୍ ପଚାଶ ସେକେଣ୍ଡ ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ମାର ମମତା ହେଉଛି ପୃଥିବୀର ସବୁଠାରୁ ପବିତ୍ର ଓ ନିଷ୍କାମ ଭଲ ପାଇବା ଶିଶୁ ଜନ୍ମ ନେବା ମୁହୂର୍ତ୍ତରୁ ଆରମ୍ଭ କରି ସାରା ଜୀବନ ପର୍ଯ୍ୟନ୍ତ ମା ସଦା ସନ୍ତାନର ସୁଖ ସୁରକ୍ଷା ଓ ସଫଳତା ପାଇଁ ସବୁବେଳେ ଚିନ୍ତା କରିଥାନ୍ତି ନିଜର ଦୁଃଖକୁ ଲୁଚାଇ ସନ୍ତାନ ମୁହଁରେ ହସ ଦେଖାଇବାର ମା ଆନନ୍ଦ ଅନୁଭବ କରନ୍ତି ମାର ସ୍ନେହରେ ନଥାଏ କୌଣସି ସ୍ୱାର୍ଥ ନା ଥାଏ କୌଣସି ଅଭିମାନ ସନ୍ତାନ କେତେ ବଡ଼ ହେଉନା କାହିଁକି ମା ଆଖିରେ ସେ ସଦା ଛୋଟ ଶିଶୁ ହୋଇ ରହିଥାଏ ମାର ଆଶୀର୍ବାଦ ଓ ମମତା ହିଁ ଜୀବନର ସବୁଠାରୁ ବଡ଼ ଶକ୍ତି ମାର ମମତା କେବେ ଶବ୍ଦରେ ବୁଝା ହେବ ନାହିଁ ଏହା କେବଳ ଗୋଟିଏ ଅନୁଭବ କରାଯାଇପାରେ ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମାର ମମତା ସେ ସମ୍ପର୍କରେ ଷ୍ଟେ ଟ୍ୟୁନ୍ଡ

ତେଣୁ ଆସନ୍ତୁ ଆମେ ସମସ୍ତେ ଆମ ମାଙ୍କୁ ସମ୍ମାନ ଆଉ ଭଲ ପାଇବା ଦେବା, କାରଣ ମା ଅଛନ୍ତି ବୋଲି ତ ଆମ ଜୀବନ ଏତେ ସୁନ୍ଦର ହୋଇଯାଇଛି।

ଫ୍ରେଣ୍ଡସ୍, ମା ଏହି ଶବ୍ଦ ଭିତରେ ଲୁଚି ରହିଛି ସ୍ନେହ, ତ୍ୟାଗ, ସହନଶୀଳତା ଓ ଅସୀମ ଭଲ ପାଇବା। ମା ନିଜେ ଦୁଃଖ ସହି ସନ୍ତାନର ମୁହଁରେ ହସ ଦେଖିବାକୁ ଚାହାନ୍ତି। ପିଲାଟି ଛୋଟବେଳେ ରାତିରେ କାନ୍ଦିଲେ ମା ନିଜର ନିଦକୁ ବି ଭୁଲି ଯାଇଥାନ୍ତି। ପିଲାଟିଏ ବଡ଼ ହେଲା ପରେ ମଧ୍ୟ ମାଆର ଚିନ୍ତା କେବେ ହେଲେ କମିନଥାଏ। ସତରେ ମାଆର ମମତା ଏମିତି ଏକ ଛାୟା ଯାହା ସାରା ଜୀବନ ଆମକୁ ସୁରକ୍ଷା ଦେଇ ରଖେ।

ଗୋଟମା ମୁଁ ସୁନା ସବୁ ପିତଳ ସମା ଦଶ ମିଠେଇ ହାତରେ ଦେଲେ ଗାଲରେ ଦେବି କ।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ। କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଫ୍ରେଣ୍ଡ୍ସ, ଜୀବନରେ ଅନେକ ସମ୍ପର୍କ ଆସେ ଆଉ ଚାଲିଯାଏ, କିନ୍ତୁ ମାଆର ଭଲ ପାଇବା ସବୁବେଳେ ଅତୁଟ ରହେ। ମାଆ ଆମକୁ କେବଳ ଜନ୍ମ ଦେଇନଥାନ୍ତି, ସେ ଆମକୁ ଭଲ ମଣିଷ ହେବାକୁ ଶିଖାନ୍ତି। ତାଙ୍କର ଆଶୀର୍ବାଦ ହିଁ ଆମ ଜୀବନର ସବୁଠାରୁ ବଡ଼ ଶକ୍ତି। ସେଥିପାଇଁ ତ ମାଆର ମମତାକୁ କେବେ ହେଲେ ଅବହେଳା କରନ୍ତୁ ନାହିଁ, କାରଣ ଏହା ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଡାକ ଦେଲ୍ ଥାକ।

0: ଟ୍ୟାକ୍ସ କରି ଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନକରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରି ଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟସ୍ ସପ୍ଲାୟର୍ଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।
1: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
2: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ପୁରିଲା ତ ତାରି ପାଇଁ ଉପହାର ନବାକୁ ଆସିଥିଲି।
1: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
2: ଟୀକା ନବା ପରେ କିଛି ଅସୁବିଧା ହେଲା କି?
1: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ୍ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
2: ଠିକ୍ ଅଛି ଦିଦି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅଭିଳାଷ ଚଳଚ୍ଚିତ୍ରରୁ, ହେମଲତା ଏବଂ ଫକୀର ପଟ୍ଟନାୟକଙ୍କ କଣ୍ଠରେ।